ଆଜିର ଅନୁଚିନ୍ତା ଚାରିଟି କର୍ମ ଭୟକୁ ଦୂର କରେ, କିନ୍ତୁ ଏଗୁଡ଼ିକ ଯଦି ଠିକ୍ ଭାବରେ ସମ୍ପାଦିତ ନ ହୁଏ ତେବେ ଭୟ ପ୍ରଦାନ କରିଥାଏ। ସେହି କର୍ମ ହେଲା ଆଦରର ସହିତ ଅଗ୍ନିହୋତ୍ର, ଆଦରପୂର୍ବକ ମୌନ ପାଳନ, ଆଦରପୂର୍ବକ ସ୍ୱାଧ୍ୟାୟ ଓ ଆଦର ସହିତ ଯଜ୍ଞର ଅନୁଷ୍ଠାନ।

0: bronze medals, President Draupadi Murmu and Prime Minister Narendra Modi have congratulated medal winners. And that is the end of this news bulletin.
1: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଯୋଗୀବୃନ୍ଦ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କୁ ଜ୍ୟୋତି ରୂପୀ କୁଣ୍ଡଳିନୀ ରୂପେ ବିବେଚନା କରିଥାନ୍ତି। ସାଂଖ୍ୟ ଦର୍ଶନ ଦ୍ୱୈତମତର ପ୍ରବର୍ତ୍ତକ ଯହିଁରେ ପ୍ରକୃତି ଓ ପୁରୁଷକୁ ଦ୍ୱିବିଧମୂଳ ତତ୍ତ୍ୱ ଓ ପାରସ୍ପରିକ ସମ୍ବନ୍ଧ ଦ୍ୱାରା ଜଗତ ସୃଷ୍ଟ ବୋଲି କହିଯାଇଛନ୍ତି। ପୁରୁଷ ତ୍ରିଗୁଣାତୀତ ଓ ସାକ୍ଷାତ ଚୈତନ୍ୟ ସ୍ୱରୂପ, ପ୍ରକୃତିର ଧର୍ମ କ୍ରିୟାଶୀଳତା, ଅଥଚ ପୁରୁଷ ନିଷ୍କ୍ରିୟ, ପୁରୁଷ କେବଳ ସାକ୍ଷୀ ଓ ଦ୍ରଷ୍ଟା ମାତ୍ର। ଦାରିବ୍ରହ୍ମ ଶ୍ରୀ ଜଗନ୍ନାଥ ନିଷ୍କ୍ରିୟ, ସାକ୍ଷୀ ଓ ଦ୍ରଷ୍ଟା। ତେଣୁ ସାଂଖ୍ୟ ମତରେ ପୁରୁଷୋତ୍ତମ ଜଗନ୍ନାଥ ସଚ୍ଚିଦାନନ୍ଦ ବିଗ୍ରହ। ମନୁଷ୍ୟ ଦୁଃଖ ଦ୍ୱାରା ବ୍ୟଥିତ ହୋଇ ମୁକ୍ତି ଲାଗି ପ୍ରଯତ୍ନଶୀଳ ବା କୈବଲ୍ୟାର୍ଥେ ପ୍ରବୃତ୍ତ ସେହି କୈବଲ୍ୟଦାତା ହିଁ ଶ୍ରୀ ଜଗନ୍ନାଥ। ତାଙ୍କର ଶ୍ରୀ ଚରଣାରବିନ୍ଦରେ ଆଜିର ବନ୍ଦନା କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ। ପ୍ରଥମ ଭକ୍ତିନେ ବିଦ୍ୟ ନନ୍ଦିତ ମହାପାତ୍ରଙ୍କ କଣ୍ଠରେ ରାମକୃଷ୍ଣଙ୍କ ଗୀତ ରଚନା।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଶେଷରେ କଣ୍ଠଶିଳ୍ପୀ ଶେଖର ଚନ୍ଦ୍ର ଘୋଷ ଗାଇଛନ୍ତି ପୁରାତନ ରଚନାରୁ।

ଆମ ପିଲାବେଳର କଥା, ଜଣେ ବୁଢ଼ା ପ୍ରାୟ ଆମ ଗାଁକୁ ଆସନ୍ତି। ଆମ ଘର ପାଖରେ ତାଙ୍କ ବଡ଼ ଭାଇ ରହନ୍ତି। ବୁଢ଼ୀ ଅଞ୍ଚଳରେ ତାଙ୍କ ଘର ଥିଲା। ଆଜୀବନ ଚାକିରି କରିନାହାନ୍ତି। ଜମିଜାଗା ଗଲାପରେ ପାଖ ସହରରେ ଘର ଖଣ୍ଡିଏ କରି ରହନ୍ତି। ମନ୍ଦିରରେ ପୂଜାର୍ଚ୍ଚନା କରି ପେଟ ପାଳନ୍ତି। ଖରାରେ ବସି ଖବରକାଗଜ ପଢ଼ନ୍ତି। ଇତିହାସ ବହିଟିଏ ଧରି ମୁଁ ତାଙ୍କ ପାଖରେ ବସେ। ବଲବନ କେମିତି ସମ୍ରାଟ ଥିଲେ? ଭିନ୍ନ ଧରଣର, ବୁଢ଼ା କହିଲେ। କେମିତି? ମୁଁ ପଚାରିଲି। ସେ ଯେତେବେଳେ ମୃତ୍ୟୁଶଯ୍ୟାରେ ଥିଲେ ସେ ସମୟରେ ମଧ୍ୟ ତାଙ୍କ ପାଖକୁ ପ୍ରାଣ ଭୟରେ କେହି ଯାଉନଥିଲେ। ଲୋକେ ତାଙ୍କୁ ଏତେ ଭୟ କରୁଥିଲେ। ଅଶୋକ କେମିତି ସମ୍ରାଟ ଥିଲେ? ଭିନ୍ନ ଧରଣର, ବୁଢ଼ା କହିଲେ। କେମିତି? ମୁଁ ପଚାରିଲି। ହଠାତ୍ ହିଂସାରୁ ଅହିଂସା ଆଡ଼କୁ ସେ ଗତି କରିଥିଲେ। ଆଲ୍ଲାଉଦ୍ଦିନ ଖିଲ୍ଜୀ କେମିତି ସମ୍ରାଟ ଥିଲେ? ସେ ବି ଭିନ୍ନ ଧରଣର। କିଭଳି ଭିନ୍ନ? ମୁଁ ପଚାରିଲି। ତାଙ୍କ ରାଜ୍ୟରେ ଯଦି କେହି ଧନୀ ହୋଇଯାଉଥିଲା, ତାକୁ ଶହେଟି ହାତୀ ସେ ଉପହାର ସ୍ୱରୂପ ଦେଉଥିଲେ। ହାତୀ ପୋଷି ପୋଷି ପୁଣି ସେ ଗରିବ ହୋଇଯାଉଥିଲା। ହର୍ଷବର୍ଦ୍ଧନ କେମିତି ସମ୍ରାଟ ଥିଲେ? ସେ ବି ଭିନ୍ନ ଧରଣର, ବୁଢ଼ା ତାଙ୍କ ଚିରାଚରିତ ଢଙ୍ଗରେ କହିଲେ। କେମିତି? ମୁଁ ପଚାରିଲି। ଯଦି ତାଙ୍କ ରାଜ୍ୟରେ କେହି ଅପରାଧ କରେ, ତା ବେକରେ ପଥର ବାନ୍ଧି ନଦୀ ଗର୍ଭକୁ ଫିଙ୍ଗି ଦେଉଥିଲେ। ମୁଁ ଇତିହାସ ପଢ଼ିବା ବନ୍ଦ କଲି। ଭାବିଲି, ବୁଢ଼ାଙ୍କୁ ଏମିତି ପଚାରି ବସିଲେ କଥାବାର୍ତ୍ତା ଯୁକ୍ତିତର୍କର କେବେ ଅନ୍ତ ହେବ ନାହିଁ। ପୁରାଣ ଶାସ୍ତ୍ର ଇତିହାସରୁ ଆରମ୍ଭ କରି ବର୍ତ୍ତମାନର କୁଟିଳ ଜୀବନ ଓ ରାଜନୀତି ପର୍ଯ୍ୟନ୍ତ ସବୁଥିରେ ସେ ଅଭିଜ୍ଞ। ମୋତେ କହନ୍ତି, ତମେମାନେ ତ ପିଲା ଲୋକ, ସ୍ୱାଧୀନ ଭାରତରେ ଜନ୍ମ ହୋଇଛ। ଆମେ ଇଂରେଜ ଶାସନ ଦେଖିଛୁ, ରାଜାରାଜୁଡ଼ା ଶାସନ ଦେଖିଛୁ, ଆଉ ସ୍ୱାଧୀନତା ପରେ ସ୍ୱାୟତ୍ତ ଶାସନ ବି ଦେଖିଛୁ। ସତରେ କେତେ ପରିବର୍ତ୍ତନ ନ ଘଟିଛି! ତମେମାନେ ତ ସେସବୁ ଦେଖିନାହ। ପ୍ରଜାମାନେ କିଭଳି ହଇରାଣ ହରକତ ହେଉଥିଲେ, ଅତ୍ୟାଚାରର ଶିକାର ହେଉଥିଲେ, ଦେଖିଥିଲେ ଜାଣିଥାନ୍ତ ସ୍ୱାଧୀନତାର ଅର୍ଥ କ'ଣ ବୁଝୁଥାନ୍ତ। ଆଜି ସକାଳୁ ବୁଢ଼ାଙ୍କ ପ୍ରସଙ୍ଗ ଉତ୍ଥାପିତ କରିବାର ତାତ୍ପର୍ଯ୍ୟ ହେଉଛି, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଜାଣିଶୁଣି ଭୋଟ ଦେବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। କହନ୍ତି, ଭୋଟ ଦେଲେ ଲାଭ କ'ଣ ହେବ? କିନ୍ତୁ ଏହା ଠିକ୍ ମାନସିକତା ନୁହେଁ। ଆମେ ସମସ୍ତେ ସ୍ୱାଧୀନ ଭାରତର ନାଗରିକ। ଭାରତ ଏକ ଗଣତନ୍ତ୍ର, ସାଧାରଣତନ୍ତ୍ର, କୌଣସି ରାଜତନ୍ତ୍ର କିମ୍ବା ଏକଛତ୍ରବାଦୀ ଶାସନ ପଦ୍ଧତିର ଅନ୍ତର୍ଭୁକ୍ତ ନୁହେଁ। ସ୍ୱାଧୀନତା ପରେ ଆମେ ସଂସଦୀୟ ଗଣତନ୍ତ୍ରକୁ ଆପଣେଇଛୁ। ନିର୍ବାଚନ ମାଧ୍ୟମରେ ପ୍ରତିନିଧି ଚୟନ କରି ଆମେ ନିଜେ ନିଜକୁ ଶାସନ କରୁଛୁ। ନିର୍ବାଚନ ସମୟରେ ଲାଭ କ୍ଷତିର ଉପଯୁକ୍ତ ବିଚାର କରି ଠିକ୍ ଲୋକକୁ ଭୋଟ ଦେବାର ଆମର ସାମ୍ବିଧାନିକ ଅଧିକାର ରହିଛି। କୌଣସି ଅସୁବିଧାବଶତଃ ଜଣେ ଯଦି ଭୋଟ ଦେଇ ନ ପାରୁଛି, ତା ଅଲଗା କଥା। କିନ୍ତୁ ଘରେ ଥାଇ ସବୁ ପ୍ରାର୍ଥୀ ତ ଏକା, କାହାକୁ ଭୋଟ ଦେବି ଏମିତି ଭାବି ବସି ରହିବା ଠିକ୍ ନୁହେଁ। ସବୁ ପ୍ରାର୍ଥୀ ଏକା ନୁହନ୍ତି। ଆମକୁ ଉପଯୁକ୍ତ ପ୍ରାର୍ଥୀ ବାଛିବାର ଅଛି। ଯଦି ସେ ଭଲ କାମ ନ କରୁଛି, ପରବର୍ତ୍ତୀ ନିର୍ବାଚନରେ ତାକୁ ବଦଳାଇବାର ଅଧିକାର ମଧ୍ୟ ଆମର ରହିଛି। ଗଣତନ୍ତ୍ର ହେଉଛି ସର୍ବଶ୍ରେଷ୍ଠ

ଶାସନ ପଦ୍ଧତି ଏବଂ ଏହାର ସଫଳତା ପାଇଁ ଭୋଟ ଦେବା ଅଧିକାର ଆମ ହାତରେ ଏକ ଅମୋଘ ଅସ୍ତ୍ର। ଏହାର ସଫଳ ପ୍ରୟୋଗ ହିଁ ଏକମାତ୍ର ବିକଳ୍ପ, ନହେଲେ ଆମେ ପୁଣି ଫେରିଯିବା ବୁଢ଼ାଙ୍କ ସେହି ଭିନ୍ନ ଧରଣର ସମ୍ରାଟମାନଙ୍କ ରାଜତ୍ୱକୁ।

ଶୁଣୁଥିଲେ ସଂସ୍କାର ଏବଂ ଚେତନଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁଭାଷ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତେ। କଣ୍ଠଶିଳ୍ପୀମାନେ ହେଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ, ଶୈଳଭାମା ମହାପାତ୍ର ଏବଂ କୃଷ୍ଣଚନ୍ଦ୍ର ରାୟ।

ମହାରାଜା ପରୀକ୍ଷିତ ନିର୍ଦ୍ଦୋଷ ମୁନିଙ୍କ ଗଳାରେ ସାପ ପକେଇଥିବାରୁ ମନରେ ବହୁତ ଅନୁତାପ କଲେ। ଏପରି ଚିନ୍ତା କରୁଥିବା ବେଳେ ସେହି ଋଷିଙ୍କ ପୁଅ ତାଙ୍କୁ ସାପ ଦେବା କଥା ଲୋକମାନଙ୍କ ମୁହଁରୁ ଶୁଣିଲେ। ସାତ ଦିନ ଭିତରେ ତକ୍ଷକ ଦଂଶିବ ଜାଣି ଭାବିଲେ, ମୋ ପକ୍ଷେ ଶୀଘ୍ର ମରିବା ଉଚିତ, ମୋତେ ତକ୍ଷକ ଖାଉ ପଛେ ମୋ ବଂଶକୁ ବିପଦ ନ ପଡ଼ୁ। ଏପରି ବିଚାରି ଶ୍ରୀକୃଷ୍ଣଙ୍କ ଚରଣ ତୁଳସୀ ଜଳ ପିଇଲେ। ଗୋବିନ୍ଦଙ୍କୁ ଚିତ୍ତରେ ଧ୍ୟାନ କରି ଖାଇବା ପିଇବା ଛାଡ଼ି ଗଙ୍ଗାକୂଳରେ ବସିଲେ।

ଭାଗବତ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ କୃତାଞ୍ଜଳି ତ୍ରିପାଠୀ। ଓଡ଼ିଶା ଟ୍ରାଭେଲ ବଜାର 2026ର 7 ନମ୍ବର ସଂସ୍କରଣ ଆଇଜ ଭୁବନେଶ୍ୱର ନ ମୁଲେବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଆଉ ଫେଡେରେସନ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ସହଯୋଗତି ହେବାରକେ ଥିବା 3 ଦିନିଆ ବ୍ୟବସାୟିକ ପର୍ଯ୍ୟଟନ ମହାକୁମ୍ଭତି 92 ଅତ୍କା ଘରୋଇ ସଂସ୍ଥା 27 ଦେଶର ବିଦେଶୀ ଟୁର୍ ଅପରେଟର ଆଉ ଦେଶର 32 ସହରର କ୍ରେତା ଠୋଲ ହେବେ। ଏହି ଅବସରରେ 6,000 ଅତ୍କା ବ୍ୟବସାୟିକ ବୈଠକ ହେବା କାର୍ଯ୍ୟକ୍ରମ ଆଇବା 5 ତାରିଖ ତକ ଚାଲବା। ଗାଁ ଇଲାକା ଆଉ ସ୍ୱାସ୍ଥ୍ୟସେବାନୁ ବାଦ ପଡ଼ୁଥିବାର ଇଲାକାର ରୋଗୀମାନଙ୍କୁ ଉନ୍ନତ ଶଲ୍ୟ ଚିକିତ୍ସା ଶସ୍ତା ଆଉ ସହଜ ଭାବେ ଯୋଗାଇ ଦେବାରକେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଜୋର ଦେଇଛନ୍। ଭୁବନେଶ୍ୱର ଗଲାକାଲି ହୋଇଥିବାର ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ ଗେଷ୍ଟ୍ରୋ ଏଣ୍ଟ୍ରୋଲୋଜିର ବାର୍ଷିକ ସମ୍ମିଳନୀଟି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଉନ୍ନତ ଚିକିତ୍ସା ପଦ୍ଧତି ବିକଶିତ କରିବାଠାନୁ ତାର ଲାଭ କେତେ ଲୋକର ପାଖେ ପହଞ୍ଚି ପାରୁଛି ସେଟାକେ ଅତ୍କା ଦିଆଯିବାର ଜରୁରୀ ଆଏ ବୋଲି ରାଜ୍ୟପାଳ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କେ ଆଜ 12 ବର୍ଷ ପୁରିଛି। 2014 ଆଜିର ଦିନେ ମନ୍ କି ବାତ୍ର ପହିଲା ସଂସ୍କରଣ ଆକାଶବାଣୀ ତରଫରୁ ପ୍ରସାରଣ କରାଯାଇଥିଲା। ଗଲା 27 ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 138 ସଂସ୍କରଣଟି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଇତାର ଭିତରେ ମନ୍ କି ବାତ୍ ଖାଲି ଗୋଟିଏ ରେଡିଓ କାର୍ଯ୍ୟକ୍ରମ ହୋଇକରି ନାଇଁ ରହି ଏଇଟା ସାଂସ୍କୃତିକ ଆଉ ସାମାଜିକ ବିଚାରଧାରାର ଉନ୍ନତ ସଂସ୍କରଣ ହୋଇକରି ଦେଶର ଫି ଇଲାକାକେ ପହଞ୍ଚି ପାରିଛି। ଦଶରା ମାସର ଅନ୍ଧାର ପଖର ଅଷ୍ଟମୀ ତିଥିନୁ ଆଜିଠାନୁ ଶ୍ରୀକ୍ଷେତ୍ର ପୁରୀନ ଶାରଦୀୟ ସୁଲଭ ପୂଜା ମୂଲ୍ୟଉଛି। ଉଜ୍ଜଲ ପଖର 9 ଦିନ ତକ ଏ ପୂଜା ଚାଲବା। ଏ ଅବସରରେ ଆଜ ଗଜପତି ମହାରାଜ ଶ୍ରୀନରନ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିବେ। ସୁଲଭ ଦିନର ପୂଜା ଲାଗି ଗଜପତି ମହାରାଜଙ୍କର ହାତୁ ଗୁଆ ନଡ଼ିଆ ପ୍ରଦାନ କରାଯିବା। ଏତାର ସହିତ ଆଜିଠାନୁ ଶ୍ରୀକ୍ଷେତ୍ରର ସବୁ ଶକ୍ତିପୀଠନ ସୁଲଭ ପୂଜା ଲାଗି ଆଚାର୍ଯ୍ୟ ବରଣ କାର୍ଯ୍ୟକ୍ରମ ବିଲ୍ କରାଯିବା। ସେନ୍ତା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ସହିତ ପଶ୍ଚିମ ଓଡ଼ିଶାର ସବୁ ଶକ୍ତିପୀଠମାନଙ୍କେ ଶାରଦୀୟ ଦଶହରା ଲାଗି 16 ଦିନିଆ ପୂଜା ମୂଲ୍ୟଉଛି। ଆଇବା 10 ତାରିଖ ଦିନ ମା ସମଲେଶ୍ୱରୀ ଧବଲମୁଖୀ ବେଶତୀ ଭକ୍ତମାନ

ମହାପ୍ରଭୁଙ୍କୁ ଦର୍ଶନ ଦେବି। ଏଗାର ତାରିଖରୁ ନଅ ଦିନିଆ ଶାରଦୀୟ ପୂଜା ଆଉ ନବରାତ୍ରୀ ଦୀପ ପ୍ରଜ୍ୱଳନ ମୁଲେବା। ପବିତ୍ର ମୂଳାଷ୍ଟମୀ ଅବସରରେ ଆଜି ପଶ୍ଚିମ ଓଡ଼ିଶାର ମାଆମାନେ ପୁଅ ଜିଉନ୍ତିଆ ପାଳନ କରୁଛନ୍। ପୁଅମାନଙ୍କର ମଙ୍ଗଲ କାମନା କରିକିରି ମାଆମାନେ ଇ ଉପାସ କରୁଛନ୍। ମାଆମାନେ ନିର୍ଜଳା ଉପାସ ରହିକିରି ଧୂତି ବାହନ ଆର୍ ଷଠୀ ମାଆଙ୍କର ପୂଜା କରସନ୍। ଗାଁ ଆର୍ ପଡ଼ାମାନଙ୍କର ଛକ ଜାଗାମାନଙ୍କେ ଇ ପୂଜା ଲାଗି ବେଦୀମାନ ତିଆରି କରାଯାଇକିରି ପୂଜା କରାଯାଇସି। ଆଇବା କାଲି ସକାଳେ ମାଆମାନେ ଘରେ ପୁଅମାନଙ୍କୁ 108 ଧୂପ ଚାଉଲଥି ବନ୍ଦେଇକିରି ଜିଉନ୍ତିଆ ପିନ୍ଧାବେ। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ତରଫୁ 72 ନମ୍ବର ବନ୍ୟପ୍ରାଣୀ ସପ୍ତାହ ପାଳନର ଆଜି ଉଦ୍ଘାଟନୀ ଉତ୍ସବ ଆୟୋଜନ କରାଯିବା। ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟ ସମ୍ମିଳନୀ କେନ୍ଦ୍ରନ ଦିନର 10 ବଜେ ହେବାରକେ ଥିବା ଉଦ୍ଘାଟନୀ ସମାରୋହଟି ଜଙ୍ଗଲ ଆଉ ପରିବେଶ ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଲୋକକଲା ହେଉଛି ଆମର ଗର୍ବ ଗୌରବ ଆଉ ଇତାର ସଂରକ୍ଷଣଟି କଳାକାରମାନଙ୍କର ଭୂମିକା ପ୍ରଶଂସନୀୟ ଆଏ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫୁ ଭୁବନେଶ୍ୱରନ ଗଲାକାଲି ହୋଇଥିବାର ଲୋକକଲା ମହୋତ୍ସବ ଲୋକରଞ୍ଜନୀ ଆମ କଳା ଆମ ଅସ୍ମିତା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ସୁରଜ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏ ଅବସରରେ 30 ଅତକା ଲୁକି ଯାଉଥିବା ଲୋକକଲାର ପ୍ରଦର୍ଶନ କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ହବିଷ୍ୟ ବ୍ରତ ଆଇବା 26 ନଭେମ୍ବର 24 ତକ ପାଳନ କରାଯିବା। ରାଜ୍ୟ ସରକାରଙ୍କର ହବିଷ୍ୟାଲି ଯୋଜନାଟି ଇ ମାସର 6 ସକାଳର 10 ବଜେନୁ ଧାରିଜ ଲକ୍ଷ୍ୟ ପୂରା ହେବାର ତକ ହବିଷ୍ୟାଲିମାନେ ଅନ୍ଲାଇନ୍ଟି ଆବେଦନ କରିପାରିବେ। ଏ ବଛର ପୁରୀ ବୃନ୍ଦାବତୀ ନିବାସ ପୌର କଲ୍ୟାଣ ମଣ୍ଡପ ଆର୍ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ବାଗି 3 ଜାଗାନ 2500 ହବିଷ୍ୟାଲିମାନଙ୍କ ଲାଗି ମାହାଲିଆ ରହିବାର ମହାପ୍ରସାଦ ସ୍ୱତନ୍ତ୍ର ଶ୍ରୀ ମନ୍ଦିର ଦର୍ଶନ ବ୍ୟବସ୍ଥା କରାଯାଇଛି। ହବିଷ୍ୟାଲିମାନେ edistrict.odisha.gov.in ପୋର୍ଟାଲ୍ଟି ଆବେଦନ କରିପାରିବେ। ଜାପାନର ଚାଲିଥିବା 20 ନମ୍ବର ଏସୀୟ କ୍ରୀଡ଼ାଥି ଗଲାକାଲି ଭାରତକେ 10 ପଦକ ମିଳିଛି। ସେଥିର୍ ଭିତରେ 6 ସ୍ୱର୍ଣ୍ଣ ପଦକ 2 ରୌପ୍ୟ ଆଉ 2 କାଂସ୍ୟ ପଦକ ରହିଛି। ହକି ସାଙ୍ଗେ ବକ୍ସିଂ କୁସ୍ତି ଆଉ ତୀରନ୍ଦାଜିଥି 6 ସ୍ୱର୍ଣ୍ଣ ପଦକ ମିଳିଛି। ଭାରତୀୟ ମହିଳା ହକି ଦଳ 44 ବର୍ଷ ଋତୁରୁ ସ୍ୱର୍ଣ୍ଣ ପଦକ ଜିତିକରି ଇତିହାସ ରଚିବାର ସହିତ ଆଇବା ଅଲମ୍ପିକ୍ସ ଖେଳ ଲାଗି ଯୋଗ୍ୟତା ହାସଲ କରିଛି। ଏହାଦେ 76 ପଦକ ସହିତ ଭାରତ ପଦକ ତାଲିକାଟି 5 ନମ୍ବର ଠାନେ ରହିଛି। ସିଆଡ଼େ କ୍ରିକେଟ୍ ଖେଳ ପୁରୁଷ ବର୍ଗତି ସ୍ୱର୍ଣ୍ଣ ପଦକ ଲାଗି ଭାରତ ଆଉ ପାକିସ୍ତାନ ଭିତରେ ଆଜି ଦିନର 10:30 ଫାଇନାଲ୍ ମୁକାବିଲା ହେବା। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ଗ୍ରାମାଞ୍ଚଳ ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଅଞ୍ଚଳର ରୋଗୀମାନଙ୍କ ପାଇଁ ଉନ୍ନତ ଶଲ୍ୟ ଚିକିତ୍ସା ସୁଲଭ ଓ ସହଜ ଉପଲବ୍ଧ କରାଇବା ଦିଗରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିର 36ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି, ଚିକିତ୍ସାର ସୁଫଳ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚପାରିବା ହିଁ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷର ପ୍ରକୃତ ମାପକ। ବୈଷୟିକ ଦକ୍ଷତା ସହିତ ସଠିକ୍ ଚିକିତ୍ସା ନିଷ୍ପତ୍ତି ଓ ବିଭିନ୍ନ ବିଶେଷଜ୍ଞଙ୍କ ସମନ୍ୱିତ ଯୋଜନା ରୋଗୀ ସେବା ପାଇଁ ଅତ୍ୟାବଶ୍ୟକ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି।

0: ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିର 36ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି ଚିକିତ୍ସାର ସୁଫଳ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚପାରିବା ହିଁ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷର ପ୍ରକୃତ ମାପକ। ବୈଷୟିକ ଦକ୍ଷତା ସହିତ ସଠିକ୍ ଚିକିତ୍ସା ନିଷ୍ପତ୍ତି ଓ ବିଭିନ୍ନ ବିଶେଷଜ୍ଞଙ୍କ ସମନ୍ୱିତ ଯୋଜନା ରୋଗୀ ସେବା ପାଇଁ ଅତ୍ୟାବଶ୍ୟକ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ଟ୍ରାଭେଲ୍ ବଜାର ଓଟିବି 2026ର ସପ୍ତମ ସଂସ୍କରଣ ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହେଉଛି। ଏହା ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଏହି ତିନିଦିନିଆ ବ୍ୟାବସାୟିକ ପର୍ଯ୍ୟଟନ ସମ୍ମିଳନୀ ଆୟୋଜିତ ହେବ। ଏଥିରେ 92ରୁ ଅଧିକ ଘରୋଇ ସଂସ୍ଥା, 27ଟି ଦେଶର ବିଦେଶୀ ଟୁର୍ ଅପରେଟର ଏବଂ 32ଟି କ୍ରେତା ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ମସିହା ଆଜିର ଦିନରେ ମନ୍ କି ବାତ୍ର ପ୍ରଥମ ସଂସ୍କରଣ ଆକାଶବାଣୀ ପକ୍ଷରୁ ପ୍ରସାରଣ ହୋଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 138ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 12 ବର୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ, ସାଂସ୍କୃତିକ, ପରିବେଶ ଆଦି ସମ୍ବନ୍ଧରେ ବିଭିନ୍ନ ଘଟଣା ଆଲୋଚନା କରିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ରାଜ୍ୟର ଲୋକକଳା ଆମର ଗର୍ବ ଓ ଗୌରବ, ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ କଳାକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଲୋକକଳା ମହୋତ୍ସବ ଲୋକରଞ୍ଜନୀ ଆମ କଳା ଆମ ଅସ୍ମିତା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ 30ଟି ଲୁପ୍ତପ୍ରାୟ ଲୋକକଳା ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟର ଲୋକକଳା ଉପରେ ଆଧାରିତ ପୁସ୍ତକ ଲୋକରଞ୍ଜନୀ ଉନ୍ମୋଚିତ ହୋଇଥିଲା। ପୁରୀ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶାରଦୀୟ ପାର୍ବଣର ଷୋଳ ପୂଜା ଆରମ୍ଭ ହେଉଛି। ଏଥିପାଇଁ ଆଜି ଶ୍ରୀନଗରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିବେ। ଶ୍ରୀମନ୍ଦିରରେ ମା' ବିମଳାଙ୍କ ପୀଠ ସହିତ ମା' ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ, ଦକ୍ଷିଣକାଳୀ, ଆଲମଚଣ୍ଡୀଙ୍କ ପୀଠରେ ଷୋଳ ପୂଜା ନୀତି ଆରମ୍ଭ ହେବ। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମା' ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରିବେ। ମା' ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଦୁର୍ଗାମାଧବ ଉପାସନା ନୀତି ମଧ୍ୟ ପାଳନ କରାଯାଉଛି। ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରକରଣୀଙ୍କ ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ଦଶହରାରେ ଦେବଦେବୀଙ୍କୁ ନିମନ୍ତ୍ରଣ ଲାଗି ମା'ଙ୍କ ଆଜ୍ଞାମାଳ ଗ୍ରହଣ କରାଯିବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଡୁଆ ପଞ୍ଚାୟତରେ ହସ୍ତତନ୍ତ କେନ୍ଦ୍ର ଏବଂ ଶହୀଦ ପୀଠ ଇରମରେ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଅନୁଧ୍ୟାନ କରିଛନ୍ତି। ବୁଣାକାରଙ୍କ ବିକାଶ, ଉତ୍ପାଦିତ ସାମଗ୍ରୀର ବଜାର ବୃଦ୍ଧି, ଇରମର ପର୍ଯ୍ୟଟନ ପ୍ରକଳ୍ପ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି 72ତମ ବନ୍ୟପ୍ରାଣୀ ସପ୍ତାହର ଉଦ୍ଘାଟନୀ ସମାରୋହ ଆୟୋଜିତ ହେଉଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲାର 493ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ମୌଳିକ ସମସ୍ୟା, ପଞ୍ଚାୟତ ବିକାଶ ଯୋଜନା, ରାସ୍ତାଘାଟ, ସ୍ୱଚ୍ଛତା, ସାମାଜିକ ସୁରକ୍ଷା ଓ ଶିକ୍ଷା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 32 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ପୂର୍ବାହ୍ନ 10:30ଟାରୁ ଆରମ୍ଭ ହେବ। ଭାରତୀୟ କ୍ରୀଡ଼ାବିତ୍ମାନେ ଚିତ୍ତାକର୍ଷକ ପ୍ରଦର୍ଶନ ସହ ଗତକାଲି 6ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ଭାରତ 16ଟି ସ୍ୱର୍ଣ୍ଣ, 25ଟି ରୌପ୍ୟ ଓ 35ଟି କାଂସ୍ୟ ପଦକ ସହ ମୋଟ 76ଟି ପଦକ ହାସଲ କରି ପଞ୍ଚମ ସ୍ଥାନରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଅମ୍ଳପିତ ଜନିତ ସମସ୍ୟା ଓ ତାର ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ସାଧାରଣତଃ ଆମ୍ଭେମାନେ ଯାହା ଖାଉ ତାହା ଦାନ୍ତ ଦ୍ୱାରା ଭଲ ଭାବରେ ଚୋବାଇ ଖାଉ। ଦାନ୍ତ ନଥିଲେ ଖାଦ୍ୟ ଚୋବାଇବାରେ କଷ୍ଟ ହୁଏ ଓ ଉପଯୁକ୍ତ ଭାବରେ ନ ଚୋବାଇ ଖାଇଲେ ତାହା ଭଲ ଭାବରେ ହଜମ ହୁଏ ନାହିଁ। ଏହି ଖାଦ୍ୟ

0: ଖାଦ୍ୟ ନଳୀ ବା ଇସୋଫେଗାସ୍ ଅତିକ୍ରମ କରି ପାକସ୍ଥଳୀରେ ପହଞ୍ଚେ। ପାକସ୍ଥଳୀ ଏକ ମାଂସର ଥଳୀ। ପାକସ୍ଥଳୀରେ ଏସିଡ୍ ବା ଅମ୍ଳ ଓ ପେପ୍ସିନ୍ ନାମକ ଦୁଇଟି ରସ କ୍ଷରଣ ହୁଏ। ଖାଦ୍ୟ ପେଟରେ ପହଞ୍ଚିଲେ ବା ଖାଦ୍ୟ କଥା ଚିନ୍ତା କଲେ ମଧ୍ୟ ଏହି ରସ ପାକସ୍ଥଳୀର ବିଭିନ୍ନ ଗ୍ରନ୍ଥିରୁ ନିର୍ଗତ ହୋଇ ପାକସ୍ଥଳୀ ଭିତରେ ଜମା ହୁଏ। ଏହି ଦୁଇଟି ପାଚକ ରସ ବ୍ୟତୀତ ପାକସ୍ଥଳୀରେ ମ୍ୟୁକାସ୍ ବା ଲାଳ ଓ ବାଇକାର୍ବୋନେଟ୍ ବା କ୍ଷାର ମଧ୍ୟ ନିର୍ଗତ ହୁଏ। ସାଧାରଣତଃ ଏହି ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ପାକସ୍ଥଳୀୟ ମାଂସପେଶୀକୁ ଅମ୍ଳ ଓ ପେପ୍ସିନ୍ର ଦହନ କ୍ଷମତାରୁ ରକ୍ଷା କରନ୍ତି। ଅମ୍ଳ ଓ ପେପ୍ସିନ୍ ଖାଦ୍ୟ ହଜମ କରିବା ବ୍ୟତୀତ ଯେତେବେଳେ ବେଶୀ ପରିମାଣରେ ନିର୍ଗତ ହୁଏ ତାହା ପାକସ୍ଥଳୀର ମାଂସପେଶୀକୁ ଆକ୍ରାନ୍ତ କରି କ୍ଷତ ବା ଘା ସୃଷ୍ଟି କରେ। ଏହି ଦହନ ଶକ୍ତିରୁ ରକ୍ଷା ପାଇବା ପାଇଁ ପାକସ୍ଥଳୀରେ ପ୍ରଚୁର ପରିମାଣରେ ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ମଧ୍ୟ ଥାଏ। ଯଦି କୌଣସି କାରଣରୁ ଏହି ଏସିଡ୍ ଓ ପେପ୍ସିନ୍ ଏବଂ ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ଭିତରେ ସମତା ରକ୍ଷା ନ ହୁଏ ତାହେଲେ ଏସିଡ୍ ଓ ପେପ୍ସିନ୍ର ଦହନ କ୍ଷମତାରେ ପାକସ୍ଥଳୀର ମାଂସପେଶୀରେ ଘା ସୃଷ୍ଟି ହୁଏ ଓ ସେହି ଘା ବା କ୍ଷତକୁ ପେପ୍ଟିକ୍ ଅଲ୍ସର୍ ବା ଆମ୍ଳପିତ୍ତ ରୋଗ ବୋଲି କୁହାଯାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି କେଉଁ କାରଣରୁ ଏହି ରୋଗ ହୁଏ ବା କେଉଁ କାରଣରୁ ଏହି ଏସିଡ୍ ଓ ମ୍ୟୁକାସ୍ ଭିତରେ ଯେଉଁ ସମତା ସାଧାରଣତଃ ଥାଏ ତାହା କାହିଁକି ନଷ୍ଟ ହୁଏ। ସାଧାରଣତଃ ତିନୋଟି କାରଣରୁ ପେପ୍ଟିକ୍ ଅଲ୍ସର୍ ହୋଇଥାଏ। ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଏକ ଜୀବାଣୁ ପାଣି ମାଧ୍ୟମରେ ଶରୀରକୁ ପ୍ରବେଶ କରେ ଓ ଏହା ପାକସ୍ଥଳୀର ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ସ୍ତରକୁ ଭେଦ କରି ମାଂସପେଶୀକୁ ଆକ୍ରାନ୍ତ କରେ। ଏହି ହେଲିକୋବ୍ୟାକ୍ଟର ପାଇଲୋରି ପାକସ୍ଥଳୀର ଅମ୍ଳ କ୍ଷରଣ କ୍ଷମତାକୁ ବଢ଼ାଇ ଦିଏ ଓ ପାକସ୍ଥଳୀରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଡ଼ି ବା ସିଗାରେଟ୍ ପାନ କରିବା, ବିଭିନ୍ନ ପ୍ରକାର ଔଷଧ ସେବନ, ପେନ୍ କିଲର୍ ଖାଇଲେ ତାହା ପେଟ ଭିତରେ ଅମ୍ଳଜନିତ ରୋଗକୁ ସୃଷ୍ଟି କରେ। ଏବଂ ଏହାର ତୃତୀୟ କାରଣ ହେଲା ଜଲିଞ୍ଜର ଏଲିସନ୍ ସିଣ୍ଡ୍ରୋମ ନାମକ ଏକ ରୋଗ ହେଲେ ପେଟରେ ଘା ସୃଷ୍ଟି ହୁଏ। ବର୍ତ୍ତମାନ ପ୍ରଶ୍ନ ଉଠେ କିପରି ଭାବରେ ଆପଣ ଜାଣିବେ ଯେ ପେଟରେ ଘା ହୋଇଛି କିମ୍ବା ଏହାର ଲକ୍ଷଣ କ'ଣ। ସାଧାରଣତଃ ପେଟରେ ଘା ହେଲେ ପେଟ ବ୍ୟଥା ହେବା, ଖାଲି ପେଟରେ ବେଶୀ ବ୍ୟଥା ହେବା, ପେଟ ଜଳିଯିବା, ବାନ୍ତି ହେବା, ଭୋକ ନ ଲାଗିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ। ବେଳେବେଳେ ଛାତି ମଧ୍ୟ ଜଳି ପଡ଼ିଯାଏ ଆଉ ବେଳେବେଳେ ରକ୍ତ ବାନ୍ତି ହୁଏ। ଆଉ ଘା ଅତ୍ୟଧିକ ବଢ଼ିଗଲେ ପାକସ୍ଥଳୀ ଏକ ହୋଲ୍ ବା କଣା ସୃଷ୍ଟି କରେ। ଏହିସବୁ ରୋଗ ଜାଣିବା ପାଇଁ ଏଣ୍ଡୋସ୍କୋପି ନାମକ ଏକ ମେସିନ୍ ବାହାରିଛି। ଏହି ମେସିନ୍ ମାଧ୍ୟମରେ ରୋଗୀଙ୍କ ପେଟ ଭିତରେ ସେ ମେସିନ୍ ଯାଇ ଚିତ୍ର ମାଧ୍ୟମରେ ବିଭିନ୍ନ ପ୍ରକାର ରୋଗ ଯାହା ଅଛି ତାହା ଜଣାପଡ଼େ। ଏହି ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଲିଭର ବିଭାଗ ବା ହେପାଟୋଲୋଜି ଡିପାର୍ଟମେଣ୍ଟରେ ନୂଆ କରି ରଖାଯାଇଛି। 2-3 ମିନିଟ୍ ଭିତରେ ଏହି ପରୀକ୍ଷା ମାଧ୍ୟମରେ ଆପଣ ପେଟ ଭିତର ସମ୍ପୂର୍ଣ୍ଣ ଅବସ୍ଥା ଜାଣିପାରିବେ। ପେଟ ସହିତ ଖାଦ୍ୟନଳୀ, ଲିଭର ଓ କ୍ଷୁଦ୍ରାନ୍ତକୁ ମଧ୍ୟ ଆପଣ ଦେଖି ରୋଗର ତଦନୁଯାୟୀ ଚିକିତ୍ସାର ବନ୍ଦୋବସ୍ତ କରିପାରିବେ। ବର୍ତ୍ତମାନ ପ୍ରଶ୍ନ ଉଠିଛି ଏହି ରୋଗର ଚିକିତ୍ସା କ'ଣ। ପୂର୍ବରୁ ପେପ୍ଟିକ୍ ଅଲ୍ସର୍ ବା ଅମ୍ଳପିତ୍ତ ରୋଗ ହେଲେ ସାଧାରଣତଃ ଅପରେସନ୍ ଦ୍ୱାରା ସେହି ରୋଗର ଚିକିତ୍ସା କରୁଥିଲେ, କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଔଷଧ ଆବିଷ୍କାର ଫଳରେ ପେଟର ଘା ସମ୍ପୂର୍ଣ୍ଣ ଶୁଖିଯାଏ। ଔଷଧ ସହିତ ସୁପାଚ୍ୟ ପଥ୍ୟ ଓ ନିଶାଦ୍ରବ୍ୟ ଏବଂ ପେନ୍ କିଲା ଇତ୍ୟାଦି ଔଷଧ ସେବନ ନକଲେ ଏହି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅମ୍ଳପିତ ଜନିତ ସମସ୍ୟା ଓ ତାର ଚିକିତ୍ସା। ଏ ସମ୍ପର୍କରେ କହିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।

କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ନେଦରଲ୍ୟାଣ୍ଡସ୍ ପ୍ରତିପକ୍ଷଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆଲୋଚନା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 6 ସ୍ୱର୍ଣ୍ଣପଦକ ସହ ତାଲିକାର ପଞ୍ଚମ ସ୍ଥାନରେ ଭାରତ। 44 ବର୍ଷ ପରେ ପ୍ରଥମ ଥର ଲାଗି ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣପଦକ ହାସଲ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରଚେଷ୍ଟାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଶଂସା କରିଛନ୍ତି। ମସ୍କୋରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ପୁତିନ ଏହି ମତବ୍ୟକ୍ତ କରିଛନ୍ତି। ପୁତିନଙ୍କର ଏହି ବିବୃତ୍ତି ପ୍ରତ୍ୟେକ ଭାରତୀୟଙ୍କ ଲାଗି ଗର୍ବର ବିଷୟ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶ୍ରୀ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଏବେ ବିଶ୍ୱ ଶାନ୍ତି ପ୍ରକ୍ରିୟାର ଏକ ବିଶ୍ୱସ୍ତ ମୁଖପାତ୍ର ପାଲଟିଛି। ଗତ କିଛି ବର୍ଷ ଧରି ସମଗ୍ର ବିଶ୍ୱରେ ଯୁଦ୍ଧ ଓ ଦ୍ୱନ୍ଦ୍ୱ ଭଳି ସ୍ଥିତି ଉପୁଜିଥିବା ବେଳେ ଏସବୁର ସମାଧାନ ଯୁଦ୍ଧକ୍ଷେତ୍ର ନୁହେଁ, ବରଂ ଆଲୋଚନା ଓ କୂଟନୀତି ବୋଲି ଶ୍ରୀ ଶାହା କହିଛନ୍ତି। ଯୁଦ୍ଧ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅନ୍ୟ ରାଷ୍ଟ୍ରକୁ ସର୍ବଦା ସାହାଯ୍ୟ ଓ ସହାୟତା ଯୋଗାଇ ଆସିଛି। ଏହା ଭାରତର ପୁରାତନ ପ୍ରଥା ବସୁଧୈବ କୁଟୁମ୍ବକମ୍କୁ ଏକ ନୂତନ ପରିଚୟ ପ୍ରଦାନ କରିବାରେ ସଫଳ ହୋଇଛି। ଏହିସବୁ କାରଣ ଯୋଗୁଁ ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗରେ ଭାରତର ମତାମତ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ ସର୍ବଦା ଗୁରୁତ୍ୱ ବହନ କରିଥାଏ ବୋଲି ଶ୍ରୀ ଶାହା କହିଛନ୍ତି। G20 ବାଣିଜ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନର ନୀତି ଅନୁଯାୟୀ ବିଶ୍ୱ ବାଣିଜ୍ୟିକ ପ୍ରତିବନ୍ଧକଗୁଡ଼ିକ ଦୂର କରିବା ଲାଗି ଆହ୍ୱାନ ଦେଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହାର ଅତ୍ୟଧିକ ସାମର୍ଥ୍ୟ ଏବଂ ଉତ୍ପାଦନ ବୃଦ୍ଧି ନେଇ କହିଛନ୍ତି, ବାଣିଜ୍ୟ ଶୃଙ୍ଖଳ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ମାଧ୍ୟମରେ ଏହାର ନ୍ୟାୟିକ ସମୀକ୍ଷା ପାଇଁ ଆହ୍ୱାନ ଦେଇଛି। ଆମେରିକାରେ ଅନୁଷ୍ଠିତ G20 ବାଣିଜ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଶ୍ରୀ ଗୋଏଲ କହିଛନ୍ତି, ଶିଳ୍ପ ସାମର୍ଥ୍ୟ କେବଳ ଏକ ସମସ୍ୟା ନୁହେଁ, ଭୌଗୋଳିକ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ରହିଛି। ସେ କହିଛନ୍ତି, ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ଏବଂ 1.4 ବିଲିୟନ୍ ଜନସଂଖ୍ୟା ବିଶିଷ୍ଟ ଅର୍ଥନୀତିର ପରିଚାଳନା କ୍ଷେତ୍ରରେ ଘରୋଇ ଚାହିଦା ପୂରଣ କରିବା କ୍ଷେତ୍ରରେ ସଫଳ ହୋଇଛି। ଶ୍ରୀ ଗୋଏଲ କହିଛନ୍ତି, ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତ ଏକ ବିଶ୍ୱସନୀୟ ସହଯୋଗୀ ଭାବେ ନିଜକୁ ପ୍ରମାଣିତ କରିପାରିଛି। ନୂଆଦିଲ୍ଲୀଠାରେ ଚାଲିଥିବା ଦ୍ୱିବାର୍ଷିକ ନୌସେନା କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଗତ September 29 ଚଳିତ ମାସ 1 ପର୍ଯ୍ୟନ୍ତ ଅନୁଷ୍ଠିତ ସମ୍ମିଳନୀରେ ପ୍ରସ୍ତୁତି, ପରିବହନ, ରକ୍ଷଣାବେକ୍ଷଣ, ତାଲିମ ଏବଂ ମାନବ ସମ୍ବଳ ପରିଚାଳନା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ବିକଶିତ ବିଶ୍ୱ, ସୁରକ୍ଷା ପରିବେଶ ଏବଂ କୃତ୍ରିମ ବୁଦ୍ଧିମତ୍ତାର ବୃଦ୍ଧି ପାଉଥିବା ଭୂମିକା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ IT ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରକୁ ଆହୁରି ଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ନୌସେନାର ଭୂମିକା ଉପରେ ଗୁରୁତ୍ୱାରୋପ କରି ଦେଶରେ 75%ରୁ ଅଧିକ ସ୍ୱଦେଶୀ ପ୍ରତିରକ୍ଷା ସାମଗ୍ରୀ ବ୍ୟବହାର ହୋଇଥିବା କହୁଥିଲେ। ସମ୍ମିଳନୀରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ NS ରାଜା ସୁବ୍ରମଣି ସଶସ୍ତ୍ର ବାହିନୀ ମଧ୍ୟରେ ଅଧିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ନେଦରଲ୍ୟାଣ୍ଡସ୍ ପ୍ରତିପକ୍ଷ ସିଲଭିଓ ଏରକେନ୍ସଙ୍କ ସହ ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ବୈଠକରେ କୃଷିକ୍ଷେତ୍ରରେ ସହଯୋଗ ସମେତ ଉଭୟ ଦେଶ ମଧ୍ୟରେ ନୂତନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ଆଲୋଚନା ହୋଇଛି। ଉଭୟ ଦେଶ ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ବୁଦ୍ଧିମତା ବିନିମୟ ଜରିଆରେ ଉତ୍ପାଦନ ବୃଦ୍ଧି ସହ ସେ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ ଶ୍ରୀ ଚୌହାନ 25 ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ ଲାଗି ଉଭୟ ଦେଶ ସହମତି ପ୍ରକାଶ କରିଥିବା ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର

0: କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ବ୍ୟାଙ୍କିଂ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପୂର୍ବରୁ ବ୍ୟାଙ୍କିଂ କ୍ଷେତ୍ରରେ ଅନାଦାୟ ଋଣ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଥିଲା, ଯାହାଫଳରେ ବ୍ୟାଙ୍କିଂ ବ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ସମ୍ଭବ ହୋଇପାରିନଥିଲା। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ପତ୍ତି ଗୁଣବତ୍ତାର ସମୀକ୍ଷା ଲାଗି ପଦକ୍ଷେପ ଗ୍ରହଣ କରି ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଅନାଦାୟ ଋଣ ପରିମାଣ 15% ହ୍ରାସ ପାଇଥିଲା। ବ୍ୟାଙ୍କ ବ୍ୟବସ୍ଥାରେ 4R ପଦକ୍ଷେପ ଯୋଗୁଁ ଦେବାଳିଆପଣ ଦୂର ହେବା ସହ ଦେଶର ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଭୂମିକା ନିଶ୍ଚିତ କରାଯାଇଥିଲା। ସ୍ୱତନ୍ତ୍ର ରଣନୀତି, ଚିହ୍ନଟ, ସମାଧାନ ଏବଂ ସଂସ୍କାର ମାଧ୍ୟମରେ ଅନାଦେୟ ଋଣ ପରିମାଣର ସଠିକ୍ ପରିଚାଳନା ଏବଂ ବ୍ୟାଙ୍କଗୁଡ଼ିକର ବିଭିନ୍ନ ବ୍ୟବସ୍ଥାର ସରଳୀକରଣ ଦ୍ୱାରା ଏହା ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ କହିଥିଲେ,
1: ହମ୍ନେ ଏନ୍ପିଏସ୍ ବ୍ୟାଙ୍କୋ କୋ ରିକ୍ୟାପିଟାଲାଇଜ୍ କିଆ, ଉନ୍କି ତାକତ୍ କୋ ବଢ଼ାୟା, ହମ୍ ଆଇବିସି ଜୈସେ ରିଫର୍ମସ୍ ଲାଏ, ଅନେକ କାନୁନୋ ମେ ସୁଧାର କିଏ, ଡେଟ୍ ରିକଭରି ଟ୍ରିବ୍ୟୁନାଲ୍ କୋ ସଶକ୍ତ କିଆ। କୋରୋନା କାଲ ମେ ଦେଶ ମେ ଏକ ଡେଡିକେଟେଡ୍ ଷ୍ଟ୍ରେସ୍ ଆସେଟ୍ ମ୍ୟାନେଜମେଣ୍ଟ ଭର୍ଟିକଲ୍ କା ଗଠନ ଭି କିଆ ଗୟା। ଇନ୍ହିଁ ଫୈସଲୋ ସେ ଆଜ୍ ବ୍ୟାଙ୍କୋ କି ରିଜଲ୍ୟୁସନ୍ ଅର୍ ରିକଭରି ବେହତର ହୋ ରହି ହେ।
0: ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ 6 ସ୍ୱର୍ଣ୍ଣପଦକ ସହ ମୋଟ 76 ପଦକ ହାସଲ କରିଛି। ମହିଳା ହକି ଦଳ ଫାଇନାଲରେ ଚୀନ୍କୁ 1-0 ପରାସ୍ତ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। 44 ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଇତିହାସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ଲାଗି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହିତ ମହିଳା ହକି ଦଳ 2028 ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଭାଗ ନେବା ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତୀୟ ମୁଷ୍ଟିଯୋଦ୍ଧା ସୁଜିତ କାଲକାଲ 65 kg ପୁରୁଷ ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ତାଜିକିସ୍ତାନର ଅବଦୁଲ ମାଜିଦ୍ କୁଦେବଙ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ବକ୍ସିଂରେ ମହିଳା 65 kg ବର୍ଗରେ ପରବିନ ହୁଦା ଚାଇନିଜ୍ ତାଇପେଇର ନିନ୍ ଚିନ୍ ଚେନ୍ଙ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ପାଇଛନ୍ତି। ପୁରୁଷ 80 kg ବର୍ଗରେ ଅଙ୍କୁଶ ପଙ୍ଗଲ ଦକ୍ଷିଣ କୋରିଆର କିମ୍ ମିନ୍ ସିଓଙ୍କୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ତୀରଚାଳନାରେ ମହିଳା ରିକର୍ଭ ଟିମ୍ ପ୍ରଥମ ଥର ଲାଗି ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏଥିସହିତ ମିକ୍ସଡ୍ ରିକର୍ଭ ଟିମ୍ ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। ସେପାକ୍ ଟ୍ରାକ୍ରେ ଭାରତ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ପାଇବା ସହିତ ନୌକା ଚାଳନାରେ ମହିଳା ଦିଙ୍ଘି ବର୍ଗରେ ନେଥ୍ରା କୁମାନାମ୍ ମଧ୍ୟ ଅନ୍ୟ ଏକ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଏପର୍ଯ୍ୟନ୍ତ ଭାରତ 16 ସ୍ୱର୍ଣ୍ଣ, 25 ରୌପ୍ୟ ଏବଂ 35 କାଂସ୍ୟ ପଦକ ହାସଲ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଦୀର୍ଘ ସମୟର ଅପେକ୍ଷା ପରେ ଖେଳାଳିମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ଦକ୍ଷତା ଯୋଗୁଁ ଦେଶକୁ ଏହି ସଫଳତା ମିଳିଛି। ସେ କହିଛନ୍ତି, 2028 ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ମଧ୍ୟ ଦେଶକୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ କ୍ରୀଡ଼ାରେ ମହିଳା 75 kg ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଲଭ୍ଲିନା ବୋରଗୋହିନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ଏହି ସଫଳ ଯାତ୍ରା ଦୃଢ଼ ଇଚ୍ଛାଶକ୍ତିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କାଂସ୍ୟ ପଦକ ହାସଲ କରିଥିବା ନେଥ୍ରା କୁମାନନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ସେମାନଙ୍କ ଭବିଷ୍ୟତର ସଫଳତା କାମନା କରିଛନ୍ତି। ବିଶେଷକରି ମହିଳା ହକି ଟିମ୍ର ଖେଳାଳିମାନଙ୍କୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି, ସେମାନଙ୍କ ସଫଳତା ଦେଶର ନୂଆ ପିଢ଼ିର କ୍ରୀଡ଼ାବିତ୍ମାନଙ୍କୁ ପ୍ରେରଣା ଯୋଗାଇବ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା। ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତ ଏକ ବିଶ୍ୱସନୀୟ ସହଯୋଗୀ ହୋଇପାରିଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। କୃଷିକ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ନେଦରଲ୍ୟାଣ୍ଡସ୍ ପ୍ରତିପକ୍ଷଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆଲୋଚନା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 6 ସ୍ୱର୍ଣ୍ଣପଦକ ସହ ତାଲିକାର ପଞ୍ଚମ ସ୍ଥାନରେ ଭାରତ। 44 ପରେ ପ୍ରଥମ ଥର ଲାଗି ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣପଦକ ହାସଲ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
2: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ।

ଆକାଶବାଣୀ ଦିଲ୍ଲୀରୁ, କ୍ଷମା କରିବି, ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ। ସ୍ୱାଗତ ପରିକ୍ରମାକୁ। ଆଜି କିଛି ସୂଚନା, କିଛି ସଙ୍ଗୀତ ସହିତ ଆକାଶବାଣୀ ଭବାନୀପାଟଣାର ପ୍ରତି ଶ୍ରବଣ କକ୍ଷରୁ ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ। ଆପଣ ସଭିଏଁ ଜାଣନ୍ତି ଯେ ପୋରବନ୍ଦରର କାଠିଆବାଡ଼ ଅନ୍ତର୍ଗତ ଏକ କରଦ ରାଜ୍ୟ କାଠିଆବାଡ଼ ଗୁଜରାଟରେ ଅବସ୍ଥିତ ଏବଂ ବର୍ତ୍ତମାନ ସ୍ୱରାଷ୍ଟ୍ର ନାମରେ ସୁପରିଚିତ। 1869 ଅକ୍ଟୋବର ମାସ 2 ତାରିଖ ମୋହନଦାସ କରମଚାନ୍ଦ ଗାନ୍ଧୀ ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା କରମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତୁଲିବାଇ। ପୁତୁଲିବାଇ ଥିଲେ କରମଚାନ୍ଦଙ୍କର ଚତୁର୍ଥ ସ୍ତ୍ରୀ। କରମଚାନ୍ଦ ତାଙ୍କୁ 40 ବର୍ଷ ବୟସରେ ବିବାହ କରିଥିଲେ। ମୋହନଦାସ ଅର୍ଥାତ୍ ମହାତ୍ମା ଗାନ୍ଧୀ କରମଚାନ୍ଦଙ୍କର ଚତୁର୍ଥ ଓ ଶେଷ ପତ୍ନୀଙ୍କର ଚତୁର୍ଥ ଓ ଶେଷ ସନ୍ତାନ। ପୁତୁଲିବାଇଙ୍କର 3 ପୁଅ ଓ 1 ଝିଅ। ଝିଅ ଥିଲେ ସବୁଠାରୁ ବଡ଼, ମୋହନ ଥିଲେ ସାନ ପୁଅ। ତାଙ୍କ ଜନ୍ମ ବେଳକୁ କରମଚାନ୍ଦ ପୋର ବନ୍ଦରରେ ଦେୱାନ ଥାନ୍ତି। କରମଚାନ୍ଦ ଓ ତାଙ୍କର ପିତା ଉତ୍ତମ ଚାନ୍ଦଙ୍କର ଜୀବନ କାଠିଆବାଡ଼ର କରଦ ରାଜ୍ୟମାନଙ୍କରେ ଦେୱାନ କାମ କରି କଟିଥିଲା। କରମଚାନ୍ଦ ବିଭିନ୍ନ ସମୟରେ ରାଜକୋଟ, ପୋର ବନ୍ଦର, ବାଙ୍କାନେରରେ ଦେୱାନ ଭାବେ 28 ବର୍ଷ କାର୍ଯ୍ୟ କରିଥିଲେ। ସେ ଥିଲେ ଜଣେ ସଚ୍ଚୋଟ, ଦକ୍ଷ ଓ ସାହସୀ ରାଜକର୍ମଚାରୀ। ମୋହନ ଥିଲେ ବାପା ମାଙ୍କର କୋଡ଼ ପୋଛା ଓ ଗେହ୍ଲା ପୁଅ। ସେ ବାପା ମାଙ୍କୁ ଯେପରି ଭକ୍ତି କରୁଥିଲେ, ବାପା ମା ମଧ୍ୟ ତାଙ୍କୁ ସେହିପରି ଶ୍ରଦ୍ଧା କରୁଥିଲେ। ପରିବାରରେ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ମୋହନିଆ। ଚକ୍ଷୁହୀନର ପଦ୍ମଲୋଚନ ପରି ନାମଟି ନୁହଁ, ଗୁଣକୁ ଖାପିଲା ପରି ନାମଟି। ତାଙ୍କଠାରେ ମନକୁ ମୋହି ନେବା ଭଳି ଗୋଟିଏ ଶକ୍ତି ଥିଲା। ପରେ ଲୋକ ତାଙ୍କୁ ମହାତ୍ମା, ବାପୁ ବା ଗାନ୍ଧିଜୀ ବୋଲି ଡାକିଲେ। ମୋହନିଆ ବି ଡାକିପାରିଥାନ୍ତେ। ଏପରି ଏକ ଗୁଣକୁ ଖାପ ଖାଇଲା ଭଳିଆ ନା କିପରି ଲୋକଙ୍କ ନଜରକୁ ପଡ଼ିଲା ନାହିଁ ଭାବିଲେ ତଟକା ଲାଗେ। ବାପା ଜେଜେଙ୍କର ସଚ୍ଚୋଟ ପଣିଆ ଗୁଣଟି ମୋହନ ପାଇଥିଲେ। ବାପା କି ଜେଜେ ରାଜନୀତିର ହୀନ ଷଡ଼ଯନ୍ତ୍ର ସହିତ ଖାପ ଖୁଆଇ ପାରିନାହାନ୍ତି। ରାଜନୈତିକ ଚକ୍ରାନ୍ତ ଫଳରେ ଜେଜେ ଉତ୍ତମ ଚାନ୍ଦ ପୋର ବନ୍ଦର ଦେୱାନ ପଦରୁ ତଡ଼ା ଖାଇ ନିକଟବର୍ତ୍ତୀ ଛୋଟ ରାଜ୍ୟ ଜୁନାଗଡ଼କୁ ଚାଲିଗଲେ। ଥରେ ଜୁନାଗଡ଼ ନବାବଙ୍କର ସହିତ ତାଙ୍କର ମୁହାଁମୁହିଁ ଭେଟ ହୋଇଗଲା। ଉତ୍ତମ ଚାନ୍ଦ ବାମ ହାତରେ ନବାବଙ୍କୁ ସଲାମ ଠୁଙ୍କିଲେ। ଏପରି ଆଚରଣର କାରଣ ପଚାରନ୍ତି, ଉତ୍ତର ଦେଲେ, ମୋର ଡାହାଣ ହାତଟି ପୋର ବନ୍ଦର ରାଜାଙ୍କ ପାଖରେ ଉତ୍ସର୍ଗିତ। ଜେଜେଙ୍କର ଏହି ସ୍ପଷ୍ଟୋକ୍ତି ଓ ବିଶ୍ୱସ୍ତତା ଗୁଣଟି ଗାନ୍ଧିଜୀଙ୍କୁ ଭଲ ଲାଗିଥିଲା। ସେହିଦିନଠୁ ଗାନ୍ଧିଜୀ ବାଛି ନେଇଥିଲେ ସତ୍ୟତାର ମାର୍ଗ। 1880 ଅକ୍ଟୋବର ମାସରେ ମୋହନ ତାଲୁକ ସ୍କୁଲରେ 4ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କଲେ। ଏହାପରେ ଗୋଟିଏ ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ରଖି କାଥିଆବାଡ଼ ହାଇସ୍କୁଲରେ ନାମ ଲେଖାଇଲେ। ହାଇସ୍କୁଲର ପ୍ରଥମ ବର୍ଷକୁ ଷ୍ଟାଣ୍ଡାର୍ଡ 1 କୁହାଯାଉଥିଲା। ଷ୍ଟାଣ୍ଡାର୍ଡ 1ରୁ ଷ୍ଟାଣ୍ଡାର୍ଡ 7 ପର୍ଯ୍ୟନ୍ତ ଦୀର୍ଘ 7 ବର୍ଷ କାଳ ଏହି ସ୍କୁଲରେ ପଢ଼ି 1887 ମାଟ୍ରିକ୍ ପରୀକ୍ଷା ଦେଇ ଏହି ସ୍କୁଲରୁ ପାସ୍ କଲେ। କାଥିଆବାଡ଼ ସ୍କୁଲ ବମ୍ବେ ବିଶ୍ୱବିଦ୍ୟାଳୟ ଅଧୀନରେ ଥାଏ। ମୋହନ ହେଲେ ବମ୍ବେ ବିଶ୍ୱବିଦ୍ୟାଳୟର ମାଟ୍ରିକୁଲେଟ୍। ସେହି ମୋହନଦାସ କରମଚାନ୍ଦ ଗାନ୍ଧୀ ଜାତିର ଜନକଙ୍କର ପୁଣ୍ୟ ଜନ୍ମତିଥି। ଏହି ଅବସରରେ ତାଙ୍କୁ ଶତକୋଟି ପ୍ରଣାମ

ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ୍ ୱେବ୍ରେ 240 ମିଟର ତଥା 1206 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜରେ। ଅଭିଜାତ ବଂଶର ପିଲା ସାଧାରଣତଃ ସମାଜରେ ଅନାୟାସରେ ପ୍ରତିଷ୍ଠା ଲାଭ କରିଥାନ୍ତି ବୋଲି ଆମେ ସମସ୍ତେ ଭାବି ନେଇଥାଉ। ମାତ୍ର ପ୍ରତିକୂଳ ପରିସ୍ଥିତିରେ ବଢ଼ି ଅଜ୍ଞାତ କୁଳଶୀଳ କର୍ଣ୍ଣ ମହାଭାରତର ଶ୍ରେଷ୍ଠ ଯୋଦ୍ଧା ଭାବେ ପ୍ରତିପାଦିତ ହୋଇଥିଲେ। ଯେଉଁମାନେ ନମ୍ର ଅଥଚ ଦୃଢ଼ମନା ଆଦର୍ଶ ପୁରୁଷଙ୍କୁ ଅନୁସରଣ କରିବାରେ ଯେଉଁମାନେ ସଂକଳ୍ପବଦ୍ଧ, ପରିପାର୍ଶ୍ୱ ପ୍ରତି ସଚେତନ ରହି ଦେଶ ଓ ଦେଶର କଲ୍ୟାଣ ନିମନ୍ତେ ସ୍ୱାର୍ଥ ତ୍ୟାଗ କରିବାକୁ ପ୍ରାଣମୁଖ ନୁହନ୍ତି, ସେମାନେ ଯେ ଦିନେ ନା ଦିନେ ଲୋକମାନ୍ୟ ହୁଅନ୍ତି, ଏଥିରେ ସନ୍ଦେହ କରିବାର ନାହିଁ। ସେମିତି ଏକ ଉଦାହରଣ ଲାଲ ବାହାଦୁର ଶାସ୍ତ୍ରୀ। ପୁଣ୍ୟତୟା ଜାହ୍ନବୀ କୂଳରେ ପବିତ୍ର ଶୈବ ପୀଠ ବାରଣାସୀ ନଗରୀର ଅନତି ଦୂରରେ ନଦୀର ଅପର ପାର୍ଶ୍ୱରେ ଅବସ୍ଥିତ ରାମନଗର ସହର। ଏହି ସହରରେ 1904 ଅକ୍ଟୋବର ମାସ 2 ପିତା ଶାରଦା ପ୍ରସାଦ ଓ ମାତା ରାମ ଦୁଲାରୀଙ୍କର ଜ୍ୟେଷ୍ଠ ସନ୍ତାନ ଭାବରେ ଲାଲ ବାହାଦୁର ଜନ୍ମଗ୍ରହଣ କରିଥିଲେ। ଦ୍ୱାପର ଯୁଗରେ ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଅତି ଆଦରରେ କହ୍ନେଇ ଅବା କଳା ମାଣିକ ବୋଲି ଡାକୁଥିଲେ। ସେହିପରି ମାତା ରାମ ଦୁଲାରୀ ସ୍ନେହାଧିକ୍ୟ ବଶତଃ ଏହି ନବଜାତ ପୁତ୍ର ସନ୍ତାନକୁ ନାହ୍ନେ ଏବଂ ବଚୱା ବୋଲି ଡାକୁଥିଲେ। ପରିବାରର ଏହି ଡାକ ନାମ ବଚୱା ଗୁରୁଜନଙ୍କ ମୁହଁରେ ଆଜୀବନ ପ୍ରଚଳିତ ଥିଲା। ହାଇସ୍କୁଲ ପଢ଼ିବା ସମୟରେ ଲାଲ ବାହାଦୁରଙ୍କର ପ୍ରିୟ ବିଷୟ ଥିଲା ଇଂରାଜୀ। ସଠିକ ଉଚ୍ଚାରଣ ଓ ନିର୍ଭୁଲ ବନାନ ଉପରେ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ। ଇଂରାଜୀ ଶିକ୍ଷକ ନିଷ୍କାମେଶ୍ୱର ପ୍ରସାଦଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର ତାଙ୍କ ଉଦ୍ଦେଶ୍ୟ ସାଧନରେ ଯଥେଷ୍ଟ ସହାୟକ ହୋଇଥିଲା। ପରୀକ୍ଷା ସମୟ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନର ଡାକରା ପାଇ ସତ୍ୟାଗ୍ରହୀମାନେ ବିଦେଶୀ ଶିକ୍ଷା ବର୍ଜନ ଲାଗି ସ୍କୁଲ ଫାଟକ ନିକଟରେ ଧାରଣା ଦେଇଥିଲେ। ସେମାନଙ୍କୁ ଏଡ଼ାଇ ସ୍କୁଲ ଭିତରକୁ ଯାଇ ପରୀକ୍ଷା ଦେବାକୁ ଲାଲ ବାହାଦୁର ପସନ୍ଦ କଲେ ନାହିଁ। ଫଳତଃ ପରୀକ୍ଷା ଦେବା ନହେଲା। ଲାଲ ବାହାଦୁର ଛାତ୍ର ଜୀବନରେ କୌତୁକ ପ୍ରିୟ ଥିଲେ। ସ୍କୁଲରେ ଆୟୋଜିତ ଏକ ନାଟକରେ ସେ ଜଣେ ଧୋବାର ଭୂମିକାରେ ଅଭିନୟ କରିଥିଲେ। ଆଉଥରେ ମହାଭାରତର ବିଷୟବସ୍ତୁ ଉପରେ ଆଧାରିତ ନାଟକ କୃପାଚାର୍ଯ୍ୟ ଭୂମିକାରେ ଅଭିନୟ କରି ପ୍ରଶଂସା ଭାଜନ ହୋଇଥିଲେ। ଏହି ଅବସରରେ ଏହି ଦୁଇ ମହାନ ମୋତିଙ୍କୁ ଆମର କୋଟି କୋଟି ପ୍ରଣାମ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛି କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ମାଣ୍ଡିଆ ଫସଲରେ ରୋଗପୋକ ପରିଚାଳନା ସମ୍ପର୍କରେ ଉପସ୍ଥାପନ କରିବେ ଶିବ ପ୍ରଧାନ।
1: ଏନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, ପୁଟଲ୍ ଆରୁ, ଲଇନି। ତ ଇସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ଇ ସମିଆ ଦେଖିକରି ମଡ଼ିଆ ଫସଲ ଉପରେ ବି ଧ୍ୟାନ ଦେଇଥିସନେ। ଗାଁ ଗହଲିନୁ ଆରମ୍ଭ କରି କରି ଯେତ୍କି ପାହାଡ଼ିଆ ଅଞ୍ଚଲ ପତ୍କେ ଇଟା ସେ ଅଞ୍ଚଲର ଲୋକମାନଙ୍କର ଗୋଟେ ଇଟା ପ୍ରିୟ ଖାଇଦେ। ଯଦି ଦେଖ୍ମା ବୋଇଲେ ଇ ଭିତରେ ପ୍ରଚୁର ପରିମାଣରେ ପୁଷ୍ଟିସାର, ସ୍ନେହସାର, ଶ୍ୱେତସାର, ଖଣିଜ ଲବଣ, କ୍ୟାଲସିୟମ

0: ମାଗ୍ନେସିୟମ୍, ଫସ୍ଫରସ୍, ଲୌହ ଆରୁ ତନ୍ତୁର ଅଂଶ ଇନ ଭରି ରହିଛେ। ତ ଚାଷୀ ଦାଦା ମାନେ ଆମେ ଯେନ୍ ଚାଷ ଗୁଟେ କଲେ ହେଲେ ଇ ରୋଗ ପୋକର ସମସ୍ୟା ଗୁଟେ ରହିଛି ଏକା। ଆର୍ ଇ ରୋଗ ପୋକ ସମସ୍ୟାକେ ଠିକ୍ ସମୟରେ ଯଦି ତାର ବ୍ୟବସ୍ଥା ଗୁଟେ ନେଇ କର୍ମା ବୋଇଲେ ଆମକେ କ୍ଷତି ସହବାକେ ବି ପଡ଼୍ସି। ତ ଇ କଥା ଗୁଟେ ବି ଆମର ଚାଷୀ ଦାଦା ମାନକେ ନିହାତି ଭାବରେ ଜାଣବାକେ ପଡ଼୍ବା। ହେନ୍ତା ଗୁଟେ ଅଛେ ମହିଷା ରୋଗ ବୋଲିକରି, ଇ ମହିଷା ରୋଗର ଉପଚାର ଲାଗି ମଡ଼ିଆ ଯେନ ଚାଷ କରାଯିବା ସେ ଜମିନୁ ଘାସ ପତରକେ ଠିକ୍ ହିପାସେ ବାଛି ଦେବାକେ ପଡ଼୍ବା। ଯେତେବେଳେ ମଡ଼ିଆ ଫସଲକେ ଆମେ କାଟିଦେମା ତାର ପଛେ ହଲ୍ କରି କରି ଇ ଜମିନୁ ବୁଦାମନକେ ସଫା କରବାକେ ପଡ଼୍ବା। ଚାଷୀ ଦାଦା ମାନେ ଠିକ୍ ସମୟରେ ରୋପା କରିଦିଅନ୍, ତାର ସନେ 250 ଗ୍ରାମ ବେଲ୍ ନେଇ ହେଲେ ତୁଲସୀ ପତରକେ ଚୁପି ଦିଗରି ତାକେ 10 ଲିଟର ପାଣିନେ ଗୁଲି ଦେମା ଆର 1 ଘଣ୍ଟା ପତକେ ରଖମା। ତାର ପଛେ ସେ ପାଣିକେ ଛାନି ଦେଇକରି ସପ୍ତାହ ଭିତରେ 2 ଥର ପତର ମନକର ଉପରେ ସିଞ୍ଚନ କରବାକେ ପଡ଼୍ବା। ଏଇଟା ହେଇଗଲା ପଛକେ 5 କିଲୋଗ୍ରାମ ନାଗୁଆରୀ ପତରକେ 5 ଲିଟର ଗାଏମୁଷ ସଙ୍ଗେ 3 ଦିନ ପତକେ ଭିଜେଇ କରି ରଖିଦିଅନ୍। ତାପରେ ସେ ଦ୍ରବଣନେ 90 ଲିଟର ପାଣି ମିଶେଇ ଦେଇକରି ପତର ମନକର ଉପରେ ଝିଟି ଦିଅନ୍। ଠିକ୍ ସେନ୍ତା 5 ଲିଟର ଦହି ଚଲା ପାଣିନେ 40 କିଲୋଗ୍ରାମ ବିହନକେ ବିଶୋଧନ କରବାକେ ପଡ଼୍ବା। ନେଲେ 5 ଲିଟର ଦହି ଚଲା ନିକରି ସେନ 50 ଲିଟର ପାଣିକେ ମିଶେଇ ଦେମା ଆର ତାକେ ପତର ମନକର ଉପରେ ଝିଟି ଦେମା। ସେନ୍ତା ଏଇ ମହିଷା ରୋଗ ଭଳିଆ ଆର ଗୋଟେ ଅଛେ ତାକେ ପତ୍ରପୋଡ଼ା ରୋଗ ବୋଲିକରି ବି କହେସନେ। ତ ଏଇ ପତ୍ରପୋଡ଼ା ରୋଗର ଉପଚାର ଲାଗି ଆମକେ ପ୍ରଥମ କରି ଜମିନୁ ପାଣିକେ ନିଷ୍କାସନ କରିଦେମା। ତାର ପଛେ ଜମିର ମାଇଟ ଯେତେବେଳେ ଫାଟିଯିବା ଆର ଥରେ ସେନ ପାଣି ମଡ଼େଇ ଦେମା। ଯେନ୍ ପଟାଲି ମନକେ ରୁଗିଆ ଗଛ ସବୁ ଥିବେ ସେ ଭଳିଆ ଜମିନେ ପାଣି ନେଇ ମଡ଼ାବାର କଥାଏ। ଜମି ଆରୁ ଜମିର ହୁଡ଼ା ମନକେ ଯେନ୍ ବେକାର ଘାସ ପତର ସବୁ ଉଠିଥିବା ସେ ସବକେ ଘିଚି କରି ନଷ୍ଟ କରିଦେମା। ତାର ପଛେ 20 କିଲୋଗ୍ରାମ କଞ୍ଚା ଗୋବରକେ 200 ଲିଟର ପାଣିନେ ଗୋଲି ଦେଇ କରି ତାକେ ଗୋଟେ ପତଲା କପଡ଼ା ନେଇ କରି ଛାନି ଦେମା। ଆରୁ ଏଇ ମିଶ୍ରଣନେ ଏକା ଆର ଥରେ 50 ଲିଟର ପାଣି ମିଶେଇ ଦେଇକରି 10 ଦିନକେ ଥରେ ସ୍ପ୍ରେ କରବାକେ ପଡ଼୍ବା। ଏଇ ମଡ଼ିଆ ଫସଲକେ ଯେତେବେଳେ ଆମେ କାଟି ସାରମା ତାର ପଛେ ସେ ଫସଲର ମୂଲକେ ପୁଡ଼େଇ ଦେବାକେ ପଡ଼୍ବା। ମଡ଼ିଆ ବିହନକେ ସମୟ ଦେଖିକରି ବୀଜାମୃତ ନେ ଏଇଟାକେ ବିଶୋଧନ କରିଦେମା। ସେନ୍ତାଇନା ଆର ଗୋଟେ ଗଛେ ଇଟାକେ ଯୋଉ ପୋକ ବୋଲିକରି କହେସନେ, ଇନର ଉପଚାର ଲାଗି 100 ଗ୍ରାମ ଲେସୁନ ନେଇକରି ଭଲ କରି ତାକେ ଚୁପି ଦେମା। ତାକେ 50 ଲିଟର ପାଣିନେ ଗୁଲି ଦେଇକରି ଭଲ କପଡ଼ା ଗୋଟେ ନେ ଛାନି ଦେମା। ଛାନି ଦେଲା ପଛେ ଇ ଦ୍ରବଣକେ ସପ୍ତାହକେ ଥରେ ପତର ମନକର ଉପରେ ଇଟାକେ ଛିଟବାକେ ପଡ଼୍ବା। ସେନ୍ତା ଇ ଛାଇନେ ଶୁଖିଥିବାର ବାସଙ୍ଗ ପତରକେ ଗୁଣ କରି ଦେଇକରି 2 କେଜି ପତରନେ 1 କିଲୋଗ୍ରାମ ଛାଡ଼କେ ଗୁଲି ଦେଇକରି ଇ ଯୋଉ ପୋକ ଲାଗିଥିବାର ଫସଲ ମନକର ଉପରେ ଛିଟି ଦେମା। ଇଟାର ସନେ କଞ୍ଚା ଅରଖ ଗଛର ପତର ଆରୁ ତାର କହଲ ଡାଲକେ ଜମିନେ ପକାବାକେ ପଡ଼୍ବା। ଏନ୍ତା କର୍ମା ବୋଲେ ଇ ଯୋଉ ପୋକ ମଡ଼ିଆନେ ନେଇ ଲାଗିକରି ଅରଖ ପତର ଉପରେ ବସିକରି ତାର ରସକେ ଖାଇବା। ସେନ୍ତା 200 ମିଲିଲିଟର ଲେମ୍ବୁ ରସନେ 15 ଲିଟର ପାଣି ମିଶେଇ ଦେଇକରି ସପ୍ତାହକେ ଥରେ ଇଟାକେ ପତର ମନକର ଉପରେ ଛିଟବାକେ ପଡ଼୍ବା। ସେନ୍ତା 3 ମିଲିଲିଟର ନିମ୍ ତେଲକେ 1 ଲିଟର ପାଣି ସନେ ମିଶେଇ ଦେଇକରି ଠିକ 15 ଦିନକେ ଥରେ ଇଟାକେ ପ୍ରୟୋଗ କରବାକେ ପଡ଼୍ବା। ପ୍ରତି 10 ଦିନର ଅନ୍ତରନେ 10 ଲିଟର ନିମାସ୍ତ୍ର ସଙ୍ଗେ 15 ଲିଟର ପାଣି ମିଶେଇ ଦେଇକରି ପତର ମନକର ଉପରେ ଝିଟି ଦେମା ବୋଇଲେ ଆର୍ ଟିକେ ଭଲ ହେବା। ସେନ୍ତା ଇ ଉଇ ପୋକର ଦମନ ଲାଗି ଜମିନେ ଶେଷ ଚାଷ କଲା ସମୟରେ ଏକରକେ 150 କିଲୋଗ୍ରାମ ନିମ୍ ପିଡ଼ିଆକେ ଗୋବର ଖସନେ ଭଲ କରି ମିଶେଇ ଦେଇକରି ଇଟାକେ ପ୍ରୟୋଗ କରବାକେ ପଡ଼୍ବା। ସେନ୍ତା 5 କିଲୋଗ୍ରାମ ଅରଖ ପତରକେ ଛୋଟ ଛୋଟ ହିପାସେ କାଟି ଦେଇକରି 10 ଲିଟର ପାଣିନେ 24 ଘଣ୍ଟା ପତକେ ବୁତରାବାକେ ପଡ଼୍ବା। ତାର ପଛେ ଇ ପାଣିକେ 30 ମିନିଟ ଜୋଇନେ ଫୁଟେଇ ଦେଇକରି ଯେତେବେଳେ ଥଣ୍ଡା ହେଇଯିବା ତାକେ ଉଇ ଲାଗିଥିବାର ଜାଗା ମନକେ ସ୍ପ୍ରେ କରିଦେବାରଟା ଆର୍ ଟିକେ ଭଲ ହେବା।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନ କରିଥିଲି ଶିବ ପ୍ରଧାନ। ଶ୍ରୋତାବନ୍ଧୁ, କିଛି ଭକ୍ତି ଗୀତକୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ସୁଧାକର ମିଶ୍ର, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପରିଚାଳନା ଦୀପକ କୁମାର।

ଶ୍ରୋତାବନ୍ଧୁ ଶୁଣିଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ସୁଧାକର ମିଶ୍ର ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ପରିଚାଳନା ଦୀପକ କୁମାର।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ପରେ ଶୁଣିବେ ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଶୁଣିପାରିବେ ଏ ସମସ୍ତ କାର୍ଯ୍ୟକ୍ରମ କିଛି ସମୟ ପରେ।
1: ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ମୁକେଶ କୁମାର। भारत ने व्यापार बाधाओं, डंपिंग और अनुचित मूल्य निर्धारण के समाधान के लिए विश्व व्यापार संगठन के अनुरूप उपायों की मांग की। अमेरिका में तेल की कीमत में रिकॉर्ड बढ़त के बाद G7 देशों का 10 करोड़ बैरल डीजल और कच्चा तेल जारी करने का फैसला। संयुक्त राष्ट्र ने भारत के

ବେଦର ବର୍ଣ୍ଣନା ଅନୁସାରେ ଶକ୍ତି ହେଉଛି ସତ୍ୟ, ଯାହାଦ୍ୱାରା ସୁପ୍ତ ଚେତନା ଶକ୍ତି ଜାଗ୍ରତ ହୋଇଥାଏ, ଅସମ୍ଭବ କାର୍ଯ୍ୟ ସମ୍ଭବପର ହୋଇଥାଏ। ଶକ୍ତି ହେଉଛି ସାହସ, ଯାହାଦ୍ୱାରା ଆତ୍ମବଳ ଲାଭ ହୋଇଥାଏ। ଶକ୍ତି ହେଉଛି ତ୍ୟାଗ, ଯାହାଦ୍ୱାରା ଶକ୍ତିର ବିକାଶ ହୋଇଥାଏ। ପୌରାଣିକ ମାନ୍ୟତାରେ ଦୁର୍ଗା ହେଉଛନ୍ତି ସେହି ଶକ୍ତି, ସେ ମଧ୍ୟ ସଂଘ ବା ସମ୍ମିଳିତ ଶକ୍ତି ଏବଂ ସିଦ୍ଧାନ୍ତର ପ୍ରତୀକାତ୍ମକ ପରିପ୍ରକାଶ। ତେଣୁ ସେ ହିଁ ଆଦ୍ୟାଶକ୍ତି, ଅର୍ଥାତ୍ ସମସ୍ତ ଆତ୍ମଚେତନାର ମାତୃରୂପିଣୀ। ଏହି ମହାଶକ୍ତି ମା ଦୁର୍ଗା ସମୟ ଅନୁସାରେ ବିବିଧ ରୂପ ଧାରଣ କରି ସଂସାରକୁ ପାଳନ ଓ ରକ୍ଷା କରି ଆସୁଥିବାରୁ ବହୁବିଧ ନାମରେ ପୂଜିତା।

0: ଶକ୍ତି ଉପାସନା ଭାରତୀୟ ଧର୍ମଧାରାର ଏକ ବିଶିଷ୍ଟ ଅଙ୍ଗ ଭାବରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ସତ୍ୟଦ୍ରଷ୍ଟା ବୈଦିକ ଋଷିଗଣ ଅପୌରିଷେୟ ବ୍ରହ୍ମ ଓ ବ୍ରହ୍ମଶକ୍ତିକୁ ଏକ ଓ ଅଭିନ୍ନ ରୂପେ ଉପଲବ୍ଧି କରିଛନ୍ତି। ଯୁଗ ପରେ ଯୁଗ ଗଡ଼ି ଚାଲିଛି, ପିଢ଼ି ପରେ ପିଢ଼ି, ବଂଶ ପରେ ବଂଶ ଭାରତୀୟ ଭକ୍ତିସ୍ରୋତରେ ପ୍ରବାହିତ ହୋଇ ମାତୃପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ସାଙ୍ଗକୁ ଶକ୍ତିର ଆରାଧନା କରିଆସିଛନ୍ତି। ପ୍ରତିଟି ପ୍ରାଣରେ ମାତୃ ମହିମାର ପୁଣ୍ୟ ଜାହ୍ନବୀ ପ୍ଲାବିତ, ମାତୃଭକ୍ତିରେ ହୃଦୟ ଗଦ୍ଗଦ୍। ଏହା ହିଁ ଦୁର୍ଗାଙ୍କର ଆଧ୍ୟାତ୍ମିକ ଉପାସନା। ଜନନୀର ପୂତ ପବିତ୍ର ଚରଣାରବିନ୍ଦରେ ମନ ଓ ଆତ୍ମାକୁ ଏକୀଭୂତ କରି ସନ୍ତାନ ନିବେଦନ କରେ ଅନ୍ତରର ଭକ୍ତି ଅର୍ଘ୍ୟ। ତେବେ ଶ୍ରୋତାବନ୍ଧୁ, ମା ଦୁର୍ଗାଙ୍କର ମହିମା, ଶରତ କାଳରେ ମାଙ୍କର ପୂଜା ଆରାଧନାର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷିକା ଡକ୍ଟର ତୁଳସୀ ଓଝା।
1: ଭାଗବତରେ ଶକ୍ତି ଶବ୍ଦର ଯେଉଁ ବ୍ୟାଖ୍ୟା କରାହେଇଛି ସେଥିରେ କୁହାଯାଇଛି, ସ ଶବ୍ଦର ଅର୍ଥ ହେଉଛି ମଙ୍ଗଳଦାୟିନୀ ଏବଂ ତି ଶବ୍ଦର ଅର୍ଥ ହେଉଛି ଐଶ୍ୱର୍ଯ୍ୟଦାୟିନୀ। ଅର୍ଥାତ୍ ଯେ ଉଭୟ ମଙ୍ଗଳ ଏବଂ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି ସେ ହେଉଛନ୍ତି ଶକ୍ତି, ବା ସେ ହେଉଛନ୍ତି ମାତା ବା ମାତୃଶକ୍ତି। ଏଇ ଯେଉଁ ମାତୃଶକ୍ତି, ତାଙ୍କର ଯେଉଁ ପୂଜନ ପ୍ରକ୍ରିୟା ରହିଛି, ସମଗ୍ର ପୃଥିବୀରେ ମାତୃଶକ୍ତିର ଏ ପୂଜନ ପ୍ରକ୍ରିୟା ରହିଛି। ପୃଥିବୀରେ ବିଭିନ୍ନ ଭାବରେ, ବିଭିନ୍ନ ରୂପରେ ଏବଂ ବିଭିନ୍ନ ରଙ୍ଗରେ ବା ବିଭିନ୍ନ ପ୍ରକାର ପ୍ରତୀକାତ୍ମକ ଭାବରେ ଶକ୍ତିଙ୍କର ପୂଜନ କରାଯାଏ। ଏମିତିକି ଆମେ ଯେତେବେଳେ ଯେଉଁ ମହେଞ୍ଜୋଦାର ଏବଂ ହର୍ପା ଦେଖୁ, ମହେଞ୍ଜୋଦାର ହର୍ପାରେ ଅସଂଖ୍ୟ ମାତୃମୂର୍ତ୍ତିମାନ ଯେଉଁ ସେସବୁ ଆମକୁ ପ୍ରାପ୍ତ ହେଇଥିଲା, ସେଥିରୁ ଆମେ ଦେଖୁଛୁ ଯେ ଏ ଯେଉଁ ମାତୃପୂଜା ଇଏ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ରହିଛି। ତାପରେ କ୍ରମାନ୍ୱୟରେ ଏ ମାତୃପୂଜାଟା ବିଭିନ୍ନ ରୂପରେ, ବିଭିନ୍ନ ରଙ୍ଗରେ, ବିଭିନ୍ନ ଭାବରେ ଆମର ପୂଜା ହେଉଛି। ଯେମିତି ଭାବରେ ଆମେ ଦେଖନ୍ତୁ ବେଦରେ ରହିଛି ଇଳା ସରସ୍ୱତୀ ମହି, ଏ ତିନି ଜଣ ହେଉଛନ୍ତି ଶକ୍ତିଙ୍କର ତ୍ରିବିଧ ରୂପ। ତେଣୁ ଗୋଟିଏ ରୂପରେ ସିଏ ଆମର କଣ୍ଠରେ ବାସ କରନ୍ତି, ସେ ହେଉଛନ୍ତି ସରସ୍ୱତୀ। ଯେ ଧନଧାନ୍ୟ ଆମକୁ ପ୍ରଦାନ କରନ୍ତି, ବା ପ୍ରଥମରେ ଦେବୀମାନେ ଥିଲେ ଶାକମ୍ବରୀ ଦେବୀ ତାଙ୍କୁ କୁହାଯାଉଥିଲା, ଅର୍ଥାତ୍ ସମସ୍ତ ଶସ୍ୟ ଉତ୍ପାଦନର ସେ ଥିଲେ ମୂଳାଧାର। ତେଣୁ ସିଏ ଥିଲେ ଦେବୀ ଶାକମ୍ବରୀ, ଯାହାଙ୍କୁ ବର୍ତ୍ତମାନ ଆମେ ମହାଲକ୍ଷ୍ମୀ ଭାବରେ ପୂଜା କରୁଛୁ। ଏବଂ ଯେତେବେଳେ ଧ୍ୱଂସ ଆସେ, ଯେମିତି ବାତ୍ୟା, ପ୍ରଳୟ ଇତ୍ୟାଦି ଆସେ, ତାକୁ ମଧ୍ୟ ଆମେ ସେହିପରି ଭାବରେ ମହାଶକ୍ତିଙ୍କର ଗୋଟେ ଧ୍ୱଂସ ରୂପ ଭାବରେ ଆମେ ତାଙ୍କୁ ପୂଜନ କରୁ। ଅର୍ଥାତ୍ ସମଗ୍ର ପୃଥିବୀରେ ଯେଉଁ କ୍ରିୟା ଏବଂ ପ୍ରକ୍ରିୟା ମାନ ପ୍ରଚଳିତ ରହିଛି, ଯେମିତି ଭାବରେ ଆମର କୁହାଯାଉଛି ଭଗବାନଙ୍କର ଇଚ୍ଛା ଶକ୍ତି, ମାୟା ଶକ୍ତି ଏବଂ କ୍ରିୟାଶକ୍ତି, ଏ ତ୍ରିବିଧ ଶକ୍ତି ହେଉଛନ୍ତି ସ୍ୱୟଂ ମହାମାୟା। ତେଣୁ ଏ ଯେଉଁ ତ୍ରିବିଧ ଶକ୍ତି ତାଙ୍କର ରହିଛି, ସେହି ଭାବରେ ଆମେ ତାଙ୍କୁ ପୂଜା କରୁ।

0: ଉତ୍କଳୀୟ ସଂସ୍କୃତିରେ କାଳକ୍ରମେ ଦୁର୍ଗାପୂଜା ଉତ୍ସବର ପ୍ରାବଲ୍ୟ ପରିଲକ୍ଷିତ, ତେଣୁ ଦୁର୍ଗାପୂଜା ବିଧାନ ବିକଶିତ ରୂପ ପରିଗ୍ରହ କରିଛି। ଓଡ଼ିଶାର ସମସ୍ତ ପୀଠମାନଙ୍କରେ ନୈଷ୍ଠିକତାର ସହିତ ଷୋଡ଼ଶ ଉପଚାରରେ ମହିଷାମର୍ଦ୍ଦିନୀ ମା ଦୁର୍ଗାଙ୍କୁ ଷୋଡ଼ଶ ଦିବସ ବ୍ୟାପୀ ଷୋଳ ପୂଜାର ବିଧି ମହାପାର୍ବଣ ରୂପ ଗ୍ରହଣ କରିଛି।
1: ଏ ଯେଉଁ ଷୋଳ ପୂଜା ଆମେ କରୁଛୁ, ଷୋଳ ଭାଗରେ ତାଙ୍କୁ ବିଭକ୍ତ କରୁଛୁ, କାରଣ ସେଇଟା ହେଉଛି ଗୋଟେ ଶାସ୍ତ୍ରୀୟ ରୂପ। ଆମେ ଦେବୀଙ୍କୁ ଗୋଟିଏ ଶାସ୍ତ୍ରୀୟ ରୂପ ଦଉଛେ, ଯେମିତି ଭାବରେ ସିଏ ଶସ୍ୟର ଦେବୀ, ସିଏ ଜଳର ଦେବୀ, ସିଏ ଆକାଶର ଦେବୀ। ଯେମିତି ଆକାଶର ଦେବୀ କହିଲେ ଆମେ ନକ୍ଷତ୍ର ମଣ୍ଡଳକୁ ବୁଝୁଛୁ, ତାରାମାନଙ୍କୁ ଯୋଡ଼ିଦେଲେ ଗୋଟିଏ ମୂର୍ତ୍ତି ତିଆରି ହୁଏ, ଯାହାକୁ ଆମେ କହୁ ସିଏ ହେଉଛନ୍ତି ତାରା ଦେବୀ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଆମର ଯେଉଁ ଜନ୍ମ କୁଣ୍ଡଳୀରେ ନକ୍ଷତ୍ରମାନଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି, ପ୍ରତ୍ୟେକ ନକ୍ଷତ୍ରଙ୍କର ଯେଉଁ ନାମ, ସେ ନାମ ହେଉଛି ସ୍ତ୍ରୀ ନାମ, ସେ କୌଣସି ନାମ ପୁରୁଷ ନାମ ନୁହେଁ। ଯେମିତି ମଘା, ଫାଲ୍ଗୁନି, ଚିତ୍ରା, ହସ୍ତା, ସମସ୍ତ ନକ୍ଷତ୍ରଙ୍କ ନାଁ ହେଉଛି ସ୍ତ୍ରୀ ନାମ। ତେଣୁ ଏମିତି ଭାବରେ ଅସଂଖ୍ୟ ଭାବରେ ଆମେ ସ୍ତ୍ରୀ ଶକ୍ତିଙ୍କୁ ପୂଜା କରୁ, କିନ୍ତୁ ଏତେ ଗୁଡ଼ାଏ ପୂଜା ତ ଆମେ କରିପାରିବୁନି। ତେଣୁ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ଆମେ କ'ଣ କରୁଛୁ ନା ତାଙ୍କୁ ଷୋଳ ଭାଗରେ ବିଭକ୍ତ କରୁଛୁ। ଷୋଳ ପୂଜାରୁ ପୁଣି ଆମେ ଯେଉଁ ନଅ ଦିନ ପୂଜା କରୁଛୁ, ଏଇ ନଅ ଦିନରେ ତାଙ୍କର ଯେଉଁ ନଅଟି ରୂପ, ଆମେ ସେଇ ନଅଟି ରୂପରେ ତାଙ୍କୁ ପୂଜା କରୁଛୁ। ଯେମିତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡି, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ଏଇ ଯେଉଁ ନଅ ଭାଗରେ ଆମେ ବିଭକ୍ତ କରୁ, ଏ ସବୁ ବିଶେଷ ରୂପ ମାତୃଶକ୍ତି ଭିତରୁ ଏ ସମସ୍ତ ରୂପ, ରସ, ଗନ୍ଧ ସବୁ ନିର୍ଗତ ହେଉଛି। ଫଳରେ ଏ ଯେଉଁ ଷୋଳ ଦିନ ଯାକ ଆମେ ଯେଉଁ ପୂଜା କରୁଛେ, ଆମେ ଯେପରି ଭାବରେ ତାଙ୍କର ଗୋଟେ ବିରାଟ ପ୍ରଲମ୍ବିତ ରୂପ ଦେଖୁଛେ, ତାକୁ ତ ଏତେ ଭାବରେ ଆମେ ପୂଜା କରିପାରିବାନି, ତେଣୁ ତାକୁ ଷୋଳ ଦିନ ଭିତରେ ସୀମାବଦ୍ଧ କରିକି ରଖୁଛେ। ଇଏ ହେଲା ଆମର ଶାସ୍ତ୍ରୀୟ ଦର୍ଶନ।

0: ଷୋଳ ପୂଜାର ପୂଜା ବିଧି ସ୍ୱତନ୍ତ୍ର। ଷୋଳ ଦିନ ବ୍ୟାପୀ ଏହି ଉତ୍ସବରେ ଦେବୀଙ୍କର ଭୋଗ, ନୈବେଦ୍ୟ, ବେଶ ଆଦି ସବୁ ଭିନ୍ନ ଭିନ୍ନ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି କଟକସ୍ଥିତ ଚଣ୍ଡୀ ମନ୍ଦିରର ପୂଜକ ଶ୍ରୀ ମନୋଜ ପଣ୍ଡା।
1: ମାଙ୍କର ଦୈନନ୍ଦିନ ପଞ୍ଚପୂଜାର ପୂଜା ହୋଇଥାଏ, କିନ୍ତୁ ଏହି ପାର୍ବଣ ସମୟରେ ଶରତକାଳୀନ ଦୁର୍ଗା ପୂଜା ଅବସରରେ ମାଙ୍କର ଷୋଡ଼ଶ ଉପଚାର ପୂଜା ହୋଇଥାଏ। ରାଧାଷ୍ଟମୀ ଦିନ ମାଙ୍କର ପାରମ୍ପରିକ ରୀତିରେ ଶୟନୋତ୍ସବ ପାଳନ କରାଯାଇଥାଏ। ତାର ପନ୍ଦର ଦିନ ପରେ ଅର୍ଥାତ୍ ମୂଳାଷ୍ଟମୀ ଦିନ ମାଙ୍କୁ ସହସ୍ର କୁମ୍ଭରେ ଅଭିଷେକ କରି ସେହି ନିଦ୍ରାରୁ ଜାଗ୍ରତ କରାଯାଏ, ଏବଂ ସେହିଦିନ ମୂଳାଷ୍ଟମୀ ତିଥିରେ ନଦୀରୁ ଘଟ ଆସି ସ୍ଥାପନ କରାଯାଏ। ସେହିଦିନଠାରୁ ଆରମ୍ଭ ହୁଏ ମାଙ୍କ ପାଖରେ ଷୋଡ଼ଶ ଉପଚାର ପୂଜା। ଏହି ପୂଜା ସାଧାରଣତଃ ମଧ୍ୟରାତ୍ରରେ ହୋଇଥାଏ, ରାତ୍ରବିହିତ ପୂଜାଙ୍କୁ କୁହାଯାଏ, ଆକୁ ମଧ୍ୟ ବଡ଼ ପୂଜା ବୋଲି କୁହାଯାଇଥାଏ। ଦଶମୀ ଦିନ ଘଟ ବିସର୍ଜନ ହୋଇସାରିଲା ପରେ ଏହି ଷୋଡ଼ଶ ଉପଚାର ପୂଜା ବା ବଡ଼ ପୂଜାର ଅବସାନ ଘଟିଥାଏ। ଏହି ପାର୍ବଣ ସମୟରେ ଦୈନନ୍ଦିନ ମାଙ୍କ ପାଖରେ ରାଜଭୋଗ ହୋଇଥାଏ, ନଅ ପ୍ରକାରର ବ୍ୟଞ୍ଜନ ରନ୍ଧା ହୁଏ ମାଙ୍କ ପାଇଁ। ଏହି ପାର୍ବଣ ସମୟରେ ମାଙ୍କର ରାତିରେ ମଧ୍ୟ ନବ

ସ୍ୱର୍ଣ୍ଣ ବା ରାଜଭୋଗ, କୋଠଭୋଗ, ରାବିଡ଼ି, ଛେନା, କ୍ଷୀର, ପିଠା, ପଣା ଏମିତି ଅନେକ ଦ୍ରବ୍ୟ ସମର୍ପଣ କରାଯାଇଥାଏ। ମୂଳାଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଷୋହଳ ଦିନ ମାଙ୍କର ଷୋଡ଼ଶ ପୂଜାର ପୂଜା ହୁଏ। ବିଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ। ଏହି ବେଶଗୁଡ଼ିକ ମଧ୍ୟରେ ପ୍ରଥମ ବେଶଟି ହେଲା ଭୁବନେଶ୍ୱରୀ, ତାପରେ ଅନେକ ବେଶ ଯଥା ମାତଙ୍ଗୀ, ରାଜରାଜେଶ୍ୱରୀ, ସିଂହବାହିନୀ। ସପ୍ତମୀ ଦିନ କରାହୁଏ ବଗଳାମୁଖୀ ବେଶ, ତାପରେ ମହାକାଳୀ। ଅଷ୍ଟମୀ ଦିନ ମହାକାଳୀ ବେଶ ହୁଅନ୍ତି ସନ୍ଧ୍ୟାବେଳେ। ମହାକାଳୀ ବେଶ ପରେ ମହାଲକ୍ଷ୍ମୀ, ମହାସରସ୍ୱତୀ ଏବଂ ଦଶମୀ ଦିନ ମହିଷମର୍ଦ୍ଦିନୀ ବେଶ ହୁଏ। ଏବଂ ଦଶମୀ ଦିନ ଘଟ ବିସର୍ଜନ ହୋଇସାରିଲା ପରେ ସେଇଠି ସମାପ୍ତ ହୁଏ ଶରତକାଳୀନ ଦୁର୍ଗା ପୂଜା।

ମା ଦୁର୍ଗାଙ୍କର ମହିମା ବର୍ଣ୍ଣନାତୀତ। ସେ ସ୍ୱୟଂ ପରମ ବ୍ରହ୍ମ, ସର୍ବଗୁଣାଧାର, ସୃଷ୍ଟି ପାଳନ ଓ ସଂହାର କର୍ତ୍ତୀ। ସେ ସର୍ବବ୍ୟାପିନୀ, ପ୍ରାଣୀ ଜଗତ ଯାହାଙ୍କଠାରୁ ସୃଷ୍ଟି ହୁଏ ଏବଂ ଯାହାଙ୍କଠାରେ ଲୀନ ହୁଏ, ତାଙ୍କର ରୂପ, ଗୁଣ ଓ ମହିମା ଅବର୍ଣ୍ଣନୀୟ।

0: ପ୍ରଚାର କଲୁ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଆଜିର ବିଷୟ ଥିଲା ଷୋଳ ପୂଜାର ବିଶେଷତ୍ୱ। କାର୍ଯ୍ୟକ୍ରମଟି ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଉପସ୍ଥାପନାରେ ପଦ୍ମାବତୀ ଦ୍ୱିବେଦୀ, ସହଯୋଗିତା ଓମ୍ ପ୍ରକାଶ ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର ତୃତୀୟ ଭାଗ।
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ରାଧାକାନ୍ତ ନନ୍ଦ। କଣ୍ଠଶିଳ୍ପୀମାନେ ହେଲେ ମିତାଲି ଚିନାରା, ତୃପ୍ତି ଦାସ, ସୁବାସ ଦାସ ଏବଂ ବିଜୟ କୁମାର ଜେନା। ବର୍ଣ୍ଣନାରେ ବସନ୍ତ ମହାନ୍ତି।

ରାବଣ କୁମ୍ଭକର୍ଣ୍ଣ କଥୋପକଥନ ଏକ ଅଭିନବ ସଂଯୋଜନା। ଏହାଦ୍ୱାରା ଭଞ୍ଜ ପୁନର୍ବାର ପ୍ରଭୁଙ୍କ ପତିତ ପାବନତ୍ୱ ପ୍ରତିଷ୍ଠା କରିଛନ୍ତି। ପରସ୍ପରରେ କଥା ହେଲେ ଜୟ ବିଜୟ। ଦୟାନିଧି ରାମ ତ୍ରିବିଧିରେ ଅର୍ଥାତ୍ ତିନି ପ୍ରକାରରେ ମୋକ୍ଷ ଦିଅନ୍ତି। ଆମେ ବୈରୀ ଭାବରେ ଶତ୍ରୁତା କରି ତାଙ୍କ ବଲ୍ଲଭୀ ସୀତାଙ୍କୁ କେତେ କଷଣ ଦେଲୁ, ତାହାକୁ ମନରେ ନ ଧରି ଆମକୁ ମୋକ୍ଷ ଦେଲେ। ପ୍ରଭୁ ବୈରଭାବ, ଭକ୍ତିଭାବ ଓ ସେବକ ଭାବ ଦେଖି ମୁକ୍ତି ଦିଅନ୍ତି, ଆମେ ବୈରୀ ହୋଇ ମୋକ୍ଷ ପାଇଲୁ। ଦୁଇଜଣ ଏହା କହି ପ୍ରଶଂସା କଲେ। ଏଇଠି ଭଞ୍ଜ କହୁଛନ୍ତି, ହେ ସୁଜ୍ଞଜନେ, ନିଶ୍ଚଳ କରି ଚିନ୍ତା କର, କି ପ୍ରଭୁପଣ ବା କେଡ଼େ ବଡ଼ ପ୍ରଭୁପଣିଆ ତାଙ୍କର। ବୀର ଶ୍ରୀରାମ ବିଶ୍ରବାସୁତ ବିଭୀଷଣକୁ କ୍ଷିତିଶ ବା ରାଜା କରିବା ପାଇଁ ଲକ୍ଷ୍ମଣଙ୍କୁ ବରଗିଲେ ବା ପଠାଇଲେ। ସୁଗ୍ରୀବ, ଅଙ୍ଗଦ ଓ ହନୁ ସହ ସେ ଲଙ୍କାରେ ପ୍ରବେଶ କଲେ। ତିନିଜଣ ମନ୍ଦୋଦରୀକୁ ମୁଦୁସୁଲି ହାତରେ ବାର୍ତ୍ତା ଦେଲେ ଯେ ପୂର୍ବଦେବ ରାବଣ ଇନ୍ଦ୍ର ଭଳି ସିଂହାସନରେ ବସିବ, ତୁମେ ସମସ୍ତ ବାମା ବା ସ୍ତ୍ରୀମାନେ ରାଣୀ ହେବ, ସପତ୍ନୀମାନଙ୍କ ସହ ସଧବା ଲକ୍ଷଣ ଘେନି ଅଳଙ୍କାର ଯୁକ୍ତ ହୁଅ। ମନ୍ଦୋଦରୀ ଶୋଭା ଦେଖି ରାମ କହିଲେ, ଏଡ଼େ ସୁନ୍ଦରୀ ଥାଉ ଥାଉ ରମ୍ଭା ସହ ଭୋଗକୁ ରାବଣ ରସିଲା କେମିତି। ରାବଣ ଥିଲା ସତରେ ମଧୁପ ବା ଭ୍ରମର ଓ ବିଭିନ୍ନ ପୁଷ୍ପର ଭୋଗକାରୀ। ରାମ କହିଲେ ମନ୍ଦୋଦରୀକୁ, ତୁ ଏଣିକି ପ୍ରତ୍ୟକ୍ଷ ସ୍ୱାଧ୍ୱୀରେ ଲେଖା ହେବୁ, ମୋ ପାଇଁ ତୁ ଧନ ଆଣିଛୁ, ଏହାକୁ ବାହୁଡ଼େଇ ନେଇ ମୋ ପ୍ରାଣଧନ ଜାନକୀ ଆଣିଦିଅ। ରାଜଭୂତି ବା ରାଜସୁଖ ଛାଡ଼ି ଯାହାକୁ ମୁକତି ଦାୟିନୀ ବୋଲି କତି ବା ପାଖ ଛାଡ଼ୁନଥିଲି, ମୋ ମତି ତାଠାରେ ହିଁ ବିହାର କରୁଛି। ସୀତାଙ୍କୁ ବିଭୀଷଣ ରାବଣର ଦଶମ ଦଶା ବା ମୃତ୍ୟୁ ଖବର ଦେଲା। ସମସ୍ତ ରାଣୀମାନେ ସୀତାଙ୍କୁ ବେଢ଼ି ଯାଇ ଓଳଗି ହେଲେ।

ଶୁଣୁଥିଲେ କବି ସନାଟ ପେନ୍ଦ୍ରଭଞ୍ଜୀକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସମୟ ବର୍ତ୍ତମାନ ସକାଳ 9ଟା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପ୍ରୟାଗରାଜ ଏବଂ ଆଶା ଭୋସଲେଙ୍କ ଦ୍ୱେତ କଣ୍ଠରେ, ଗୀତ ରଚନା ପ୍ରୟାଗରାଜ, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ, କଥାଚିତ୍ର ଅଲ୍ଲା ରଖା।

ଶୁଣିଛନ୍ତି ଏସ୍ ଜାନକୀ ଏବଂ ମହମ୍ମଦ ଅଜିଙ୍କ ଦ୍ୱେତ କଣ୍ଠରେ ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ କଥାଚିତ୍ର ଆଖରି ରାସ୍ତା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ କୁମାର ବାପିଙ୍କ କଣ୍ଠରେ ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର, କଥାଚିତ୍ର ପାଗଳ ପ୍ରେମୀ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ପରବର୍ତ୍ତୀ ଗୀତଟି ଉମା ଏବଂ ସଞ୍ଜୁଙ୍କ ଦ୍ୱୈତକଣ୍ଠରେ ଗୀତ ରଚନା କରିଛନ୍ତି ଯତୀନ୍ଦ୍ର ପ୍ରଧାନ, ସଙ୍ଗୀତ ଭକ୍ତ ପ୍ରସାଦ, କଥାଚିତ୍ର ଅଭିମନ୍ୟୁ।
2: ଆରେ ମାଟିରୁ ପ୍ରେମ

0: while supporting economic growth. Madhya Pradesh is holding a major event today to promote milk production and the dairy sector. Union Home and Corporation Minister Amit Shah and Chief Minister Dr. Mohan Yadav will attend the Gaur Palak Sammelan in Bhopal. Mr. Shah will honour women cattle farmers who have done good work in the field of animal husbandry. He will also distribute approval letters to beneficiaries of the Dr. Bhim Rao Ambedkar Kamdhenu Yojana. More than 35,000 cattle farmers and members of dairy cooperatives are expected to attend the event. Several dairy projects will also be launched, including a dairy plant worth 255 crore rupees in Ujjain and a facility related to milk products in Bhopal. The 8th edition of e-auction of gifts presented to the Prime Minister has been extended until 31st of this month. Culture Ministry said this edition features 30 different mementos showcasing the diverse dimensions of Delhi. The auction gives these memories a larger public purpose, with the proceeds going to the Namami Gange project. The ministry further noted that for auction dates, participation details and the complete catalogue, visit the official PM Mementos e-auction portal pmmementos.gov.in. India Meteorological Department, IMD, has forecast heavy rainfall over Arunachal Pradesh today. The weather agency has predicted thunderstorm accompanied with lightning over Assam, Meghalaya, Nagaland, Manipur, Mizoram and Tripura. According to IMD, Konkan and Goa may experience hot and humid weather today. In the Asian Games 2026, India began day 14 with the historic gold in archery as teenager Kumkum Mohod defeated South Korea's Oh Ye-jin in a dramatic shoot-off in Aichi, Nagoya, Japan. After the final was tied 5-5, Kumkum shot a perfect 10 while Oh managed an 8, securing the gold for India. With the victory, Kumkum became the first Indian woman to win an Asian Games medal in the individual recurve event. And that is the end of this news bulletin.
1: कार्यक्रम सुनथिले आकाशवाणी दिल्ली रो आकाशवाणी भवानी पटना आम प्रिय श्रोता बंधु मानको हार्दिक अभिनंदन एवं शुभेच्छा जणे आरंभ करूछु आजर एही विशेष कार्यक्रम खोला छरकर अगणा को कार्यक्रम प्रचारित हेउछि मीडियम वेव रे 248 मीटर तथा 1206 किलोहर्ट्ज जोगी एफएम रे 100.3 मेगाहर्ट्ज एवं न्यूज ऑन एआईआर आप माध्यम रे आकाशवाणी भवानी पटना केन्द्र रु कार्यक्रम टिकु प्रायोजना करिसेंते सच्चिदानंद मल्लिक आजर उपस्थापन रे मो आपनक रेडियो साथी स्वप्न कुमार बेहरा श्रोता बंधु पवित्र पितृपक्ष अवसर रे आज पई रहिछे शास्त्र रे श्राद्ध विधान ଯାହା ଶ୍ରଦ୍ଧାରେ ଦିଆଯାଏ ତାହାକୁ ଶ୍ରାଦ୍ଧ କହନ୍ତି। ଶ୍ରଦ୍ଧା ଆଉ ମନ୍ତ୍ରର ମେଳରେ ଯେଉଁ ବିଧି ହୁଏ ତାକୁ ଶ୍ରାଦ୍ଧ କହନ୍ତି। ଜୀବାତ୍ମାର ଆଗାମୀ ଜୀବନ ପୂର୍ବ ସଂସ୍କାର ଅନୁସାରେ ନିର୍ମାଣ ହୋଇଥାଏ, ଏଣୁ ଶ୍ରାଦ୍ଧ କରି ଆଗାମୀ ଜୀବନ ସରସ ସୁନ୍ଦର ହେବା ନିମନ୍ତେ ଭାବନା କରାଯାଏ। ଯେଉଁ ପିତୃପୁରୁଷଙ୍କ ପାଇଁ ଆମେ କୃତଜ୍ଞତାପୂର୍ବକ ଶ୍ରାଦ୍ଧ କରୁ, ସେମାନେ ଆମକୁ ସହାୟତା କରନ୍ତି। ବାୟୁପୁରାଣରେ ଆତ୍ମଜ୍ଞାନୀ ସୁତଜୀ ମହାରାଜ ଋଷିମାନଙ୍କୁ କହନ୍ତି, ହେ ଋଷିଗଣ, ପୂର୍ବକାଳରେ ପରମେଷ୍ଠୀ ବ୍ରହ୍ମା ଯେଉଁ ପ୍ରକାର ଆଜ୍ଞା ଦେଇଛନ୍ତି ତାହା ଶୁଣ। ବ୍ରହ୍ମାଜୀ କହିଛନ୍ତି, ଯେଉଁ ବ୍ୟକ୍ତି ମନୁଷ୍ୟ ଲୋକର ପୋଷଣ ଦୃଷ୍ଟିରୁ ଶ୍ରାଦ୍ଧ ଆଦି କରିବେ, ତାଙ୍କୁ ପିତୃପୁରୁଷ ସର୍ବଦା ପୁଷ୍ଟି ଏବଂ ସନ୍ତତି ଦେବେ। ଶ୍ରାଦ୍ଧ କର୍ମରେ ଆପଣା ପିତାମହ ପର୍ଯ୍ୟନ୍ତଙ୍କ ନାମ ଏବଂ ଗୋତ୍ର ଉଚ୍ଚାରଣ କରି ପିତର ପିତୃପୁରୁଷମାନଙ୍କୁ କିଛି ଦିଆଗଲେ ସେ ପିତୃଗଣ ସେହି ଶ୍ରାଦ୍ଧଦାନ ଦ୍ୱାରା ସନ୍ତୁଷ୍ଟ ହୋଇ ଶ୍ରାଦ୍ଧ ପ୍ରଦାନକାରୀଙ୍କ ସନ୍ତତିଗଣଙ୍କୁ ସନ୍ତୁଷ୍ଟ ରଖିବେ, ଶୁଭ ଆଶିଷ ତଥା ବିଶେଷ ସହାୟତା ଦେବେ। ହେ ଋଷିଗଣ, ସେହି ପିତୃପୁରୁଷଙ୍କ କୃପାରୁ ଦାନ, ଅଧ୍ୟୟନ, ତପସ୍ୟା ଆଦି ସବୁଥିରେ ସିଦ୍ଧିପ୍ରାପ୍ତ ହୁଏ। ପିତୃପୁରୁଷ ଗଣ ହିଁ ସମସ୍ତଙ୍କୁ ସତ୍ପ୍ରେରଣା ପ୍ରଦାନ କରିଥାନ୍ତି, ଏଥିରେ ତିଳିମାତ୍ର ସନ୍ଦେହ ନାହିଁ।

ନିତ୍ୟ ପ୍ରତି ଗୁରୁପୂଜା ପ୍ରଭୃତି ସତ୍କର୍ମରେ ନିରତ ରହି ଯୋଗାଭ୍ୟାସ ସମସ୍ତ ପିତୃପୁରୁଷଗଣଙ୍କୁ ତୃପ୍ତ ରଖନ୍ତି। ଯୋଗବଳରେ ଚନ୍ଦ୍ରମାକୁ ମଧ୍ୟ ସେମାନେ ତୃପ୍ତ କରନ୍ତି, ଯଦ୍ୱାରା ତ୍ରୈଲୋକ୍ୟର ଜୀବନ ପ୍ରାପ୍ତ ହୁଏ। ଅତଃ ଯୁଗର ମର୍ଯ୍ୟାଦା ଜ୍ଞାତ ଥିବା ବ୍ୟକ୍ତି ସଦୈବ ଶ୍ରାଦ୍ଧ କରିବା ଉଚିତ। ମନୁଷ୍ୟ ଦ୍ୱାରା ଶ୍ରଦ୍ଧାପୂର୍ବକ ଦିଆଯାଉଥିବା ବସ୍ତୁକୁ ହିଁ ଶ୍ରାଦ୍ଧ କୁହାଯାଏ। ଶ୍ରାଦ୍ଧ କର୍ମରେ ଯେଉଁ ବ୍ୟକ୍ତି ପିତୃପୁରୁଷଙ୍କ ପୂଜା ନ କରି କୌଣସି ଅନ୍ନକ୍ରିୟାର ଅନୁଷ୍ଠାନ କରେ, ତା'ର ସମସ୍ତ କ୍ରିୟାର ଫଳ ରାକ୍ଷସ ତଥା ଦାନବଙ୍କୁ ପ୍ରାପ୍ତ ହୁଏ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା ଶ୍ରାଦ୍ଧଯୋଗ୍ୟ ବ୍ରାହ୍ମଣ ବିଷୟରେ। ବରାହ ପୁରାଣରେ ଶ୍ରାଦ୍ଧବିଧି ବର୍ଣ୍ଣନା କରି ମାର୍କଣ୍ଡେୟମୁନି ଗୌରମୁଖ ବ୍ରାହ୍ମଣଙ୍କୁ କହୁଛନ୍ତି, ବିପ୍ରବର, ସର୍ବେଦାଙ୍ଗର ଜ୍ଞାତା ଯଜ୍ଞାନୁଷ୍ଠାନରେ ତତ୍ପର ଭଣଜା, ଜାମାତା, ଜ୍ୱାଇଁ, ଶ୍ୱଶୁର, ଦୌହିତ୍ର, ଝିଅ, ମାମୁଁ ତପସ୍

ତପସ୍ୱୀ ବ୍ରାହ୍ମଣ ପଞ୍ଚାଗ୍ନି ତପି ଶିଷ୍ୟ ସମ୍ପର୍କୀୟ ତଥା ଆପଣା ମାତା ପିତାଙ୍କ ପ୍ରେମୀ ବ୍ରାହ୍ମଣମାନଙ୍କୁ ଶ୍ରାଦ୍ଧକର୍ମରେ ନିଯୁକ୍ତ କରିବା ଉଚିତ। ମନୁସ୍ମୃତିରେ କୁହାଯାଇଛି, କ୍ରୋଧରହିତ ପ୍ରସନ୍ନମୁଖ ଏବଂ ଲୋକପକାରରେ ନିରତ ଥିବା ଶ୍ରେଷ୍ଠ ବ୍ରାହ୍ମଣଙ୍କୁ ମୁନିଗଣ ଶ୍ରାଦ୍ଧ ନିମନ୍ତେ ଦେବତୁଲ୍ୟ ବୋଲି କହିଛନ୍ତି। ବାୟୁପୁରାଣରେ ବର୍ଣ୍ଣିତ ଅଛି, ଶ୍ରାଦ୍ଧ ଅବସରରେ ହଜାରେ ବ୍ରାହ୍ମଣଙ୍କୁ ଭୋଜନ କରାଇଲେ ଯେଉଁ ଫଳ ମିଳେ, ସେହି ଫଳ ଜଣେ ଯୋଗ ନିପୁଣ ବ୍ରାହ୍ମଣ ସନ୍ତୁଷ୍ଟ ହେଲେ ମିଳିଥାଏ ଏବଂ ଅତି ଭୟାନକ ନରକରୁ ମୁକ୍ତ କରାଏ। 1000 ଗୃହସ୍ଥ, 100 ବାନପ୍ରସ୍ଥୀ ଅଥବା ଜଣେ ବ୍ରହ୍ମଚାରୀ, ଏ ସମସ୍ତଙ୍କଠାରୁ ଯୋଗାଭ୍ୟାସୀ ବଡ଼।

ଶ୍ରୋତାବନ୍ଧୁ, ଆମେ ଆଲୋଚନା କରୁଛେ ଶ୍ରାଦ୍ଧଯୋଗ୍ୟ ବ୍ରାହ୍ମଣମାନଙ୍କୁ ବା ଆମେ କାହାକୁ ଅନ୍ନଦାନ କରିବା ତାକୁ ନେଇକି। ଯେଉଁ ମୃତାତ୍ମାର ପୁତ୍ର ଅଥବା ପୌତ୍ର ଧ୍ୟାନରେ ନିମଗ୍ନ ରହୁଥିବା କୌଣସି ଯୋଗାଭ୍ୟାସୀଙ୍କୁ ଶ୍ରାଦ୍ଧ ଅବସରରେ ଭୋଜନ କରାଇ ତା'ର ପିତୃପୁରୁଷଗଣ ଉତ୍ତମ ବୃଷ୍ଟିପାତରେ ସନ୍ତୁଷ୍ଟ କୃଷକ ପରି ପରମସନ୍ତୁଷ୍ଟ ଲାଭ କରନ୍ତି। ଯଦି ଶ୍ରାଦ୍ଧ ଅବସରରେ କୌଣସି ଯୋଗାଭ୍ୟାସୀ ଧ୍ୟାନପରାୟଣ ଭିକ୍ଷୁ ନ ମିଳନ୍ତି, ତେବେ ଦୁଇଜଣ ବ୍ରହ୍ମଚାରୀଙ୍କୁ ଭୋଜନ କରାଇବା ଉଚିତ। ସେମାନେ ମଧ୍ୟ ନ ମିଳିଲେ କୌଣସି ଉଦାସୀ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଉଚିତ। 100 ବର୍ଷ ପର୍ଯ୍ୟନ୍ତ କେବଳ ଏକ ପାଦରେ ଛିଡ଼ା ହୋଇ ପବନ ଆହାର କରି ରହିଥିବା ବ୍ୟକ୍ତିଠାରୁ ଜଣେ ଧ୍ୟାନୀ ଏବଂ ଯୋଗୀ ଶ୍ରେଷ୍ଠ ଅଟେ, ଏହା ବ୍ରହ୍ମଙ୍କର ଆଜ୍ଞା। ମିତ୍ରଘାତୀ ସ୍ୱଭାବରେ ବିକୃତ ନଖଧାରୀ, କଳାଦାନ୍ତବାଲା, କନ୍ୟାଗାମୀ, ନିଆଲଗା, ସୋମରସ ବିକ୍ରେତା, ଜନସମାଜରେ ନିନ୍ଦିତ, ଚୋର, ଚୁଗୁଲିଆ, ଗ୍ରାମପୁରୋହିତ, ବେତନଭୋଗୀ ଶିକ୍ଷକ, ପୁନର୍ବିବାହିତା ସ୍ତ୍ରୀର ପତି, ମାତାପିତା ପରିତ୍ୟାଗୀ, ନୀଚ ଜାତିର ସନ୍ତାନର ପାଳନ ପୋଷଣକାରୀ, ଶୂଦ୍ର ସ୍ତ୍ରୀ ଗ୍ରହଣ କରିଥିବା ପତି ତଥା ମନ୍ଦିରରେ ପୂଜା କରି ଜୀବିକା ନିର୍ବାହ କରୁଥିବା ବ୍ରାହ୍ମଣ ଶ୍ରାଦ୍ଧ ଅବସରରେ ନିମନ୍ତ୍ରଣ ଯୋଗ୍ୟ ନୁହନ୍ତି। ଯେଉଁ ଘରେ ସନ୍ତାନ ଜନ୍ମ ହୋଇଛି, ଦୀର୍ଘ ସମୟ ଧରି ରୋଗଗ୍ରସ୍ତ ବ୍ୟକ୍ତି, ମଳିନ ଏବଂ ପତିତ ବୁଦ୍ଧିବାଲା ବ୍ୟକ୍ତିଙ୍କୁ ଯାହା ହେଲେ ବି ଶ୍ରାଦ୍ଧକର୍ମ ଦେଖାଇବା ଉଚିତ ନୁହଁ। ସେଭଳି ଲୋକର ଶ୍ରାଦ୍ଧ ନିମନ୍ତେ ଉଦ୍ଦିଷ୍ଟ ଅନ୍ନରେ ଦୃଷ୍ଟି ପଡ଼ିଲେ ସେ ଅନ୍ନ ହବ୍ୟ ନିମନ୍ତେ ଅନୁପଯୁକ୍ତ ହୋଇଥାଏ। ସେ ସ୍ପର୍ଶ କରିଥିବା ଶ୍ରାଦ୍ଧାଦି ସଂସ୍କାର ଅପବିତ୍ର ହୋଇଯାଏ। ବ୍ରହ୍ମହତ୍ୟାକାରୀ, କୃତଜ୍ଞ, ନାସ୍ତିକ, ଗୁରୁପତ୍ନୀଗାମୀ, ଦସ୍ୟୁ, ନୃଶଂସ, ଆତ୍ମଜ୍ଞାନରୁ ବଞ୍ଚିତ ଏବଂ ଅନ୍ୟ ପାପକର୍ମ ପରାୟଣ ଲୋକ ମଧ୍ୟ ଶ୍ରାଦ୍ଧକର୍ମରେ ବର୍ଜନୀୟ। ବିଶେଷ ଭାବେ ଦେବତା ଏବଂ ଦେବର୍ଷୀ ନିନ୍ଦାରେ ଲିପ୍ତ ବ୍ୟକ୍ତି ମଧ୍ୟ ଶ୍ରାଦ୍ଧକର୍ମରେ ବର୍ଜନୀୟ ଅଟନ୍ତି।

ବ୍ରାହ୍ମଣଙ୍କୁ ନିମନ୍ତ୍ରଣ ଏ ବିଷୟରେ ବର୍ତ୍ତମାନ ବିଶଦ ଭାବେ ଆଲୋଚନା କରିବା। ବିଚାରଶୀଳ ବ୍ୟକ୍ତି, ସଂଯମୀ ବ୍ୟକ୍ତି, ଶ୍ରେଷ୍ଠ ବ୍ରାହ୍ମଣଙ୍କୁ ଦିନେ ପୂର୍ବରୁ ହିଁ ନିମନ୍ତ୍ରଣ କରିବା ଉଚିତ। ଶ୍ରାଦ୍ଧ ଦିନରେ କୌଣସି ଅନିମନ୍ତ୍ରିତ ତପସ୍ୱୀ, ବ୍ରାହ୍ମଣ, ଅତିଥି ବା ସାଧୁ ସନ୍ନ୍ୟାସୀ ଘରେ ଉପସ୍ଥିତ ହେଲେ ତାଙ୍କୁ ମଧ୍ୟ ଭୋଜନ କରାଇବା ଉଚିତ। ଶ୍ରାଦ୍ଧକର୍ତ୍ତା ଘରକୁ ଆସିଥିବା ବ୍ରାହ୍ମଣଙ୍କର ଚରଣ ଧୋଇବା ଉଚିତ, ତାପରେ ନିଜ ହାତ ଧୋଇ ତାକୁ ଆଚମନ କରାଇବା ଉଚିତ, ତତ୍ପଶ୍ଚାତ୍ ତାକୁ ଆସନରେ ବସାଇ ଭୋଜନ କରାଇବା ଉଚିତ। ପିତୃପୁରୁଷଙ୍କ ନିମନ୍ତେ ଅଯୁଗ୍ମ ଅର୍ଥାତ୍ 1, 3, 5, 7 ଇତ୍ୟାଦି ସଂଖ୍ୟକ ତଥା ଦେବତାଙ୍କ ନିମନ୍ତେ ଯୁଗ୍ମ ଅର୍ଥାତ୍ 2, 4, 6, 8 ଆଦି ସଂଖ୍ୟକ ବ୍ରାହ୍ମଣଙ୍କୁ ଭୋଜନ କରାଇବା ନିମନ୍ତେ ବ୍ୟବସ୍ଥା କରିବା ଉଚିତ। ଦେବତା ଓ ପିତୃପୁରୁଷଙ୍କ ଉଭୟଙ୍କ ନିମନ୍ତେ ଜଣେ ଜଣେ ବ୍ରାହ୍ମଣଙ୍କୁ ଭୋଜନ କରାଇବାର ବିଧାନ ମଧ୍ୟ ରହିଛି। ବାୟୁପୁରାଣରେ ବୃହସ୍ପତି ଆପଣା ପୁତ୍ର ସଞ୍ଜୁଙ୍କୁ କହିଛନ୍ତି, ଜିତେନ୍ଦ୍ରିୟ ଏବଂ ପବିତ୍ର ହୋଇ ପିତୃପୁରୁଷଙ୍କୁ ଗନ୍ଧ, ପୁଷ୍ପ, ଧୂପ, ଘୃତ, ଆହୁତି, ଫଳମୂଳ ଆଦି ଅର୍ପଣ କରି ନମସ୍କାର କରିବା ଉଚିତ। ଦେବତା ଏବଂ ପିତୃପୁରୁଷ

ଉଭୟଙ୍କ ନିମନ୍ତେ ଭୋଜନ କରାଇବା ଏବଂ ପିତୃପୁରୁଷଙ୍କୁ ପ୍ରଥମେ ତୃପ୍ତ କରିବା ନିମନ୍ତେ ନିଜ ଶକ୍ତି ଅନୁସାରେ ଅନ୍ୟ ସମ୍ପତ୍ତି ଦ୍ୱାରା ବ୍ରାହ୍ମଣଙ୍କ ପୂଜା କରିବା ସର୍ବାଧୁ ଉଚିତ ଅଟେ। ଶ୍ରାଦ୍ଧ ଅବସରରେ ପିତୃପୁରୁଷ ସର୍ବଦା ବାୟୁରୂପ ଧାରଣ କରି ବ୍ରାହ୍ମଣଙ୍କୁ ଦେଖି ତାଙ୍କଠାରେ ଆବିଷ୍ଟ ହୋଇଥାନ୍ତି। ଏଣୁ ଶ୍ରାଦ୍ଧ ପରେ ତାଙ୍କୁ ଭୋଜନ କରିବା କଥା ମୁଁ କହୁଛି। ବସ୍ତ୍ର, ଅନ୍ନ, ବିଶେଷ ଦାନ, ଭକ୍ଷ୍ୟ, ପେୟ, ଗୋ, ଅଶ୍ୱ ତଥା ଗ୍ରାମାଦି ଦାନ ଦେଇ ଉତ୍ତମ ବ୍ରାହ୍ମଣଙ୍କର ପୂଜା କରିବା ଉଚିତ। ବ୍ରାହ୍ମଣ ବିଜଙ୍କର ସତ୍କାର ହେଲେ ପିତୃପୁରୁଷଗଣ ପ୍ରସନ୍ନ ହୁଅନ୍ତି। ଶୁଣିନେ ଭାଇ ଏକ ସୁନ୍ଦର ଗୀତ, ଆଗକୁ ଶ୍ରାଦ୍ଧ ସମ୍ପର୍କିତ ଆହୁରି କିଛି।

ଏଥର ଆସନ୍ତୁ ଜାଣିବା ଶ୍ରାଦ୍ଧ ଅବସରରେ ହୋମ ଏବଂ ଆହୁତି ସମ୍ପର୍କରେ। ପୁରୁଷ ଶ୍ରେଷ୍ଠ ଶ୍ରାଦ୍ଧ ଅବସରରେ ବ୍ରାହ୍ମଣଙ୍କୁ ଭୋଜନ କରାଇବା ପୂର୍ବରୁ ତାଙ୍କର ଆଜ୍ଞା ଦେଇ ଅଳଣା ଅନ୍ନ ଏବଂ ଶାଗ ଦ୍ୱାରା ଅଗ୍ନିରେ ତିନିଥର ଆହୁତି କରିବା ଉଚିତ। ସେଥିରେ ଅଗ୍ନୈ କବ୍ୟ ବାହନାୟ ସ୍ୱାହା ଏହି ମନ୍ତ୍ରରେ ପ୍ରଥମ ଆହୁତି, ସୋମାୟ ପିତୃମତୀ ସ୍ୱାହା ଏହି ମନ୍ତ୍ରରେ ଦ୍ୱିତୀୟ ଆହୁତି ଏବଂ ବୈବସ୍ୱତାୟ ସ୍ୱାହା ଏହି ମନ୍ତ୍ର ଉଚ୍ଚାରଣ ପୂର୍ବକ ତୃତୀୟ ଆହୁତି ଦେବାର ସମୁଚିତ ବିଧାନ ଅଛି। ତତ୍ପଶ୍ଚାତ୍ ହୋମ ପରେ ବଳିଥିବା ଅନ୍ନ ସବୁ ବ୍ରାହ୍ମଣଙ୍କ ପାତ୍ରରେ ଅଳ୍ପ ଅଳ୍ପ ଦିଅନ୍ତୁ। ଅଭିଶ୍ରବଣ ଏବଂ ରକ୍ଷକ ମନ୍ତ୍ର ଶ୍ରାଦ୍ଧବିଧିରେ ମନ୍ତ୍ରର ବଡ଼ ମହତ୍ତ୍ୱ ରହିଛି। ଶ୍ରାଦ୍ଧରେ ଆପଣଙ୍କ ଦ୍ୱାରା ପ୍ରଦତ୍ତ ବସ୍ତୁ ଯେତେ ମୂଲ୍ୟବାନ ହୋଇଥାଉ ନା କାହିଁକି, ଆପଣଙ୍କ ଦ୍ୱାରା ଯଦି ମନ୍ତ୍ରର ଠିକ୍ ଉଚ୍ଚାରଣ ନ ହୁଏ ତେବେ କାର୍ଯ୍ୟ ଅସ୍ତବ୍ୟସ୍ତ ହୋଇଯାଏ। ମନ୍ତ୍ର ଉଚ୍ଚାରଣ ଶୁଦ୍ଧ ହେବା ଉଚିତ, ଆଉ ଯାହାଙ୍କ ନିମନ୍ତେ ଶ୍ରାଦ୍ଧ କରାହେଉଛି ତାଙ୍କ ନାମର ଶୁଦ୍ଧ ଉଚ୍ଚାର ହେବା ଆବଶ୍ୟକ ଥାଏ। ଶ୍ରାଦ୍ଧରେ ବ୍ରାହ୍ମଣଙ୍କୁ ଭୋଜନ କରିବା ସମୟରେ ରକ୍ଷକ ମନ୍ତ୍ର ପାଠ କରି ଭୂମି ଉପରେ ତିଳବିଞ୍ଚି ଦିଅନ୍ତୁ ଏବଂ ନିଜ ପିତୃ ରୂପରେ ସେହି ବ୍ରାହ୍ମଣ ଶ୍ରେଷ୍ଠଙ୍କୁ ହିଁ ଚିନ୍ତନ କରନ୍ତୁ। ରକ୍ଷକ ମନ୍ତ୍ରଟି ଏହି ପ୍ରକାରର, ଯଜ୍ଞେଶ୍ୱର ଯଜ୍ଞ ସମସ୍ତ ନିହିତା ଭୋକ୍ତା ବ୍ୟୟାତ୍ମ୍ୟ ହରିହରିଶ୍ୱରିଷ୍ଟୁ ତସ୍ୟଂ ନିଧାନ ଦୟା ତପୟାନୁ ସଭ୍ୟ ରକ୍ଷାଂସାଂ ଶିଶାଣ୍ୟ ସୁରାଶ୍ଚ ସର୍ପି। ଏଠାରେ ସମସ୍ତେ ହବ୍ୟଫଳର ଭୋକ୍ତା ଯଜ୍ଞେଶ୍ୱର ଭଗବାନ ଶ୍ରୀହରି ବିରାଜମାନ ଅଛନ୍ତି, ଅତଃ ତାଙ୍କ ଉପସ୍ଥିତି କାରଣରୁ ସମସ୍ତ ରାକ୍ଷସ ଏବଂ ଅସୁରଗଣ ଶୀଘ୍ର ଏଠାରୁ ପଳାଇ ଯାଆନ୍ତୁ। ବ୍ରାହ୍ମଣ ଭୋଜନ କରୁଥିବା ସମୟରେ ଏପରି ଭାବନା କରନ୍ତୁ ଯେ ଏହି ବ୍ରାହ୍ମଣଙ୍କ ଶରୀରରେ ସ୍ଥିତ ମୋର ପିତା ପିତାମହ ଏବଂ ପ୍ରପିତମହ ଆଦି ଆଜି ଭୋଜନରେ ତୃପ୍ତ ହୋଇଯାଆନ୍ତୁ।

ଯେପରି ଅଛନ୍ତି ତଦନୁରୂପେ ମିଳିଥାଏ। କିନ୍ତୁ ଏଥିରେ ଯାହାଙ୍କ ନିମନ୍ତେ ଶ୍ରାଦ୍ଧ କରାହେଉଛି ତାଙ୍କ ନାମ, ପିତାଙ୍କ ନାମ ଏବଂ ଗୋତ୍ରର ନାମ ସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ଉଚିତ। ଶ୍ରଦ୍ଧାଯୁକ୍ତ ବ୍ୟକ୍ତି ଦ୍ୱାରା ନାମ ଆଉ ଗୋତ୍ରର ଉଚ୍ଚାରଣ କରାଇ ଦିଆଯାଉଥିବା ଅନ୍ନ ପିତୃଗଣଙ୍କୁ ତାଙ୍କର ଆହାରଯୋଗ୍ୟ ମିଳିଯାଇଥାଏ। ଭୋଜନ ନିମନ୍ତେ ବ୍ୟବସ୍ଥିତ ଅନ୍ୟ ଅତ୍ୟନ୍ତ ସୁନ୍ଦର ଭୋଜନକର୍ତ୍ତାଙ୍କ ଇଚ୍ଛା ମୁତାବକ ଏବଂ ଉତ୍ତମ ରୂପେ ରନ୍ଧା ବା ସିଦ୍ଧ ହୋଇଥିବା ଆବଶ୍ୟକ। ପାତ୍ରରେ ଭୋଜନ ପରଶି ଶ୍ରାଦ୍ଧକର୍ତ୍ତା ଅତ୍ୟନ୍ତ ସୁନ୍ଦର ଏବଂ ମଧୁର ପାଣିରେ, ହେ ମହାନୁଭବଗଣ, ଏବେ ଆପଣମାନେ ନିଜ ଇଚ୍ଛା ଅନୁସାରେ ଭୋଜନ କରନ୍ତୁ ବୋଲି କହିବା ଉଚିତ। ତାପରେ କ୍ରୋଧ ଏବଂ ଅଧୀରତା ଭାବ ତ୍ୟାଗ କରି ଭକ୍ତିପୂର୍ବକ ଭୋଜନ ପରିବେଷଣ କରିବା ଉଚିତ। ବ୍ରାହ୍ମଣମାନେ ମଧ୍ୟ ଦତ୍ତଚିତ୍ତ ଏବଂ ମୌନ ହୋଇ ପ୍ରସନ୍ନ ମୁଖରେ ସୁଖପୂର୍ବକ ଭୋଜନ କରିବା ଉଚିତ। ରସୁଣ, ଗାଜର, ପିଆଜ, କରମ୍ଭ, ଦହିମିଶା ହୋଇଥିବା ଅଟା ବା ଅନ୍ୟ ଖାଦ୍ୟ ପଦାର୍ଥ ଆଦି ରସ ଏବଂ ଗନ୍ଧରେ ନିତ୍ୟ ବସ୍ତୁ ଶ୍ରାଦ୍ଧକର୍ମରେ ନିଷିଦ୍ଧ ଅଟେ। ଭୋଜନ ସମୟରେ ବ୍ରାହ୍ମଣ କଦାପି ଲୁହ ଗଡ଼ାଇବା, କ୍ରୋଧ କରିବା, ମିଥ୍ୟା କହିବା, ପାଦରେ ଅନ୍ନ ସ୍ପର୍ଶ କରିବା ଆଉ ପରଶିବା ସମୟରେ ଗୋଡ଼ ହଲାଇବା ଉଚିତ ନୁହେଁ। ଲୁହ ଗଡ଼ାଇଲେ ଶ୍ରାଦ୍ଧାନ୍ନ ଭୂତଙ୍କୁ, କ୍ରୋଧ କଲେ ଶତ୍ରୁଙ୍କୁ, ମିଥ୍ୟା କହିଲେ କୁକୁରଙ୍କୁ, ପାଦ ଛୁଇଁଲେ ରାକ୍ଷସକୁ ଆଉ ଗୋଡ଼ ହଲାଇଲେ ପାପୀଙ୍କୁ ପ୍ରାପ୍ତ ହୁଏ। ଆଗକୁ ଏ ବିଷୟରେ ଆହୁରି ଜାଣିବା ନେଇଯିବା ଏକ ସଙ୍ଗୀତମୟ ବିରତି।

ଯେପର୍ଯ୍ୟନ୍ତ ଅନ୍ନ ଗରମ ଥାଏ ଓ ବ୍ରାହ୍ମଣ ମୌନ ହୋଇ ଭୋଜନ କରୁଥାନ୍ତି, ଖାଦ୍ୟ ପଦାର୍ଥର ଗୁଣ ବର୍ଣ୍ଣନା କରୁନଥାନ୍ତି, ସେ ପର୍ଯ୍ୟନ୍ତ ପିତୃଗଣ ଭୋଜନ କରିଥାନ୍ତି। ମୁଣ୍ଡରେ ପଗଡ଼ି ବାନ୍ଧି ବା ଦକ୍ଷିଣ ଦିଗକୁ ମୁହଁ କରି ଅଥବା କଠୋ ପିନ୍ଧି ଭୋଜନ କଲେ ତାହା ରାକ୍ଷସ ଖାଇଯାଏ। ଭୋଜନ କରୁଥିବା ସମୟରେ ବ୍ରାହ୍ମଣଙ୍କ ଉପରେ ଚଣ୍ଡାଳ, ଘୁଷୁରୀ, କୁକୁଡ଼ା, କୁକୁର, ମାସିକ ଧର୍ମରେ ଥିବା ସ୍ତ୍ରୀ, ରଜସ୍ୱଳ ନାରୀ ଏବଂ ନପୁଂସକ ଦୃଷ୍ଟି ପଡ଼ିବା ଉଚିତ ନୁହେଁ। ହୋମ, ଦାନ, ବ୍ରାହ୍ମଣ ଭୋଜନ, ଦେବକର୍ମ ଓ ପିତୃକର୍ମକୁ ଯଦି ଏମାନେ ଦେଖିଦେଲେ ତେବେ ସେ କର୍ମ ନିଷ୍ଫଳ ହୋଇଯାଏ। ଘୁଷୁରୀ ଶୁଙ୍ଘିଲେ, କୁକୁଡ଼ା ଡେଣାର ପବନ ବାଜିଲେ, କୁକୁର ଦେଖିଦେଲେ ଏବଂ ଶୂଦ୍ର ଛୁଇଁଦେଲେ ଶ୍ରାଦ୍ଧାନ୍ନ ନିଷ୍ଫଳ ହୋଇଯାଏ। ବିକଳାଙ୍ଗ, ଅନ୍ଧ, ଶ୍ରାଦ୍ଧକର୍ତ୍ତାର ସେବକ, ହୀନାଙ୍ଗ, ଅନୁଚର ହୋଇନଥିବା ଶୂଦ୍ରଙ୍କୁ ଦେବା ଉଚିତ ନୁହେଁ। ଅଧିକାଂଶ ଏ ସମସ୍ତଙ୍କୁ ଶ୍ରାଦ୍ଧସ୍ଥଳରୁ ହଟାଇ ଦିଅନ୍ତୁ। ଶ୍ରାଦ୍ଧ ରୂପରେ ବଳକା ଖାଦ୍ୟ ପଦାର୍ଥକୁ ସ୍ତ୍ରୀଙ୍କୁ ତଥା ଶୂଦ୍ରଙ୍କୁ ଦେବା ଉଚିତ ନୁହେଁ। ଅଜ୍ଞାନବଶତଃ ଯିଏ ଏମାନଙ୍କୁ ଦେଇଦିଏ ତେବେ ଦିଆ ହୋଇଥିବା ଶ୍ରାଦ୍ଧ ପିତୃପୁରୁଷଙ୍କୁ ପ୍ରାପ୍ତ ହୁଏ ନାହିଁ। ଏଣୁ ଶ୍ରାଦ୍ଧ କର୍ମ ପରେ ବଳକା ମିଠା ଅନ୍ନାଦି ପଦାର୍ଥ ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା ଶ୍ରାଦ୍ଧ କର୍ମରେ ଅନ୍ନ ଆଦିର ବିତରଣ ବିଧାନ। ନିମନ୍ତ୍ରିତ ବ୍ରାହ୍ମଣ ଭୋଜନ କରି ତୃପ୍ତ ହେଲା ପରେ ଭୂମି ଉପରେ ଟିକିଏ ଅନ୍ନ ଢାଳିଦେବା ଉଚିତ। ଆଚମନ ପାଇଁ ତାଙ୍କୁ ଥରେ ଥରେ ଶୁଦ୍ଧ ଜଳ ଦେବା ଆବଶ୍ୟକ। ତାପରେ ପୂର୍ଣ୍ଣ ରୂପେ ତୃପ୍ତ ହୋଇଥିବା ବ୍ରାହ୍ମଣଙ୍କଠାରୁ ଆଜ୍ଞା ନେଇ ଭୂମି ଉପରେ ଥିବା ସମସ୍ତ ପ୍ରକାର ଅନ୍ନ ଦ୍ୱାରା ପିଣ୍ଡଦାନ କରିବାର ବିଧାନ ଅଛି। ଶ୍ରାଦ୍ଧ ଶେଷରେ ବଳି ବୈଶ୍ୱଦେବଙ୍କ ମଧ୍ୟ ବିଧାନ ଅଛି। ଶ୍ରାଦ୍ଧ ଶେଷରେ ବୈଶ୍ୱଦେବ ମଣ୍ଡଳ ତିଆରି କରି ପ୍ରଥମ ଅଗ୍ନିର ପଞ୍ଚଭୂ ସଂସ୍କାର କରିବା ପରେ ଦେବତା, ଋଷି, ଅତିଥି, ଯଜ୍ଞ ଏବଂ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ବିଧାନ ରହିଛି। ବ୍ରାହ୍ମଣଙ୍କ ଦ୍ୱାରା ସଂସ୍କାରିତ ତଥା ପୂଜିତ ଏହି ଗୋଟିଏ ମନ୍ତ୍ର ସମସ୍ତ ପାପହରଣକାରୀ ପରମ ପବିତ୍ର ତଥା ଅଶ୍ୱମେଧ ଯଜ୍ଞର ଫଳ ପ୍ରଦାନକାରୀ ଅଟେ। ସମସ୍ତ ଦେବଗଣ, ପିତୃଗଣ, ମହାଯୋଗୀ, ସ୍ୱଧା ଏବଂ ସ୍ୱାହା ସମସ୍ତଙ୍କୁ ଆମେ ନମସ୍କାର କରୁଛୁ। ଏ ସମସ୍ତେ ଶାଶ୍ୱତ ଫଳ ପ୍ରଦାନକାରୀ ଅଟନ୍ତି। ସର୍ବଦା ଶ୍ରାଦ୍ଧର ପ୍ରାରମ୍ଭରେ, ଶେଷରେ ତଥା ପିଣ୍ଡଦାନ ସମୟରେ ସାବଧାନପୂର୍ବକ ତିନିଥର ମନ୍ତ୍ରପାଠ କରିବା ଉଚିତ। ଏହାଦ୍ୱାରା ପିତୃଗଣ ସେଠାକୁ ଶୀଘ୍ର ଆସିଥାନ୍ତି ଏବଂ ରାକ୍ଷସଗଣ ପଳାୟନ କରନ୍ତି। ରାଜ୍ୟପ୍ରାପ୍ତିରେ ଅଭିଳାଷୀ ଆଳସ୍ୟରହିତ ହୋଇ ସର୍ବଦା ଏହି ମନ୍ତ୍ର ପାଠ କରିବା ଉଚିତ। ମନରେ ଭାବନା କରିବି ଯେ ଯାହା କିଛି ବି ଅପବିତ୍ର ଏବଂ ଅନିୟମିତ ବସ୍ତୁ ଅଛି, ମୁଁ ସେସବୁର ନିବାରଣ କରୁଅଛି। ବିଘ୍ନ ସୃଷ୍ଟିକାରୀ ସମସ୍ତ ଅସୁର ଏବଂ ଦାନବଙ୍କୁ ମୁଁ ମାରିଦେଇଛି। ସମସ୍ତ ରାକ୍ଷସ, ଯକ୍ଷ, ପିଶାଚ ଏବଂ ନିଶାଚର ସମୂହ ମୋ ଦ୍ୱାରା ନିଧନ ହୋଇଛନ୍ତି। ଶ୍ରାଦ୍ଧର ତିନି ମୁଖ୍ୟ ବ୍ୟବହୃତ ପଦାର୍ଥ ତିଳ, କୁଶ ଏବଂ ମନ୍ତ୍ର, ବାକ୍ୟ, ସଂକଳ୍ପ ଏବଂ ଶ୍ରଦ୍ଧା।

ତ୍ୟାଗ ନାହିଁ, ଭୋଗ ନାହିଁ। ଶ୍ରାଦ୍ଧ ତିନି ପ୍ରକାର, ନିତ୍ୟ, ନୈମିତିକ, କାମ୍ୟ। ଶ୍ରଦ୍ଧା ଇଦଂ ଶ୍ରାଦ୍ଧ। ପରାଶର ସଂହିତା, ବ୍ୟାସଙ୍କ ପିତା।

ଶ୍ରୋତାବନ୍ଧୁ, ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥି। ଆଜି ମଧ୍ୟ ସୂର୍ଯ୍ୟପୁତ୍ର ଦୂତୀବାହନଙ୍କ ପୂଜା। ମୂଳାଷ୍ଟମୀର ତାତ୍ତ୍ୱିକ ଅର୍ଥ ହେଲା ଏହି ଦିନରୁ ମା ଦୁର୍ଗାଙ୍କର ଷୋହଳ ପୂଜାର ଅୟମାରମ୍ଭ ବା ମୂଳ କାର୍ଯ୍ୟ ସମ୍ପାଦନ ପୂର୍ବକ ସମସ୍ତ ନୀତି ସହ ପାଳନ କରାଯାଇଥାଏ। ଏହି ଷୋଡ଼ଶୋପଚାର ପୂଜା ହେଉଛି ଦେବପୂଜା ଉଦ୍ଦିଷ୍ଟ ଆସନ ଆବାହନ ସ୍ୱାଗତ ସଂସ୍ଥାପନ ପାଦ୍ୟ ଅର୍ଘ୍ୟ ଆଚମନ ସ୍ନାନ ବସ୍ତ୍ର ଯଜ୍ଞୋପବୀତ ଗନ୍ଧ ଚନ୍ଦନ ପୁଷ୍ପଧୂପ ଦୀପ ନୈବେଦ୍ୟ ତାମ୍ବୁଳ ପ୍ରଦକ୍ଷିଣ ଏବଂ ନମସ୍କାର। ଷୋଡ଼ଶ ଉପଚାର ଅନ୍ୟ ପ୍ରକାର ମତାନ୍ତରେ ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ଆଚମନୀୟ ମଧୁପର୍କ ସ୍ନାନ ବସନ ପୁନରାଚମନୀୟ ଗନ୍ଧ ପୁଷ୍ପଧୂପ ଦୀପ ଆଭରଣ ନୈବେଦ୍ୟ ମୁଖବାସ। ଏହି ପଦ୍ଧତିରେ ଆଜିଠାରୁ ମା ମହାମାୟାଙ୍କର ଷୋଡ଼ଶାଦିନାତ୍ମକ ପୂଜା କାର୍ଯ୍ୟାରମ୍ଭ ହୋଇଥାଏ। ମା କଟକଚଣ୍ଡୀ, ମା ସମଲେଶ୍ୱରୀ, ମା ବିମଳାଙ୍କ ଉକ୍ତ ଦିନଠାରୁ ଷୋହଳ ପ୍ରକାର ସ୍ୱତନ୍ତ୍ର ବେଶ ହୋଇଥାଏ। ପବିତ୍ର ମୂଳାଷ୍ଟମୀ ତିଥିରେ କଳାହାଣ୍ଡିର ପୁରାତନ ରାଜଧାନୀ ଜିନାବଳିପାଟଣା ବା ଅଧୁନା ଜୁନାଗଡ଼ର ଆରାଧ୍ୟ ଦେବୀ ମା ଲଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଖଣ୍ଡାବସା ପର୍ବ ମହାସମାରୋହରେ ପାଳନ କରାଯାଏ। ଏହି ଦୁର୍ଗାଷ୍ଟମୀ ବା ଦୂତୀବାହନ ଓଷାଠାରୁ ଶ୍ରୀମନ୍ଦିରରେ ମା ବିମଳାଙ୍କ ଷୋହଳ ପ୍ରକାର ବେଶ ଯଥା କରକଦୁର୍ଗା ଭୁବନେଶ୍ୱରୀ ଜୟଦୁର୍ଗା ଉଗ୍ରତାରା ମା ଆତଙ୍ଗୀ ନାରାୟଣୀ ବଗଳାମୁଖୀ ସିଂହବାହିନୀ ଅଷ୍ଟଭୁଜା ରାଜରାଜେଶ୍ୱରୀ ଦଶଭୁଜା ବନଦୁର୍ଗା ଶୁଳିଦୁର୍ଗା ହରଚଣ୍ଡୀ କାତ୍ୟାନୀ ଏବଂ ମହାକାଳୀ ଏହିଭଳି ଭାବରେ ବିଶ୍ୱ କରାଯାଇଥାଏ। ଆଉ ଏକ ପ୍ରକାର ମାଙ୍କର ଷୋହଳ ନାମ ସବୁ ହେଉଛି ଦୁର୍ଗା ନାରାୟଣୀ ଈଶାନା ବିଷ୍ଣୁମାୟା ଶିବା ସତୀ ନିତ୍ୟା ସତ୍ୟା ଭଗବତୀ ସର୍ବାଣୀ ସର୍ବମଙ୍ଗଳା ଅମ୍ବିକା ବୈଷ୍ଣବୀ ଗୌରୀ ପାର୍ବତୀ ଏବଂ ସନାତନୀ। ଏମିତି ଭାବରେ ଷୋହଳ ନାମରେ ପୂଜା ପାଇଥାନ୍ତି ଆଜିଠାରୁ।

ଆଜି ପ୍ରଥମାଷ୍ଟମୀ ବା ପୁଅ ଝିଅନ୍ତିଆ ଏ ବିଷୟରେ ଆସନ୍ତୁ ଜାଣିବା। ପ୍ରଥମାଷ୍ଟମୀ ପରିବାରରେ ପ୍ରଥମ ସନ୍ତାନ ଉଦ୍ଦେଶ୍ୟରେ ଗୋଟିଏ ପର୍ବ। ଆମ ସଂସ୍କୃତିରେ ବିବାହ କେବଳ ଏକ ଦୈହିକ ମିଳନ ପାଇଁ ବ୍ୟବସ୍ଥା ନୁହେଁ, ବରଂ ଏକ ପବିତ୍ର ଆତ୍ମିକ ବନ୍ଧନର ଆଶୀର୍ବାଦ। ଆମ ବିବାହ ବ୍ୟବସ୍ଥାଟି ଯଦି କେବଳ ମାତ୍ର ଦେହ ସର୍ବସ୍ୱ ହୋଇଥାନ୍ତା, ତାହେଲେ ତାହା ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଘଟୁଥିବା ପରି ଦୀର୍ଘସ୍ଥାୟୀ ହେଉନଥାନ୍ତା। ଯଦିଓ ଏବେ ଏବେ ଜୀବନଧାରଣର ଶୈଳୀ ବଦଳୁଥିବାରୁ ବିବାହ ବିଚ୍ଛେଦ ଧୀରେ ଧୀରେ ବଢ଼ୁଛି, ତେବେ ଏ ବିବାହର ଆଉ ଗୋଟିଏ ଉଦ୍ଦେଶ୍ୟ ହେଉଛି ସନ୍ତାନ ପ୍ରାପ୍ତି। ସେ ପୁଅ ହେଉ ବା ଝିଅ ହେଉ, ସ୍ୱାମୀ ସ୍ତ୍ରୀଙ୍କର କଳ୍ପନା ଆଶା ସ୍ୱପ୍ନ ଥାଏ ସନ୍ତାନ ସମ୍ପର୍କରେ। ସନ୍ତାନଟିଏ ପାଇବା ପାଇଁ ଆମ ପରମ୍ପରାରେ କେତେ ଦିଅଁ ଦେବତାଙ୍କୁ ପୂଜା କରାଯାଏ। ସ୍ୱାମୀ ସ୍ତ୍ରୀଙ୍କର ମିଳନ ସମୟରେ ମଧ୍ୟ ମନରେ ପବିତ୍ର ଭାବ ରଖିବାର ଉପଦେଶମାନ ଆମ ଶାସ୍ତ୍ରରେ ଦିଆଯାଇଛି, କାରଣ ଏହି ମିଳନରୁ ଉଦ୍ଭବ ହେଉଥିବା ସନ୍ତାନ ଉପଯୁକ୍ତ ମଣିଷ ହେବ। ଏଡ଼ି ସୁନ୍ଦର ସୃଷ୍ଟିକୁ ଆହୁରି ସୁନ୍ଦର କରିବା ପାଇଁ ଉପଯୁକ୍ତ ବଂଶଧର ସୃଷ୍ଟି କରିବା ମଧ୍ୟ ଆମର କର୍ତ୍ତବ୍ୟ। ଏସବୁ ଚିନ୍ତନ ଅଛି ଆମ ବିବାହରେ ଏବଂ ସନ୍ତାନ କଳ୍ପନାରେ। ତେଣୁ ଯେତେବେଳେ ଏସବୁ ଆଶା ଓ କଳ୍ପନାକୁ ସାକାର କରି ପ୍ରଥମ ସନ୍ତାନଟିଏ ଜନ୍ମ ହୁଏ, ବାପା ମାଆଙ୍କର ସବୁ ସ୍ନେହ ଅଜାଳି ହୋଇପଡ଼େ ତା ଉପରେ। ସେ ପୁଅ ହେଉ ବା ଝିଅ ହେଉ, ସେ ଯେତେବେଳେ ଧୀରେ ଧୀରେ ବଡ଼ ହେବାକୁ ଆରମ୍ଭ କରେ, ତା'ର ବି ଦାୟିତ୍ୱବୋଧ ଆସେ। ତାପରେ ବି ଆଉ କିଛି ସନ୍ତାନ ସନ୍ତତି ହୁଅନ୍ତି, କ୍ରମଶଃ ବାପା ମା' ବୟସ୍କ ହୋଇଆସନ୍ତି, ଘରର ବଡ଼ ପୁଅ ଅଥବା ଝିଅ ଦାୟିତ୍ୱ ସମ୍ଭାଳେ। ଯଦି ଭାଇ ଭଉଣୀ ମିଶାଇ ପାଞ୍ଚ ଜଣ ହେଉଛନ୍ତି, ସବୁଠାରୁ ଯିଏ ବଡ଼ ତାଙ୍କୁ ସବୁଠି ବେଶୀ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଥାଏ।

ଅନେକ କ୍ଷେତ୍ରରେ ଭାଉ ଭଉଣୀଙ୍କୁ ମଣିଷ କରିବାକୁ ବଡ଼ ଭାଇ ବହୁତ ତ୍ୟାଗ କରିବାକୁ ପଡ଼େ। ବଡ଼ ଜଣଙ୍କ ଯଦି ଭଉଣୀ ହୋଇଥାଏ ଅନ୍ୟମାନଙ୍କ କଥା ବୁଝୁ ବୁଝୁ ତା ବାହା ହେବା ବୟସ ଗଡ଼ିଯାଏ। ଏସବୁ କରୁ କରୁ ସେ ହଠାତ୍ ଆବିଷ୍କାର କରିଛି ୟା ଭିତରେ ତା ବୟସ

ତିରିଶ ଟପି ଗଲାଣି, ସେ ବାହା ହେବା କଥା ମନରୁ ପାଶ୍ୱରି ଦିଏ। ତେଣୁ ଘରର ଯିଏ ବଡ଼ ପୁଅ ବା ବଡ଼ ଝିଅ ତା ଉପରେ ହିଁ ଦାୟିତ୍ୱବୋଧ ତାକୁ ତୁଲେଇବାକୁ ହୁଏ, ନିଜର ସୁଖ ସୁବିଧାକୁ ଛାଡ଼ିବାକୁ ହୁଏ, ନିଜ ସାନ ଭାଇ ଭଉଣୀମାନଙ୍କ ପାଇଁ ମଣିଷ କରିବା ପାଇଁ ଠିକ୍ ମାର୍ଗଦର୍ଶନ ଦେବା, ବୟସ୍କ ବାପା ମାଆଙ୍କ କଥା ବୁଝିବାକୁ ମୋକ୍ଷ କରି ନିଜ କଥାକୁ ଗୌଣ କରିବାକୁ ହୁଏ। ଇଏ କ'ଣ କମ୍ ତ୍ୟାଗର କଥା? ଯେଉଁ ପରିବାରରେ ବଡ଼ମାନେ ଏ କଥା କରନ୍ତି ନାହିଁ, ନିଜ ସୁବିଧା ଖୋଜି ବାଟ ଭାଙ୍ଗି ଚାଲିଯାଆନ୍ତି, ସେଠି ପରିବାର ମଝିନାହିଁରେ ଉପଟୁବୁ ହୁଏ। ସେଥିରେ ପ୍ରଥମାଷ୍ଟମୀରେ ପରିବାରର ପ୍ରଥମ ଜନ୍ମିତମାନଙ୍କୁ ଯେଉଁ ବନ୍ଦାପନ କରାଯାଏ ତା'ର ଗଭୀର ଅର୍ଥ ଅଛି, ମହତ୍ଵ ଅଛି। ବଡ଼ ପୁଅ ବା ବଡ଼ ଝିଅର ତ୍ୟାଗ ଏବଂ ପରିବାରର ଅନ୍ୟମାନଙ୍କୁ ଗଢ଼ିବା ପାଇଁ ସଂକଳ୍ପର ବନ୍ଦାପନ ପର୍ବ ହେଉଛି ପ୍ରଥମାଷ୍ଟମୀ, ଯେଉଁଠି ବଡ଼ ପୁଅ ବା ଝିଅମାନଙ୍କୁ ମା' ନିଜ ହାତରେ ବନ୍ଦାପନ କରନ୍ତି। ଏଥର ଆସନ୍ତୁ ଜାଣିନେବା ପାଣିପାଗ ସମ୍ବନ୍ଧୀୟ ସୂଚନା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି କଳାହାଣ୍ଡି ଜିଲ୍ଲାରେ ପାଣିପାଗ ସ୍ୱଚ୍ଛ ଏବଂ ନିର୍ମଳ ସହିତ ମେଘମୁକ୍ତ ଆକାଶ ପରିଲକ୍ଷିତ ହୋଇଛି। ଆଜିର ତାପମାତ୍ରା ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସହରର ସର୍ବୋଚ୍ଚ ତାପମାତ୍ରା 34 ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ 37 ଡିଗ୍ରୀ ସେଲସିୟସ

କିନ୍ତୁ ଜାଣିନେବା ପାଣିପାଗ ସମ୍ବନ୍ଧୀୟ ସୂଚନା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି କଳାହାଣ୍ଡି ଜିଲ୍ଲାରେ ପାଣିପାଗ ସ୍ୱଚ୍ଛ ଏବଂ ନିର୍ମଳ ସହିତ ମେଘମୁକ୍ତ ଆକାଶ ପରିଲକ୍ଷିତ ହୋଇଛି। ଆଜିର ତାପମାତ୍ରା ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସହରର ସର୍ବୋଚ୍ଚ ତାପମାତ୍ରା 34 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 37 ଡିଗ୍ରୀ ସେଲସିୟସ୍ ଅନୁମାନ କରାଯାଇଛି।

ସମୟ ବଡ଼ ବଡ଼ ମାନ ଆମେ ସମସ୍ତେ କାଳବ ସମୟର ଅଧୀନ ବିତିଯାଇଥିବା ସମୟ ଆଉ ଉଚ୍ଚାରିତ ବାଣୀ କେବେ ଫେରି ଆସିନଥାଏ। ପ୍ରତ୍ୟେକ ଆରମ୍ଭର ଶେଷ ରହିଥାଏ। ସେହିଭଳି ନିର୍ଦ୍ଧାରିତ ଅବଧି ମଧ୍ୟରେ ଆଜିର ଖୋଲାଝରକା କାର୍ଯ୍ୟକ୍ରମ ପୂର୍ଣ୍ଣ ହୋଇସାରିଛି। କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ସେ ସମ୍ପର୍କିତ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ପିନ୍କୋଡ୍ ନମ୍ବର 766001। ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ଆପଣମାନେ ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଏତିକି କହିବି, ଦେବତାମାନଙ୍କ ଧନରେ ନାଶ, ବ୍ରାହ୍ମଣର ଧନ ଅପହରଣ ଓ ବ୍ରାହ୍ମଣମାନଙ୍କର ମର୍ଯ୍ୟାଦା ଉଲ୍ଲଂଘନ କରିବା ଦ୍ୱାରା ଉତ୍ତମ କୁଳ ମଧ୍ୟ ଅଧମ ହୋଇଯାଏ। ତାହେଲେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନରେ ଥିଲି ମୁଁ ଆପଣଙ୍କ ରେଡ଼ିଓ ସାଥୀ ସ୍ୱପ୍ନ କୁମାର ବେହେରା। ରହୁଛି, ନମସ୍କାର।

ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ସମୟ 12:00 PM। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ଲୋକଗୀତ କ୍ରମରେ ଘୋଡ଼ା ନାଚ ଗୀତ। ପରିବେଷଣ କରିଛନ୍ତି ଉତ୍ସବ ଚରଣ ଦାସ ଓ ସାଥୀ।

ସମ୍ମାନନୀୟ ପଣ୍ଡିତ ମଣ୍ଡଳୀ ତଥା ସମ୍ମାନନୀୟ ମାଆମାନଙ୍କୁ ପ୍ରଣାମ ଜଣାଇ ପାରମ୍ପରିକ ଶୈଳୀରେ ଢୋଲ ମହୁର ତାଳେ ତାଳେ ଦରଦୀ ଠାକୁର ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଅମୃତମୟ

ତା ଉପରେ ଆଧାରିତ ଗୋଟିଏ ଭକ୍ତିରସାତ୍ମକ କାହାଣୀ ଶୁଣାଇବାକୁ ଆଜି ଆକାଶବାଣୀର ଏହି ରୁଦ୍ଧ କୋଠରେ ମୁଁ ଉପସ୍ଥିତ। ଆଶା କରେ ଅଜାଣତ ଦୋଷାଦୋଷ ଥିଲେ ନିଜ ଗୁଣରେ କ୍ଷମା ଦେବି।

ଲକ୍ଷ୍ୟ ଦେଇଥିବା ପ୍ରିୟ ସଜ୍ଜନ, ସେ କେତକୀ ଏମିତି ମନକୁ ମନ କେତେ ଯେ କ'ଣ ଭାବି ଯାଉଥାଏ। ହଠାତ୍ ଦିନେ କଳାମି ଚିମିଚିଆ ପିଲାଟା ଆସି ତା ପାଖରେ ମୁହଁ ଶୁଖାଇ ବସି ପଡ଼ିବାର ଦେଖି କେତକୀ ଜିଭ କାମୁଡ଼ି ପକାଇ କହିଲା, ଆଲୋ ମୋ ଧନ ଖାଇ ନାହିଁ ଲୋ, ମୁହଁ କାନ ପଶିଗଲାଣି। ନିଜକୁ ଧିକାରି ଉଠିଲା କେତକୀ, ଆଉ ଭୁଲ ଏମିତି କେବେ ହେବନି ରେ ଧନ, ଦେଖିବୁ ଅଣ ଉଦିଆରୁ ବଢ଼ା ଭାତ ହଳଦିଆ ଖେଚଡ଼ି ବାଢ଼ିଦେବି ଯେ ଦିନ କେଇଟାରେ ପୁରା ଜୁଆନ ହୋଇଯିବୁ। କାଲି ଅଣ ଉଦିଆରୁ ନିଶ୍ଚୟ ଆସିବୁ ତ? ପିଲାଟା ହଁ କହି ମୁଣ୍ଡ ଟୁଙ୍ଗାରି ଦେଇ ପାଖରୁ ଅନ୍ତର ହୋଇଗଲା। କଥା ଦେଇଛି ଯେତେବେଳେ ବଢ଼ା ଭାତ ଖୋଇଦେବ, ଆଖିକୁ ତାର ନିଦ ନାହିଁ, କେତେବେଳେ ରାତି ପାହିବ ଭାବୁଥାଏ। ପାହାନ୍ତା ସମୟ, ପୂର୍ବ ଆକାଶରେ ଫୁକିଆ ତାରା ଧୀରେ ଧୀରେ ଉଠି ଆସୁଛି।

ସେଜରୁ ଉଠି ବାସି ମୁଁ ଧୋଇନି, ଖରା ପଡ଼ିବା ଆଗରୁ ପୁଅ ବଢ଼ା ଭାତ ଖାଇବ, ପାଟିରୁ ଦାନ୍ତ କାଠି କାଢ଼ି ଖେଚେଡ଼ି ଆଟିକାରେ ଘାଣ୍ଟି ଦେଉଥାଏ, ମଝିରେ ମଝିରେ ଛାପକଳ ଥୁ କରି ଫିଙ୍ଗି ଦେଉଥାଏ। ନିର୍ବିକାର ଚିତ୍ତରେ ବାତ୍ସଲ୍ୟ ମମତା ନିଜକୁ ହଜେଇ ଦେଇଛି କେତକି, ମଝିରେ ମଝିରେ କଅଁଳିଆ କଣ୍ଠରେ ପଦେ ଲେଖାଏ ଡାକି ଦେଉଥାଏ, କାଳିଆରେ ଖେଚେଡ଼ି ଖାଇବୁ ଆରେ କାଳିଆ।

ଆସି ପାଇଟି ପଡ଼ିଛି, ଦାଂଶ ଘଷା ହୋଇନି। ଛୁଆଟାକୁ ଖୋଇସାରିଲେ ଯାଇ ତା ଧନ୍ଦା କରିବ ବୋଲି ଭାବୁଛି, ମନ ବଡ଼ ଅସ୍ଥିର। ଛାପ କଳେ ଥୁକରି ପକାଇ ଦେଇ ଡାକ ପକାଇଲା, କଳାମାଣି କରେ, ଏ କାଳିଆ, ମୋ ଧନଟା ପରା ଦୌଡ଼ିଆ ରେ, ଏ ବୁଢ଼ୀଟାକୁ କଲବଲ କରୁଛୁ କାହିଁକି? ପ୍ରିୟ ସଜନ, ରତନ ବେଦୀକୁ ଆଡ଼ କରିଦେଇ ଦୌଡ଼ି ଆସିଛି କାଳିଆ ଆଜି କୁଡ଼ିଆ ଘରର ସେଇ ମମତାମୟୀ ବୁଢ଼ୀ ମାଆର କୋଳକୁ ଟିକେ ହଳଦିଆ ଖେଚିଡ଼ି ଖାଇବାକୁ। ଆହା, ଭକ୍ତ ପାଇଁ ପ୍ରଭୁଙ୍କର ଆଜି କି ଲୀଳା!

ଜଗଲାଟା କେଉଁଠି କାହା ସାଙ୍ଗରେ ଖେଳୁଥିବ ନା କ'ଣ? ଏତେ ଡେରି କାହିଁକି କଲା? ତତଲା ଖେଚିଡ଼ି ପାଟି ପଡ଼ିଯିବ ବୋଲି ତାଳପତ୍ର ବିଞ୍ଚଣାରେ ହଲେଇ ଦେଉଥାଏ, ଥଣ୍ଡା ହୋଇଗଲେ ପୁଅ ମୋର ଖାଇବ।

ଦେବଦାସୀ କେତକୀ ପିଲାଟାକୁ ଖୋଇଦେଇ ପିନ୍ଧା କାନରେ ଭଲ କରି ମୁହଁ ପୋଛି ପୋଛୁ କହୁଥାଏ, ତୁ କେଉଁଠି ରହୁଛୁ ରେ ଧନ? ପିଲାଟି ଦରଟି ହସରେ କହୁଥାଏ, ମା ଲୋ, ମୁଁ ଏଠି ସେଠି ସବୁଠି ରହୁଛି। କାଲି ଆସିବୁ ତ? ହଁ ମା, କାଲି ଆସିବି, କହି ଦୌଡ଼ି ପଳାଇଗଲା। ଏଇ ପଦେ ମା' ଡାକରେ କେତକୀର ରୋମାଞ୍ଚ ଖେଳିଗଲା ସର୍ବାଙ୍ଗରେ। ପ୍ରିୟ ଶ୍ରୋତାବନ୍ଧୁ, ଏମିତି ନୀତିଦିନ ପାହାନ୍ତାରୁ ଆସି ଜଲ୍ଦି କରମା ଜଲ୍ଦି କରମା କହି ଅସ୍ଥିର କରିପକାଏ। ପଛପଟୁ ଆଖି ବୁଜି ଧରି ମୁଁ କିଏ କହିଲୁ ମା, ଏମିତି କେତେ ଛୋପରି ହୋଇ ଅଝଟ କରେ, ବେକରେ ଓହଳି ପଡ଼ି ଲୋଚା କଚା ଚମ ଧୁଡ଼ୁଥିଲୁ ଗାଲରେ ବୋକ ଦେଇଦେ, ଖାଇସାରି ଆଖି ବିଛୁଲାକେ ପୁଣି ଉଭେଇ ଯାଏ। ଏକ ଦିନ କରେ

ଲକ୍ଷ୍ୟ ଦେଇଥିବେ ସଜ୍ଜନ ମଣ୍ଡଳୀ, ପ୍ରଥମ ଦିନ ସାଧୁ ଜଣକ ଦେଖି ନୀରବରେ ଚାଲିଗଲେ ସତ, ଠିକ୍ ପରଦିନ ମଧ୍ୟ ସେହି ଘଟଣା ଦେଖି ଆଉ ସହିପାରିଲେ ନାହିଁ। ଭିତରକୁ ଯାଇ ଦେଖନ୍ତି ତ ପିଲାଟି ଖାଇସାରି କାଲି ଆସିବି କହି ପଣ୍ଡିତଙ୍କ କଡ଼ ଦେଇ ଦୌଡ଼ି ପଳାଇଗଲା, ଏପରିକି ପଣ୍ଡିତଙ୍କ ଲୋମଟିକେ ମଧ୍ୟ ଛୁଇଁ ପାରିନଥିଲା। ପିଲାଟି ଗଲା ପରେ ପଣ୍ଡିତ କେତକୀଙ୍କୁ ସମସ୍ତ ଘଟଣା ଅବଗତ କରାଇଦେଇ କହିଲେ, ଧନ୍ୟ ଲୋ କେତକୀ। ଏ କଥାରେ କେତକୀ ଭୟରେ ଝାଉଁଳି ପଡ଼ୁଥାଏ, କାଳେ ମାହାରି ଘରେ ପିଲାଟା ଖାଇଲା ବୋଲି ପଣ୍ଡିତେ ଗାଳିଦେବେ କି। ନା ନା ନା ନା, ପଣ୍ଡିତେ ବୁଝାଇ ଦେଲେ ଯେଉଁ ପିଲାଟାକୁ କୋଳ କରେ ବସାଇ ଅଧୁଆ ମୁହଁରେ ବୋକ ଦେଇ ପିନ୍ଧା କାନିରେ ମୁହଁ ପୋଛି ଦେଲୁ ସେ ସାମାନ୍ୟ ପିଲା ନୁହେଁ ଲୋ କେତକୀ, ସ୍ୱୟଂ ପରମବ୍ରହ୍ମ ପ୍ରଭୁ ଶ୍ରୀ ଜଗନ୍ନାଥ। ଯାହା କଲୁ ଅନୀତି କଲୁ, ଠିକ୍ ନୀତିରେ ସ୍ନାନ ଶୌଚ ହୋଇ ଖେଚିଡ଼ି ରାନ୍ଧି ଆସନ ପାଦାସନ ଅର୍ଘ୍ୟ ନୈବେଦ୍ୟ ଇତ୍ୟାଦି ଦେବୁ ନା ତୋର ଧର୍ମ ହେବ। ପରଦିନ କେତକୀ ପଣ୍ଡିତଙ୍କ କଥାରେ ଘରଦ୍ୱାର ଲିପାପୋଛା କରି ଠିକ୍ ନୀତିରେ ଖେଚିଡ଼ି ପ୍ରସ୍ତୁତ କଲାବେଳକୁ ଡେରି ହେବାର ଦେଖି ପିଲାଟା ବାରମ୍ବାର ଆସି ନିରାଶ ହୋଇ ଫେରିଯାଉଥାଏ। ସୁନାଥଳିରେ ଖେଚିଡ଼ି ବାଢ଼ିଥିଲା କେତକୀ, ପ୍ରଭୁ ଆସିଲେ ସତ। ଗୁଣ୍ଡାଏ ଖାଇଲା ବେଳକୁ ତେଣେ ଶ୍ରୀମନ୍ଦିରରେ ଅବକାଶ ଘଣ୍ଟି ବାଜି ଉଠିଲା, ଶଙ୍ଖୁଣି ମୁହଁରେ ଦୌଡ଼ି ପଳାଇଲେ ପ୍ରଭୁ ସେହି ରତ୍ନବେଦୀକୁ।

ପ୍ରଭୁଙ୍କର ସି ମୁଖରୁ ବାଣୀ ଶୁଣାଗଲା, ଆଜିର ଏ ଅଘଟଣ ପାଇଁ କେବଳ ପଣ୍ଡିତ ହିଁ ଦାୟୀ। ମୁଁ ପ୍ରତିଦିନ ଅଣଉଦିଆରୁ ମୋ ମା' କେତକୀ ଦେବଦାସୀର ବଡ଼ା ଭାତ ଖାଇ ଆନନ୍ଦ ପାଉଥିଲି। ସେ ନୀତିରେ କରୁ ବା ଅନୀତିରେ କରୁ, ବଡ଼ ପ୍ରେମରେ ଖୁଆଉଥିଲା ସେ। ସେ କାହିଁକି ମୋ ମା'କୁ ନୀତି ନିୟମ ବତାଇଥିଲି, ଯାହାଫଳରେ ସେ ଠିକ୍ ନିୟମରେ ବଡ଼ା ଭାତ କଲାବେଳକୁ ସମୟ ମିଳିଲାନି ପେଟ ଭରି ଖାଇବା ପାଇଁ। ଗୁଣ୍ଡାଏ ଖାଉ ଖାଉ ତୁମେ ଅବକାଶ ଚଳୁ ଟେକିବା ଜାଣି ପଳାଇ ଆସିଲି ରତନ ବେଦୀକୁ। ମା' ମୋର ମୁହଁ ପୋଛି ଦେବାକୁ ଦେବ ବୋଲି ଉଚିତ ଲାଗିଛି। ପ୍ରଥମେ ସେ ପଣ୍ଡିତ ମହାଶୟ ଯାଇ ମୋ ମା'କୁ କ୍ଷମା ମାଗନ୍ତୁ। ପ୍ରିୟ ସଜ୍ଜନ, ଆଜି ପଣ୍ଡିତଙ୍କର ଅଗାଧ ପାଣ୍ଡିତ୍ୟ, ସେ ଦେବଦାସୀ କେତକୀର ଭକ୍ତି ନିକଟ ହାର ମାନିଛି।

କାଳ ବିଳମ୍ବ ନ କରି ନିଜେ ଠାକୁର ରାଜା କେତେକ ଦିଅରେ ଉଭା ହୋଇ ଅତି ବିନୟ ସହକାରେ ପ୍ରଭୁଙ୍କ ନିର୍ଦ୍ଦେଶ ଅବଗତ କରାଇଦେଲେ। ସେହିଦିନ ଠାରୁ ଦେବଦାସୀ କେତକୀର ବଢ଼ା ଭାତ ଅବକାଶ ଧୂପର ପୂର୍ବରୁ ନୈବେଦ୍ୟ କରାଗଲା। ଦିବ୍ୟଦ୍ରଷ୍ଟାମାନେ ବେଳେବେଳେ ଦେଖନ୍ତି କାଳିଆ ପିଲାଟେ ହଳଦିଆ ପାଟ ପିନ୍ଧି ନୀଳ ଚାଦର କାନ୍ଧରେ ପକାଇ କେତକୀ ଘରୁ ବାହାରିଯାଏ। ବାଟେ ଘାଟେ ତୁଳସୀର ଫୁଲ ଖସି ପଡ଼ିଥାଏ। ଏକ ଦିନ କରେ ଚକା ନୟନରୁ ଦୁଃଖେ ବହି ଯାଏ ଲୁହ ଧାର।

ହଠାତ୍ ଦିନ ପ୍ରଭାତରୁ ପ୍ରହଡ଼ ଖୋଲିବା କ୍ଷଣି ବଡ଼ପଣା ଦେଖିଲେ ପ୍ରଭୁଙ୍କର ଶ୍ରୀମୁଖରେ ଆଖିରୁ ଲୁହଧାର ବହିଯାଉଛି। ଆଶ୍ଚର୍ଯ୍ୟ ହୋଇ ଗଜପତିଙ୍କୁ ଜଣାଇବା ମାତ୍ରେ ଦଣ୍ଡ ପ୍ରଣାମ।

ପୂର୍ବକ ରତ୍ନ ସିଂହାସନ ସମ୍ମୁଖରେ ରାଜା ଗୁହାରିଆ ପଡ଼ିଗଲେ। ଚକାଡଳରୁ ଝରି ଆସୁଥିଲା ଗଙ୍ଗା ଯମୁନାର ଦୁଇଟି ଧାର। ଅତି କରୁଣ କଣ୍ଠରେ ଶ୍ରୀମନ୍ଦିରରୁ ବାଣୀ ଶୁଣାଗଲା, ହେ ରାଜା,

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛାକୁ ସମ୍ମତି ଜଣାଇ ଯୋଡ଼ ହସ୍ତରେ କହୁଥିଲେ ଗଜପତି, ହେ ମହାବାହୁ, କେତକୀର ପ୍ରେମପୂର୍ଣ୍ଣ ମମତା ଦେଇ ନହେଲେ ମଧ୍ୟ ତାର ବଢ଼ା ଭାତ ହଳଦୀ ଖେଚେଡ଼ିକୁ କରମା ଖେଚେଡ଼ି ନାମରେ ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ସର୍ବପ୍ରଥମେ ଭୋଗ ଲାଗି ହେବ। ହୁଳହୁଳି ହରିବୋଲରେ ଭରି ଯାଉଥିଲା ରତ୍ନଗମ୍ଭୀରା, ଥମି ଆସୁଥାଏ ସେହି ଚକାନର ଲୁହଧାର। ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ଜଣା କରୁଥିଲେ ମହାରାଜା, ପ୍ରଭୁ ଆପଣଙ୍କର ଆଦେଶ ମୋତେ କେତକୀର ମର ଶରୀରକୁ ସିଂହଦ୍ୱାର ଅରୁଣସ୍ତମ୍ଭ ସମ୍ମୁଖରେ ଆପଣଙ୍କୁ ଶେଷ ଦର୍ଶନ କରାଇ ସ୍ୱର୍ଗଦ୍ୱାର ନିଆଯିବ। ଅସ୍ତୁବାକ୍ୟରେ ପ୍ରଭୁଙ୍କର କରପଲ୍ଲବ ରାଜାଙ୍କ ହାତରେ ଖସି ପଡ଼ିଥିଲା ସେହି ତୁଳସୀ ଦୟଣାମାଳ। ପ୍ରିୟ ସଜ୍ଜନ, ଚିର ସାଧବୀ କେତକୀ ଦେବଦାସୀର ମର ଶରୀରକୁ ସୁସଜ୍ଜିତ ବିମାନରେ ନେଇ ପତିତ ବାବନଙ୍କ ସାକ୍ଷାତ ସମୟରେ ଗୋଟିଏ ଦିବ୍ୟଜ୍ୟୋତି କେତକୀ ଦେହରୁ ବାହାରି ମିଶି ଯାଇଥିଲା ସେହି କଳାଶ୍ରୀ ଅଙ୍ଗରେ। ସବୁରି ମୁହଁରେ ଜୟ ଜୟ ଧ୍ୱନି, ସେ ଜଗନ୍ନାଥଙ୍କର ମା, ଜଗତର ମାୟା, ପ୍ରେମ କରୁଣା ଆଉ ବାତ୍ସଲ୍ୟର ମା, ଜୟ ମା କରମା ବାଇ। ନାହିଁ ସେ କେତକୀ ଦେବଦାସୀ ଆଉ ନାହିଁ ସେ କରମା ବାଇ, ଶ୍ରୀକ୍ଷେତ୍ରରେ ନାହିଁ।

ଶୁଣୁଥିଲେ ଲୋକଗୀତ କ୍ରମରେ ଘୋଡ଼ା ନାଚ ଗୀତ। ପରିବେଷଣ କରୁଥିଲେ ଉତ୍ସବ ଚରଣ ଦାସ ଏବଂ ସାଥୀ। ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ଫାଲ୍ଗୁନୀ କୁମାର ପାତ୍ର। ଗୀତ ରଚନା ଅଶୋକ ପଟ୍ଟନାୟକ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: କୋଉଠି ଅଛୁ?
2: ଝିଅର ନୂଆ ଆକାଉଣ୍ଟ ଆଉ ମୋର KYC ଅପଡେଟ,
1: ଏଇଟା ତ ଝଟପଟ କାମ।
2: କେମିତି?
1: ଯଦି KYC ଡିଟେଲ୍ସରେ ଚେଞ୍ଜ ନାହିଁ କିମ୍ବା ଖାଲି ଠିକଣା ବଦଳିଛି, ତେବେ ରେଜିଷ୍ଟର୍ଡ ଇମେଲ, ମୋବାଇଲ, ଅନଲାଇନ କିମ୍ବା ଚିଠି ମାଧ୍ୟମରେ ସେଲ୍ଫ ଡିକ୍ଲେରେସନ ଦେଇଦିଅ।
2: ଆଉ ବାକି ଚେଞ୍ଜ ଗୁଡ଼ିକ?
1: ଆରେ, ଘରେ ବସି ଭିଡିଓ KYC କିମ୍ବା ଆଧାର OTP ଆଧାରିତ eKYC ଦ୍ୱାରା, କେବଳ ବ୍ୟାଙ୍କ ଅଧିକୃତ ଚ୍ୟାନେଲ ଗୁଡ଼ିକ ଜରିଆରେ।
2: ଏଇଟା ନୁଡୁଲ୍ସ ବନେଇବା ଭଳି ସହଜ ଅଟେ।
3: RBI କହେ,
0: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
4: ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଶିଳ୍ପୀ ଫାଲ୍ଗୁନୀ କୁମାର ପାତ୍ରଙ୍କ କଣ୍ଠରେ, ଗୀତ ରଚନା ସଂଯୁକ୍ତ ତ୍ରିପାଠୀ।

ବ୍ୟବସାୟୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: gold medal clash at Nishin, Japan. In reply, Pakistan were 139 for 4 in 15.5 overs when reports last came in. In Asian Games, Indian archer Neeraj Chauhan upset compatriot Dheeraj Bumadevra 6-4 to bag the bronze medal in the men's individual recurve event in Nagoya, Japan today. And that is the end of this news bulletin.
1: ಸುಣುತಿಲಿ ಸಂವಾದ ರಿಲೇಕರಿ ಪ್ರಚಾರಕಲು ಆಕಾಶವಾಣಿ ತಿಳಿರು ಆಕಾಶವಾಣಿ ಭವಾನಿಪಟ್ಟಣಾ ಪ್ರಚಾರ କରୁଛୁ କୃଷି ସୂଚନା କାର୍ଯ୍ୟକ୍ରମ ଚାଷର କଥା
2: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ଭେଜରା, କଖାରୁ ଆରୁ, ଲଇନି। ତ ଏସବୁ ଚାଷ କଲା ଭିତରେ ଏନ୍ତା ବି କିଛି ଆମର ଚାଷୀ ଦାଦାମାନେ ଅଛନ୍, ସେମାନେ ଇ ସମିଆ ଦେଇ କରି ମାଛ ଚାଷ ବି କରିଥିସନେ। ଇ ମାଛ ଚାଷ କଲା ଭିତରେ ଆମର ଚାଷୀ ଦାଦାମାନେ ଗୋଟେ ପ୍ରଜାତିର ମାଛ ଉପରେ ଏକା ଧ୍ୟାନ ଦେଇଥିସନେ। ମାତର ବର୍ତ୍ତମାନ ସମିଆକେ ଦେଖ୍ମା ବୋଇଲେ ନୂଆ ଜ୍ଞାନ କୌଶଳକେ ନେଇକରି କିଛି ଚାଷୀ ଦାଦାମାନେ ଇ ମିଶ୍ରିତ ମାଛ ଚାଷ କରବାରଟା ବି ଆରମ୍ଭ କରିଦେଲେ ନା। ତ ଇ ମିଶ୍ରିତ ମାଛ ଚାଷ କାଁଟା, ଇ ବିଷୟଟି ଆମର ଚାଷୀ ଦାଦାମାନଙ୍କେ ଜାଣବାର ନିହାତି ଜରୁରୀ ଏ। ଇ ମିଶ୍ରିତ ମାଛ ଚାଷ ବୋଲିକରି ଯେନ୍ କହୁଛନ୍, ଇଟା ଆମର ଦେଶର ଗୋଟେ ପ୍ରମୁଖ କୃଷି ଶିଳ୍ପ ଏ। ଇ ମିଶ୍ରିତ ମାଛ ଚାଷ ପ୍ରଣାଳୀ ହଉଛେ ଭିନ୍ନ ଭିନ୍ନ ପ୍ରକାରର ମାଛ ମାନକେ ଗୋଟେ ଠାନେ ଚାଷ କରବାରଟାକେ ଏକା ମିଶ୍ରିତ ମାଛ ଚାଷ ବୋଲିକରି କୁହାଯାଇସି ଏ। ଇ ପ୍ରଣାଳୀ ନେ ଅଧିକା ଉତ୍ପାଦନ, ଖାଦ୍ୟ ସମ୍ପଦର ସଦୁପଯୋଗ, ପାଣିର ଗୁଣବତ୍ତା ପରିଚାଳନା ଆରୁ ଅଧିକା ଆର୍ଥିକ ଲାଭ ଭଳିଆ ଭିନ୍ନ ଭିନ୍ନ ସୁବିଧା ସବୁ ଇନ ରହିଛେ ଏ। ମିଶ୍ରିତ ମାଛ ଚାଷ ଯେନ୍ଟା ଆମେ କହୁଛୁ, ଇନ ଭିନ୍ନ ଭିନ୍ନ ପ୍ରଜାତିର ମାଛ ମନକେ ଗୋଟେ ଠାନେ ଚାଷ କରାଯାଇଥିସି ଏ। ଇଥିର୍ ଲାଗି କାର୍ପ, କାତଲା, ପାଙ୍ଗାସିୟମ, ଟିଲାପିଆ ଇ ସବୁ ପ୍ରଜାତିର ମାଛ ମନକେ ନେଇକରି ମିଶ୍ରିତ ପ୍ରଣାଳୀ ନେ ଗୋଟେ ବନ୍ଦ ନେହେଲେ କଟା ନେ ଇ ଚାଷ କରାଯାଇଥିସି ଏ। ଇ ପ୍ରଣାଳୀ କେ ପଲିକଲଚର ବୋଲିକରି ବି କୁହାଯାଇସି। ICAR ଅନୁସନ୍ଧାନ କେନ୍ଦ୍ର ଯେନ୍ ଅଛି ତାର ହିପାସେ ଇ ମିଶ୍ରିତ ମାଛ ଚାଷ ପ୍ରଣାଳୀ ନେ କାର୍ପ, କାତଲା, ପାଙ୍ଗାସିୟମ ଆରୁ ଟିଲାପିଆ ଇ ପ୍ରକାରର ମାଛ ମନକର ଗୋଟେ ଠିକ୍ ମିଶ୍ରଣ କରବାକେ ପଡ଼ବା। ଇଥିର୍ ଲାଗି 40% କାର୍ପ, 30% କାତଲା, 20% ପାଙ୍ଗାସିୟମ ଆରୁ 10% ଟିଲାପିଆ ମାଛ ମନକେ ଚାଷ କରବାର ଲାଗି ଇ ପ୍ରଜାତି ମନକେ ଅନୁସନ୍ଧାନ କରି କରି ବଛା ଯାଇଛେ। କଥା ହଉଛେ ଆମର ଯେନ୍ ତାମିଲନାଡୁ କୃଷି ବିଦ୍ୟାଳୟ TNAU ଇ ହିପାସେ କରାଯାଇଥିବାର ଗୋଟେ ଗବେଷଣା ନୁ ଜଣାପଡ଼ିଛି ଯେ ଇ ମିଶ୍ରିତ ମାଛ ଚାଷ ପ୍ରଣାଳୀ ନେ ପ୍ରତି ଏକର ବନ୍ଦ ନେ 6 ଟନ୍ ନୁ ଅଧିକା ମାଛ ଉତ୍ପାଦନ କରାଯାଇ ପାରବା ଏ। ଇଟାର ଦ୍ଵାରା ଚାଷୀ ଦାଦାମାନେ 2 ଗୁଣ ଅଧିକା ଲାଭ ପାଇପାରବେ ଏ। ତ ଚାଷୀ ଦାଦାମାନେ ବି କଥା ଆସୁଛେ, ଇ ମିଶ୍ରିତ ମାଛ ଚାଷ ନେ ଆମେ ଲାଭ କେନ୍ତା ପାଇପାରମା? ଇ କଥା ଗୋଟିକେ ବି ଆମକେ ଠିକ୍ ହିସାବରେ ଜାଣବାକେ ପଡ଼ବା ଏ। ଇ ମିଶ୍ରିତ ମାଛ ଚାଷ ପ୍ରଣାଳୀ ନେ ଅଧିକା ପ୍ରଜାତିର ମାଛ ଥିବାର ଯୋଗୁଁ ଇଟାର ଉତ୍ପାଦନ ଦିନକେ ଦିନ ବଢ଼ିଥିସି ଏ। ପ୍ରତି ଏକର ବନ୍ଦେ 5 ଟନ୍ ଅଧିକା ମାଛ ଆମର ଚାଷୀ ଦାଦାମାନେ ଉତ୍ପାଦନ କରିପାରିବେ ଏ। ଏବେ କଥା ଆସୁଛେ ପାଣିର ଗୁଣବତ୍ତାକେ କେନ୍ତା ପରିଚାଳନା କରାଯିବା। ଭିନ୍ନ ଭିନ୍ନ ପ୍ରଜାତିର ମାଛ ମାନେ ଭିନ୍ନ ଭିନ୍ନ ଜଳସ୍ତର ଭିତରେ ଏକାଇ ମାନେ ରହିଥିସନ୍। ଏନ୍ତା ହେବାର ଦ୍ଵାରା ପାଣିର ଗୁଣବତ୍ତାକେ ପରିଚାଳନା କରବାର୍ତି ସୁବିଧା ହେଇପାରିଥିସି ଏ। ଇ ମିଶ୍ରିତ ମାଛ ଚାଷ ପ୍ରଣାଳୀ ନେ ଅଧିକା ଉତ୍ପାଦନ ଆରୁ ତାର ସନେ ଖାଦ୍ୟ ସମ୍ପଦ ଠିକ୍ ଉପଯୋଗ କରିପାରିଲେ ଇନ ଆର୍ଥିକ ଲାଭ ଅଧିକା ମିଳିଥିସି ଏ। ଆର ଗୋଟେ କଥା ଦେଖମା ବୋଇଲେ ଇ ମାଛ ଚାଷ ନେ ବନ୍ଦ ହଉ କି କଟା ହଉ, ତାକେ ଠିକ୍ ହିପାସେ ପ୍ରସ୍ତୁତି କରବାରଟା ଇଟା ଗୋଟେ ଖୁବ୍ ବଡ଼ କଥା ଏ। ପ୍ରଥମ ନେ ଚାଷୀ ଦାଦାମାନେ ଇ ଚାଷ କରବାର ଆଗନୁ ବନ୍ଦର ପାଣିକେ ଖାଲି କରିଦେଇକରି ତାକେ ପରିଷ୍କାର କରିଦେବାର କଥା। ତାର ପଛେ ବନ୍ଦର ତଲ ଭାଗକେ ସାମାନ୍ୟ ପରିମାଣରେ ଖତ ଆରୁ କମ୍ପୋଷ୍ଟ ସାରକେ ମିଶେଇ କରି ଇନେ ଦେବାର କଥା ଏ। ତାର ପଛେ ବନ୍ଦେ ପାଣିକେ ପୁରା ଭର୍ତ୍ତି କରିଦେଇକରି ଏଟାକେ ପ୍ରସ୍ତୁତ କରବାକେ ପଡ଼ବା ଏ। ଇ ମିଶ୍ରିତ ମାଛ ଚାଷ ପ୍ରଣାଳୀ ନେ ଚାଷୀ ଦାଦାମାନେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ପୋନା ମିଶେଇକରି ଚାଷ କରବାକେ ପଡ଼ବା ଏ। ସେଥିର୍ ଲାଗି କାର୍ପ, କାତଲା, ପାଙ୍ଗାସିୟମ, ଟିଲାପିଆ ଇ ସବୁ ଭିନ୍ନ ଭିନ୍ନ ପ୍ରଜାତିର ମାଛର ବିହନ ଆମର ଚାଷୀ ଦାଦାମାନଙ୍କେ ସଂଗ୍ରହ କରବାକେ ପଡ଼ବା ଏ। ତାର ପଛେ କାର୍ପ 40%, କାତଲା 30%, ପାଙ୍ଗାସିୟମ 20% ଆରୁ ଟିଲାପିଆ 10% ତାର ପୋନା ମନକେ ମିଶେଇ କରି ବନ୍ଦ ହଉ କି କଟା ହଉ ସେନ ଛାଡ଼ବାକେ ପଡ଼ବା ଏ। ଆର ଗୋଟେ କଥା ହେଲା, ଏ ମିଶ୍ରିତ ପ୍ରଣାଳୀ ନେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ମନକେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟର ଆବଶ୍ୟକତା ବି ହେଇଥିସି। ଯେନ୍ତାକି କାର୍ପ ମାଛ ମନକେ ଚୂର୍ଣ୍ଣ, ଆଲୁ ଆରୁ ଗହମ, ସେନ୍ତା କାତଲା ମାଛ ମନକେ କ୍ରସର ମାଛର ଆହାର ଦିଆଯାଇପାରବା। ପାଙ୍ଗାସିୟମ ମାଛ ମନକେ କ୍ରସର ମାଛର ଆହାର ସନେ ନଡ଼ିଆ ବି ଆମେ ଦେଇପାରମା। ସେନ୍ତା ଟିଲାପିଆ ମାଛ ମନକେ ବେଶୀ କରି କ୍ରସର

0: ମାଛର ଆହାର ଆମେ ଦି ପାର୍ମା। ଇ ଭଳିଆ ଯଦି ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଆମେ ଦେମା ବୋଇଲେ ସବୁ ପ୍ରଜାତିର ମାଛମାନଙ୍କର ଖାଦ୍ୟର ଆବଶ୍ୟକତାକେ ଆମେ ଠିକ୍ ହି ପାସେ ପୂରଣ କରିପାର୍ମା।
1: ଶୁଣୁଥିଲେ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ। ତା ପୂର୍ବରୁ କିଛି ବିଜ୍ଞାପନ।
2: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି। ଫସିଲା
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ବଡ ବୋହୁ, ଏଇଟା ତୁମ ନାଁରେ।
6: ଏତେ ଜଲ୍ଦି କ'ଣ ପାଇଁ?
5: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
6: କିନ୍ତୁ ଜେଜେ ମା, ତୁମ ନାଁରେ
4: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
5: ଶୁଭ ଶୁଭ କୁହ କ'ଣ?
7: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, DAP, MOP ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ଯାହା ଯେନ୍ତା କର୍ମା ଆମଠାନୁ ଆମର୍ ପିଲା ଛୁଆ ହେନ୍ତା ଶିଖ୍ବେ। ତ ଇ ହିସାବେ ଘର୍ ହେଉଛେ ଗୋଟେ ଛୁଆର ପହେଲା ସ୍କୁଲ। ଇ ଘର୍କେ ସୁନ୍ଦର ସୁସ୍ଥ ଆରୁ ସୁଖୀ ନିରୋଗ କରିକିନା ରଖ୍ବାରେ ଆମର୍ ଭୈନମାନଙ୍କର ଭୂମିକା ବଡ଼େ। ଶ୍ରୋତା ଭୈନ, ସ୍ୱଚ୍ଛତା ଗୋଟେ ଅଭ୍ୟାସ ଏ। ଇ ଅଭ୍ୟାସ ଛୋଟ ବେଲୁନ୍ ଏକା ଆମେ ଶିଖୁଛୁ। ଯେନ୍ ବି ଅଭ୍ୟାସକେ ଛୋଟ ବେଲୁନ୍ ଶିଖିଲେ ଆମର୍ ମଲାପତେ କାମ ଆଇସି। କଥା ନେ ଅଛେ, ସ୍ୱଚ୍ଛ ନାରୀ ଘରର ସିରୀ ବୋଇଲେ ଗୋଟେ ଘରର ସଫାସୁତୁରା ରହିବାଟା ଆରୁ ପରିବାର ସୁସ୍ଥ ଆରୁ ରୋଗ ବେମାର ନାଇଁ ହେବାଟା ଗୋଟେ ସ୍ତ୍ରୀ ଉପରେ ନିର୍ଭର ଥାଇସି। ପରିବାରର ସବୁ ସୁସ୍ଥ ଥିଲେ ତ ପରିବାର ସବୁ ଦିଗ୍ନେ ଆଗ୍କେ ବଢ଼୍ବା। ଆଜର ଆମର ମା ଭଉଣୀମାନେ ଘରକେ ସମ୍ଭଲେଇବା ସନେ ସନେ ଶିକ୍ଷା, ବ୍ୟବସାୟ, କୃଷି, ସମାଜସେବା ଆରୁ ଭିନ୍ ଭିନ୍ ଜାଗାନେ ନିଜର ଦକ୍ଷତାକେ ସବକର ଆଗରେ ଦେଖିବାକେ ସଫଲ ହେଇପାରିଛନ୍। ଇନେ ଭଉଣୀମାନେ ସିରି ବୋଇଲେ ସମୃଦ୍ଧ ଆରୁ ସୁନ୍ଦର। ଗୋଟେ ମହିଳା ନିଜେ ସ୍ୱଚ୍ଛ ରହିବାର ସନେ ସନେ ପରିବାର ବି କେନ୍ତା ସଫା ସୁତୁରା ରହିବେ ସେ ଚେଷ୍ଟାନେ ରହିସି। ଗୋଟେ ଘରର ପରିବାର ସଫା ରହିବା ଦିଗରେ ନାରୀର ଚେଷ୍ଟା ଆରୁ ପରିଶ୍ରମ ଥାଇସି। ଭଉଣୀମାନେ, ଆମେ କଥା ହେଇଥିଲୁ ଇ ବାବଦେ ଆମର ଗୋଟେ ଭଇନ୍ ସନେ। ତ ଆସୁନ୍ ଶୁନ୍ବା କାଣା ସେ ଭଇନ୍ ଭାବୁଛନ୍ ଆରୁ କାଣା ତାଙ୍କର ମତାମତ ଇ ସ୍ୱଚ୍ଛତା ବାବଦେ।
1: ଜୁହାର ବହେନ। ଆପଣଙ୍କର ପରିଚୟ ଆମର ଶ୍ରୋତା ମାନଙ୍କେ ଟିକେ ଦିଅନ୍।
2: ମୋର ନାଁ ଅରୁନ୍ଧତୀ ମିଶ୍ର, ମୁଇଁ ଭବାନୀପାଟନା ରାମନଗର ପଡ଼ାନେ ରହିଛି।
1: ଭଇନ୍, ଆପଣଙ୍କର ଘରେ କେନ୍ କେନ୍ ଅଛନ୍?
2: ଆମର ଘରେ ମୋର ଶ୍ୱଶୁର ଅଛନ୍, ଶାଶୁ ଅଛନ୍, ଆରୁ ମୋର ସ୍ୱାମୀ ଅଛନ୍, ଆର୍ ମୋର ଛୁଆ ଗୋଟେ।
1: ତୁମର ଘର ତ ବଡ଼ ସଫା ସୁତୁରା ଅଛେ, ସାଫ ସୁତୁରା ରହିବାକେ ଭଲ ଲାଗ୍ସି ନା କେ?
2: ଭଲ ଲାଗ୍ସି, ଭଲ ବି ସଫା ସୁତୁରା ରହିଲେ ରୋଗ ପାତ ନାଇଁ ହୁଏ ଆରୁ ଭଲ ଲାଗ୍ସି ସଫା ସୁତୁରା ରହିବାର ଲାଗି।
1: ସ୍ୱଚ୍ଛତା ବୋଇଲେ କାଣ ବୁଝୁଛନ୍ ଆପଣ?
2: ସ୍ୱଚ୍ଛତା ବୋଇଲେ ମୁଇଁ ବୁଝ୍ସି ଯେ ଘର ଦ୍ୱାର କେ ସଫା ରଖବାଟା ଆର୍ ନିଜକେ ସଫା ରଖବାଟା ଜରୁରୀ ଏ। ବୋଲେ ନିଜେ ସଫା ରହିବ ବୋଲେ ଏକ ତ ରୋଗ ବିମାରୀ ନାଇଁ ହୁଏ, ଆର ଘର ଦ୍ୱାର ସଫା ରଖବ ବୋଲେ ପିଲାମାନଙ୍କେ ଛୁଆମାନଙ୍କେ ଆର ପରିବାରକେ ରୋଗ ବିମାରୀ ନାଇଁ ଧରେ। ଆରି ଲୋକ ବାଗ ବି କେନ୍ ଆଣିଲେ ନାଇଁ କହନ୍ କି ତମ ଘରେ କୁଇରା ଅଛେ କି କାଣା। ତ ସେଥିଲାଗି ଜରୁରୀ ଏ ସଫା ରହିବାଟା, ଖାସ କରି ତ ବୋଲେ ରୋଗ ବାତ ନାଇଁ ହବାର ଲାଗି ବିମାରୀ ମାନେ ଯେନ୍ ଏବେ ଯେନ୍ ହଉଛେ ଆମର କରୋନା ଫରୋନା ହେଲା ମଝିରେ, ତ ହେତା ବେଳକେ ଯେନ୍ତା ଛୁଇଁବାର ଲାଗି ମନା ଥିଲା, ତ ତମେ ସଫା ରହିଥିବ ତ ସେ ଜିନିଷଟା ତମକେ ସୁବିଧା ହେବା, ସେଥିଲାଗି ସଫା ରହିବାଟା ଜରୁରୀ ଏ।
1: ଆଚ୍ଛା ଭୈନ, ଗୋଟେ ନାରୀକେ ସଫା ସୁତୁରା ରହିବାଟା କାହିଁ ଯେ ଦରକାର?
2: ନାରୀ ସଫା ରହିଲେ ଏକ ତ ତାର ସୌନ୍ଦର୍ଯ୍ୟ ବଢ଼ବା, ତାପରେ ଦୁଇରେ ତାର ଯେନ୍ ପରିବାର ଅଛେ ତାଙ୍କ ମାନେ ରୋଗ ନାଇଁ ହୁଏ, ସେମାନେ ବି ଭଲରେ ରହିବେ। ତାପରେ ସଫା ସୁତୁରା ରହିଲେ ନିଜକେ ବି ଭଲ ଲାଗ୍ବା।
1: ତ ଇନେ ଆର ଗୋଟେ ପ୍ରଶ୍ନ, ଘର ବାଡ଼ିକେ ସଫା ସୁତୁରା ରଖବାଟା କାହିଁ ଯେ ଜରୁରୀ ଏ?
2: ଘର ବାଡ଼ି ବୋଇଲେ ଦେଖନ୍, ଏବେ ତ ସନ୍ଧ୍ୟା ହେଲେ ମଶା ହଉଛେ, ଯଦି ତମେ ଘାସ ଭୁସା ନେଇ ଉପଡ଼େଇଥିବ କି ଘର ଟିକେ ସଫା ନେଇ ରଖିଥିବ, ପୁନା ଜୁକ୍ନାନେ ମଶା ମାନେ ରହିଯାଉଛନ୍, ସେ ମଶାଟା ତମକେ ମ୍ୟାଲେରିଆ ହେଇଯାଉଛେ, ଟାଇଫଏଡ଼ ହଉଛେ, ଏନ୍ତା ବହୁତ ପ୍ରକାର ବେମାରୀ ହଉଛେ। ତ ସେଥିଲାଗି ଘର ବାଡ଼ିକେ ଯଦି ସଫା ରଖବ, ତାପରେ ଛୁଆମାନେ ବି ଖେଲୁଛନ୍, ତାମାନଙ୍କର ବି ହାତ ହୁତା ନାଇଁ ଧୁଇଲେ କି ସେମାନଙ୍କେ ସଫା ନାଇଁ ରଖିଲେ ସେମାନେ ରୋଗ ରୁଗା ହେଇଯିବା, ଯେମିତିକି ଇନଫେକ୍ସନ ଆଜିକାଲି ତ ଖୁବ୍ ହଉଛେ, ବ୍ଲଡ଼ ନେ ଇନଫେକ୍ସନ ହଉଛେ, ତମର ଝାଡ଼ା ନେ ଇନଫେକ୍ସନ ହେଇଯାଉଛେ, ପିଲା ଛୁଆମାନଙ୍କୁ ତ ଖୁବ୍ ଇନଫେକ୍ସନ ଧରସି। ତ ଟିକେ ସଫା ସୁତୁରା ପୋଛା ପୋଛି ନାଇଁ କରବ ଘର ଦ୍ୱାର କି ଘର ବାଡ଼ିକେ ଟିକେ ସଫା ସୁତୁରା ନାଇଁ ରଖବ ବୋଲେ ରୋଗ ମାନେ ବେଶୀ ହେବା, ଆରୁ ଡକ୍ଟର ପାଖକୁ ଯିବାଟା ଭଲ, ତ ନିଜେ ଟିକେ ସଫା ସୁତୁରା ରହିବ ବୋଲେ ସେଟା ଭଲ।
1: ଘରକେ ସଫା ସୁତୁରା ରଖବାରେ ଗୋଟେ ନାରୀର ଭୂମିକା କାଣ?
2: ମତେ ଲାଗୁଛେ ନାରୀର ହଉଛେ ବଡ଼ ଭୂମିକା, କାଁ ବୋଲେ ଚବିଶ ଘଣ୍ଟା ନାରୀ ହିଁ ସଫା ସୁତୁରା ରହିଛି, ତାର ନିଜ ଘରକେ ନିଜେ ସଫା ସୁତୁରା ରଖବା, ଯେନ୍ ଆମର କପଡ଼ା ଲତା ସଫା କରବାଟା, ତାପରେ ବାଡ଼ି ବୁଡ଼ା ସଫା କରବାଟା ସବୁ ନାରୀ ମାନେ ଏକା କରସନ୍। ମଣ୍ଡା ପିଲାମାନେ ତ ସେମାନେ ଅଫିସ ଯିବେ, ଇଆଡ଼େ ସିଆଡ଼େ କାମଧାମ ଯିବେ, ତ ସେମାନେ ତ ନେଇ କରି।

0: ପାରନ୍ ତ ନାରୀ ହିଁ ଯଦି ସଫା ରହିବା ତ ପୁରା ପରିବାର ସୁରକ୍ଷିତ ରହିପାରବା ଆରୁ ସଫା ରହିବା ପିଲା ଛୁଆ ମାନେ ସବୁ ଭଲ ରହିବେ ଆରୁ
1: ରାନ୍ଧା ଘରକେ ସଫା କରିବାଟା କାହିଁକି ଜରୁରୀ
0: ରାନ୍ଧା ଘରକେ ବୋଲେ ଦେଖୁନ ଆମର ଆଗ ଯୁଗନୁ ବି ଆମର ଯେନ୍ ବଡ଼ ବଡ଼ିଆ ମାନେ ଥିଲେ ଆମର କକା ଦାଦା ବାଜେ ମାନେ ଥିଲେ କି ମୋର ଶାଶୁର ଶାଶୁ ମାନେ ବି ଥିଲେ ସେମାନେ ବି କହୁଥିଲେ କି ରନ୍ଧା ଘର ଯଦି ସଫା ନାଇଁ ରଖବ ତାହେଲେ ମହାଲକ୍ଷ୍ମୀ ନେଇ ଆସନ୍ ବୋଲିକିନା ଦରିଦ୍ର ହେଇଯିବ ସଫା ସୁତୁରା ରହିବାଟା ଜରୁରୀ ହେ ରନ୍ଧା ଘର ଏମିତି କହୁଥିଲେ ତ ସେଇଟା ବି ଗୋଟେ ଦୃଷ୍ଟିନୁ ସତ ଆଉ ଗୋଟେ ଦୃଷ୍ଟିନୁ ସଫା ସୁତୁରା ରହିଲେ ରାନ୍ଧିବା ଘର ହିଁ ମେନ୍ ତମ ଖାନା ପିନା ତ ହେଲେ ଏକା ଆସୁଛି ନା ତ ଖାଇବାରେ ବି ତମେ ହାଇଜିନ୍ ରହିପାରିବ ସେଠି ଭଲ କରି ରୋଷେଇ କଲେ ତ ସେଟା ଖାଇଲେ ତ ତମେ ସୁସ୍ଥ ସବଳ ରହିବ ନା ତ ସେଟାକେ ଯଦି ସଫା ନେଇ କରବ ଆଉ ଗନ୍ଧିଆ କିନା ପକେଇବ ବୋଲେ ସେଟା ଏକା ତମର ରୋଗର କାରଣ ହବା ଆରୁ
1: ସଫା ପାଇନ୍ କାଇଁ ଯେ ବେଶୀ ଦରକାର
0: ସଫା ପାଇନ୍ ବୋଇଲେ ରୋଗ ନାଇଁ ହୁଏ ବୋଲିକିନା ଆମକେ ସଫା ପାଇନ୍ ଦରକାର
1: ଇନେ ଆରୁ ଗୋଟେ ପ୍ରଶ୍ନ ପଚାରିବି ସ୍ୱଚ୍ଛତା ଆରୁ ସ୍ୱାସ୍ଥ୍ୟର ସମ୍ପର୍କ କାଣା
0: ସ୍ୱଚ୍ଛତା ଆରେ ସ୍ୱାସ୍ଥ୍ୟ ଦୁଇ ଜଣ ପରସ୍ପର ଜଡିତ ବୋଲେ ଯଦି ତମେ ସ୍ୱଚ୍ଛ ନାଇଁ ରହିବ ବୋଲେ ତମର ସ୍ୱାସ୍ଥ୍ୟ କେନ୍ତା ଭଲ ରହିବା ତମକେ ରୋଗ ବେମାରୀ ଜଲ୍ଦି ଧରବା ସେନୁ ତ ଏକା ସବୁ ଜୀବାଣୁ କୀଟାଣୁ ସବୁ ଫେଲିକିନା ତମକେ ରୋଗ ହେସି ନା ସଫା ସୁତୁରା ରହିଲେ ତ ରୋଗ ବାତ ନାଇଁ ହୁଏ ତ ଦୁଇ ଜଣ ପରସ୍ପର ପୁରା ଜଡିତ ଆରେ
1: ଆମର ଛୁଆ ପିଲା ମନକେ ସ୍ୱଚ୍ଛତାର ଶିକ୍ଷା ଦେବାଟା କେତେ ଜରୁରୀ
0: ବହୁତ ଜରୁରୀ ଏଇଟା ତ ଦେବା କଥା ବୋଲେ ସ୍ୱଚ୍ଛ ଯଦି ରହିବ ବୋଲେ ତମର ମନ ବି ସଦା ରହିବା ତମର ଦେହ ବି ସୁସ୍ଥ ରହିବା ସେଥିଲାଗି ପିଲା ଛୁଆ ମାନକେ ତ ସ୍ୱଚ୍ଛତାର ବିଷୟରେ ଜଣେଇବାଟା ଜରୁରୀ ହେ ଆମର ପ୍ରଧାନମନ୍ତ୍ରୀ ଯେନ୍ ସ୍ୱଚ୍ଛ ଭାରତ ଅଭିଯାନ କରାହେଇଥିଲା ସେଟା ବି ତ ଗୋଟେ ବୋଲେ ଶିକ୍ଷା ଦେବା ଲାଗି ଏକା କରିଥିଲେ ନା ସେଥିଲାଗି ଜରୁରୀ ହେ ସ୍ୱଚ୍ଛ ରହିବାଟା ପିଲାମାନଙ୍କେ ଜଣେଇବାଟା
1: ଭଏନ୍ କଥା ନେଇ ଅଛେ ସ୍ୱଚ୍ଛ ନାରୀ ଘରର ସିରି ଏଟାକେ ଆପଣ କେତେ ଦୂର କହିପାରିବେ କାଣା ବୁଝୁଛ ନା ଉପରେ
0: ଯଦି ତମେ ନିଜେ ସଫା ସୁତୁରା ନାଇଁ ରହିବ ତ ଘର ବି ସଫା ସୁତୁରା ନାଇଁ ରହେ ତା ଦ୍ୱାରା କାଣା ହବା ରୋଗ ବାତ ହେବା ଏକ ତ ଦୁଇରେ ତ ତମର ଘର ଗନ୍ଧିଆ ହେଇକିନା ପଡ଼ବା ଲୋକ ତା ଉପରେ ବି କହିବେ ତ ଗୋଟେ ନାରୀ ହିଁ ଘରର ମେନ୍ ଯିଏକି ସ୍ୱଚ୍ଛ ରହିଲେ ପୁରା ପରିବାର ତାଙ୍କର ମନ ବି ଭଲ ରହିବା ତାଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବା ଆରି ଘର ବି ସୁନ୍ଦର ଦିଶିବା
1: ଘରେ ପ୍ଲାଷ୍ଟିକ ବ୍ୟବହାର କେମିତି କରି କମେଇ ପାରବା ଆମେ
0: ପ୍ଲାଷ୍ଟିକ ବ୍ୟବହାର ବୋଲେ ଏବେ ଆମେ ଜରି ଜୁରା ଆଣୁଛୁ ଆମର ତ ପଲିଥିନ ଏବେ ଚାଲୁଛେ ନା ଯେନ୍ତା ପରିବା ଆଣିଲେ ବି ଜରି ଜୁରା ସବୁ ଆଣୁଛେ ତ ମୋର ହିସାବରେ ଜରିକେ ବନ୍ଦ କରିକିନା ଆମକେ ଅନ୍ୟ ଜିନିଷରେ ଯେମିତି କାଗଜ ଫାଗଜରେ ଦେବା କଥା ତାର ବେଶୀ ବ୍ୟବହାର କରିବା କଥା ତାପରେ ଜରି ଆଣିଲେ ବି ତାକେ ଇଆଡେ ସିଆଡେ ନାଇଁ ଫିକିକିନା ତାକେ ଯୋଉ ଗାଡି ଆସୁଛେ ତାହିଁରେ ଦେଇକିନା ତାକେ ନଷ୍ଟ କରିଦେବା କଥା ପ୍ଲାଷ୍ଟିକର ଯେତେ ପାରୁଛ କମ୍ ବ୍ୟବହାର କଲେ ସେତେ ଭଲ ନାଇଁ ବୋଲେ ତା ଦ୍ୱାରା ରୋଗ ବେଶୀ ହଉଛେ
1: ସ୍ୱଚ୍ଛତା କରବାଟା ଖାଲି ଆମର ନାରୀ ମାନଙ୍କର ଦାୟିତ୍ୱ
0: ନାଇଁ ହେମିତି ନାଇଁ ସେ ନାରୀର ମେନ୍ ଭୂମିକା ରହିଛେ ଆରୁ ବାକି ପରିବାର ସବୁ ଏ ଦିଗରେ କରିବା କଥା ଘରକୁ ସଫା ରଖିବା କଥା ବାଡ଼ିକେ ସଫା ରଖିବା କଥା ଆରୁ ନିଜକେ ବି ସାଫ ସୁତୁରା ରଖିବା କଥା ସବୁ ମିଲି ବାଣ୍ଟି କରି କାମ କଲେ ଭଲ ଆରୁ ବେଳେ ସହଜ ହେଇଯିବା
1: ସ୍ୱଚ୍ଛ ଆରୁ ସଫା ରହିବା ଦିଗରେ ଆପଣ ଆମର ଶ୍ରୋତା ଭଉଣୀ ମାନଙ୍କେ କାଣା କହିବାକେ ଚାହିଁବେ କି
0: କହିବାକେ ଚାହିଁବି ଯେ ଘର ଦ୍ୱାର ସଫା ରଖ ଆରୁ ଯାଦ୍ୱାରା କି ଆମର ନିଜର ମନ ଭଲ ରହିବା ତାପରେ ଆମେ ଗୋଟେ ସୁନ୍ଦର ଜୀବନ ଜିପାରବା ଯୋଉଠି ରୋଗ ବାଦ ନାଇଁ ହୁଏ
1: ଧନ୍ୟବାଦ ଭଏନ୍ ଆମକେ ସମିଆ ଦେଲେ ଆମର ସାଙ୍ଗେ କଥା ହେଲେ ଆପଣଙ୍କର ମତାମତ ଆମକେ କହିଲେ ରହିଲୁ ଜୁହାର
2: ଭଏନ୍ମାନେ ଆପଣମାନେ ଶୁଣୁଥିଲେ ଅରୁନ୍ଧତୀ ଭଏନ୍କେ ଭବାନୀପାଟନା ରାମନଗର ପଡ଼ାଠାନୁ ଭଏନର ମତାମତ ତ ଶୁଣିଲେ ଇଟାକେ ନେଇକିନା ଆପଣମାନଙ୍କର ବିଚାର ଆମକେ ଲେଖିକିନା ଜନାବେ ଇନେ ଆସନ୍ ଶୁନ୍ବା ଗୋଟେ ମଞ୍ଚିଆ ଗୀତ୍କେ।

ହଇନମାନେ ଘରକେ ସଫା ସୁତୁରା ରଖବାଟା ଖାଲି ଯେ ଆମର ମହିଳାମାନଙ୍କର ଏକା କାମ ହେଟା ଭାବବାଟା ଭୁଲେ। ପରିବାରର ସଭେ ଏଇ କାମକେ ମିଶିକରି କଲେ ଜନକର ଉପରେ ବୋଝ ଭଳିଆ ନାଇଁ ଲାଗେ। ଘର ଆରୁ ପରିବେଶ ସଫା ରହିଲେ ମନଟା ବି ଖୁସି ନା ଭରି ଯାଇସି। ଶ୍ରୋତା ଭଏନ, ସ୍ୱଚ୍ଛ ଆରୁ ସଫା ସୁତୁରା ଘର ସନେ ସନେ ସ୍ୱଚ୍ଛ ପରିବେଶର ଖୁବ ଦରକାରେ। ଭାବନ୍ତୁ ଘର ସଫା ସୁତୁରା ଥିବା ବାକି ଘର ଦୁଆର ଆରୁ ବାଡ଼ି ବଗିଚାକେ କଚରା ନେ ଭରିଥିବା ହେଟା ବନେ ଦିଶି କେଁ? ସ୍ୱଚ୍ଛ ପରିବେଶ ମନକେ ବି ଶାନ୍ତି ଭରି ଦେସି ଆରୁ ଶାନ୍ତି ମନ ଦିହିର ବିମାରୀକେ ବି ଭଗେଇ ଦେସି। ଘରର ଚାରିପଟେ ସଫା ସୁତୁରା ରଖବା, କଚରା ପ୍ଲାଷ୍ଟିକ ଜରି ଆରୁ ପରିବା ଚୋପା କେ ଏଣେ ତେଣେ ନାଇଁ ଫିକିକିନା ଗୋଟେ ଜାଗାନେ ଗଦେଇ ଦେମା। ଆରୁ ଯେନ୍ ପ୍ଲାଷ୍ଟିକ ବେଗ କି ବୋତଲ ବାହାରୁଛେ ହେନେ ଆମେ ସୁନ୍ଦରିଆ ସୁନ୍ଦରିଆ ଗଛ ପତର ଲଗେଇ ପାରବା। ଆରୁ ଶାଗ ସବ୍ଜି ବଚିଗଲେ ତାକେ ଗୋଟେ ଜାଗାନେ ଖାଲ କରି ପକାଲେ ହେଟା ବି ଗଛର ଖତ ବାଗିର କାମ କରବା। ୱେଲ ଛାଲ, ରସୁଣ ଛାଲ ଆରୁ ପରିବା ଛାଲ ସବୁ କମ୍ପୋଷ୍ଟ ଖତ ବାଗିର କାମ କରବା। ଏମିତି ଆମେ ସଫା ସୁତୁରା ଘର ସନେ ସନେ ପରିବେଶକେ ବି ସଫା ରଖିପାରବା। ଶ୍ରୋତା ଭଏନ, ସ୍ୱଚ୍ଛ ଘର ଆରୁ ପରିବାର ଲାଗି ଆମେ କିଛି ଜାଣିବା କଥା। ଘର ଆରୁ ଘର ଆଖପାଖ ପରିବେଶକେ ସଫା ରଖବା, କଚରାକେ ଇଆଡ଼େ ସିଆଡ଼େ ନାଇଁ ଫିକି କରି ଗୋଟେ ଜାଗାରେ ରଖବା। ଉଦା ଆରୁ ଶୁଖିଲା ଆବର୍ଜନାକେ ବୋଇଲେ କଚରାକେ ଯେତେ ସମ୍ଭବ ଅଲଗା ଅଲଗା କରି ରଖବେ। ଖାଇବା ଆଗଲୁନ୍ ଆରୁ ଶୌଚାଳୟ ଗଲା ପରେ ହାତକେ ସାବୁନରେ ଧୋଇବେ। ସଫା ଆରୁ ସୁରକ୍ଷିତ ପାଇନ୍ ବ୍ୟବହାର କରବେ। ରାନ୍ଧବା ଘରର ଖୁରିକିନାକେ ସାବୁନରେ ସଫା କରିକିନା ରଖବେ। ଆରୁ ନିଜର ଘରର ପାଇଖାନାକେ ସବୁବେଳେ ସଫା କରିକିନା ରଖବେ। ପ୍ଲାଷ୍ଟିକ ବ୍ୟବହାର କମ୍ କରବେ, ଯେତେ ସମ୍ଭବ କମ୍ କରବେ। ନିଜର ଘରର ଚାରିପଟେ କେନ୍ ବି ଜାଗାନେ ପାଏନ୍ ରହିବାକେ ନାଇଁ ଦେବେ ଯେତେ ସମ୍ଭବ। ଇ ସ୍ୱଚ୍ଛତାର ଦାୟିତ୍ୱ ନେଇ ନିଜର ପରିବାରର ସବୁ ସଦସ୍ୟକେ ସାମିଲ କରିନେବେ। ଶ୍ରୋତା ଭଏନ, ସ୍ୱଚ୍ଛ ଘରେ ରହିଲେ ପରିବାର ନେ ଗୋଟେ ସୁନ୍ଦର ଆରୁ ସୁସ୍ଥ ପରିବେଶ ରହିସି। ଘର ଯଦି ସଫା ସୁତୁରା ଥିବା, ଶୃଙ୍ଖଳିତ ଥିବା ହେଲେ ସବୁଦିନର କାମ ବି ବଡ଼ ସହଜ ନେଇ ହେଇଯାଇସି। ଛୁଆ ପିଲାମାନେ ଭଲ ପରିବେଶ ନେ ବଢ଼ିଥିସନ୍, ମନ ଶାନ୍ତ ଥିସି। ପରିବାରର ସମସ୍ତଙ୍କର ମନରେ ଖୁସି, ଶାନ୍ତି, ଦୟା, ଦାୟିତ୍ୱବୋଧ ଇସବୁ ବଢ଼ିଥାଇସି। ସ୍ୱଚ୍ଛତା ଖାଲି ଘରକେ ସୁନ୍ଦର ନାଇଁ କରେ, ଇଟା ଆମର ଘରର ସବୁ ଲୋକର ମାନସିକ ଶାନ୍ତି ବି ଦେସି ଆରୁ ସୁସ୍ଥ ଜୀବନଶୈଳୀକେ ବି ଦେଖେଇ ଦେସି। ଶ୍ରୋତା ଭଏନ, ସ୍ୱଚ୍ଛତା ଖାଲି ଯେ ଘରକେ ସୁନ୍ଦର କରବା ହେଟା ନାଇଁ, ସେ ନିଜର ପରିବାରର ସ୍ୱାସ୍ଥ୍ୟକେ ବି ସୁଧାରି ଦେବା, ଘରର ସମସ୍ତଙ୍କର ମନରେ ଶାନ୍ତି ରହିବା ଆରୁ ଆମର ବଚବାର ଯେନ୍ ତରିକା ଅଛେ ହେଟା ବି ଦେଖିବେ ଆସ୍ତେ ଆସ୍ତେ ଭଲ ହେଇ ଆଇବା। ଏବେ ତ ଭଏନମାନେ ସମୟ ସରି ଆଇଲା ନା, ସମୟର ଇସାରା ନେଇ କାର୍ଯ୍ୟକ୍ରମକେ ଇନେ ରଖବାକେ ପଡ଼ବା। କାର୍ଯ୍ୟକ୍ରମ ଆପଣ ମାନକେ କେନ୍ତା ଲାଗ୍ଲା ଆପଣଙ୍କର ମତାମତ ଲେଖିକିନା ଜନାବେ। ଆମକେ ମତାମତ ପଠାବାର କାଜେ ଆମର ଠିକନା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7661 ଜିଲ୍ଲା କଳାହାଣ୍ଡି। ଭଏନମାନେ ଆପଣ ମାନେ ଆମକେ ହ୍ୱାଟ୍ସଆପ୍ ନେ ବି ଆପଣ ମାନଙ୍କର ମତାମତ ଦେଇପାରବେ। ହ୍ୱାଟ୍ସଆପ୍ ନେ ଆପଣଙ୍କର ମତାମତ ଦେବା କାଜେ ଆମ ନମ୍ବର ହେଲା 8895994143। ଆପଣମାନେ ସ୍ୱଚ୍ଛ ରହନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଇ କାମନାର ସନେ ଇନେ ରହିଲୁ। ଆଜିର ଉପସ୍ଥାପନା ନେ ମୁଇଁ ଥିଲି ଆପଣମାନଙ୍କର ବୟନ ଅନୁରାଧା ମିଶ୍ର। ଜୁହାର।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି ପୂରିଲା 12 ବର୍ଷ। ବିଶ୍ୱସ୍ତରରେ ଏକ ମୁକ୍ତ ବାଣିଜ୍ୟ ସମ୍ପର୍କ ଶୃଙ୍ଖଳ ସୃଷ୍ଟି କରିବାକୁ ଭାରତ କରୁଛି ପ୍ରୟାସ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ନିଶା କାରବାରରେ ଜଡ଼ିତ ପଳାତକ ନବପ୍ରୀତ ସିଂଙ୍କ ପ୍ରତ୍ୟାବର୍ତ୍ତନ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଫ୍ଲାଏ ଦୁବାଇ ବିମାନର 100 ପାଇଲଟ୍ ଆତଙ୍କବାଦୀ କାର୍ଯ୍ୟ କରିବାକୁ ପ୍ରୟାସ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ମିଳିଛି ସୂଚନା। ଏବଂ ଏସୀୟ କ୍ରୀଡ଼ା T20 କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ଭାରତୀୟ ପୁରୁଷ ଦଳର ସ୍ୱର୍ଣ୍ଣପଦକ ହାସଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ବିଜୟାଦଶମୀ ଅବସରରେ ଆଜିର ଦିବସରେ ଏହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ପ୍ରସାରିତ ହୋଇଥିଲା। ମନ୍ କି ବାତ୍ର ଇତିମଧ୍ୟରେ 138 ସଂସ୍କରଣ ପ୍ରସାରିତ ହୋଇସାରିଛି। ଗତ 12 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଦେଶବାସୀଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରେରଣା ପ୍ରଦାନ କରିବା ସହିତ ଭାରତର ବିକାଶ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିବେଶ ସଂରକ୍ଷଣ, ନବସୃଜନ ଏବଂ ସାମାଜିକ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ପାଖରେ ଉପସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ ଏବଂ ଆକାଶବାଣୀ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ସିଧାସଳଖ ପ୍ରସାରିତ ହୋଇଥାଏ। ଏଥିସହ ଆକାଶବାଣୀ ନ୍ୟୁଜ୍, ଡିଡି ନ୍ୟୁଜ୍, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯାଇଥାଏ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭାରତ ଏକ ମୁକ୍ତ ବାଣିଜ୍ୟ ସମ୍ପର୍କର ଶୃଙ୍ଖଳ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି। ଏହାଦ୍ୱାରା ବିଶ୍ୱର ପ୍ରାୟ 80% ଅର୍ଥନୈତିକ କ୍ଷେତ୍ର ସଂଶ୍ଲିଷ୍ଟ ହୋଇପାରିବ। ଶିକାଗୋଠାରେ ଆମେରିକା ଭାରତ କମ୍ୟୁନିଟି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି ଇତିମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆନ୍ତର୍ଜାତିକ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। 2014 ପୂର୍ବରୁ ଭାରତ ପ୍ରାୟ $10 ଟ୍ରିଲିୟନ୍ GDP ଆଧାରିତ ଅର୍ଥନୈତିକ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିଥିବାବେଳେ ଏବେ ପ୍ରାୟ $60 ଟ୍ରିଲିୟନ୍ ଅର୍ଥନୈତିକ ରାଷ୍ଟ୍ରଗୁଡ଼ିକ ସହ ଚୁକ୍ତି ନେଇ ପଦକ୍ଷେପ ଗ୍ରହଣ କରିଛି। ଗତ 4.5 ବର୍ଷ ମଧ୍ୟରେ 31 ବିକଶିତ ଓ ବିକାଶଶୀଳ ଦେଶ ସହ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ନେଇ ପ୍ରୟାସ ଜାରି ରଖିଛି। ଏବେ ପ୍ରାୟ $15 ଟ୍ରିଲିୟନ୍ ବିଶିଷ୍ଟ ପାଖାପାଖି 8 ଅର୍ଥନୈତିକ ରାଷ୍ଟ୍ର ସହ ଚୁକ୍ତିନାମା ନେଇ ଆଲୋଚନା ଜାରି ରହିଛି। ଭାରତରେ ଉତ୍ପାଦନ କ୍ଷେତ୍ରକୁ ଏହା ଅଧିକ ବ୍ୟାପକ କରିବା ସହ ସୁଯୋଗ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ପୂର୍ବରୁ ଅନ୍ୟ ଏକ ବୈଠକରେ ଶ୍ରୀ ଗୋଏଲ ଭାରତ ଆମେରିକା ଦ୍ୱିପାକ୍ଷିକ ଆର୍ଥିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଭାରତୀୟ ଉଦ୍ୟୋଗଗୁଡ଼ିକ ପାଇଁ ଆନ୍ତର୍ଜାତିକ ପୁଞ୍ଜିନିବେଶ, ସୀମାପାର କର ନିୟମକ ଅନୁପାଳନ ତଥା ଅର୍ଥନୈତିକ ବ୍ୟବସ୍ଥାକୁ ସହଯୋଗ ପ୍ରଦାନ କରିବା ପାଇଁ ଶ୍ରୀ ଗୋଏଲ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଆହ୍ୱାନ ଦେଇଛନ୍ତି। ଶିକାଗୋ, ମିସିଗାନ ଏବଂ ଓହିଓ ଚାପ୍ଟରର ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଇନ୍ଷ୍ଟିଚ୍ୟୁଟ୍ର ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଶ୍ରୀ ଗୋଏଲ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଏବଂ ବୈଶ୍ୱିକ ସ୍ତରରେ ପ୍ରତିଯୋଗିତାମୂଳକ ଦୃଷ୍ଟିକୋଣ ଆଧାରରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସୁଦୃଢ଼ ହୋଇଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ତୁର୍କୀରୁ ନିଶା କାରବାର ମୁଖ୍ୟ ଅଭିଯୁକ୍ତ ନବପ୍ରୀତ ସିଂଙ୍କୁ ଭାରତ ଫେରାଇ ଆଣିବା ସରକାରଙ୍କ ଏକ ଐତିହାସିକ ସଫଳତା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ନବପ୍ରୀତ ସିଂ ନବାବ ଭିର୍କ

0: ପଦ୍ମ ନାମରେ ସେ ତୁର୍କୀର ନାଗରିକତ୍ୱ ହାସଲ କରିଥିଲେ ଏବଂ ସେଠାରୁ ଆଫଗାନିସ୍ତାନ ଦେଇ ଭାରତକୁ ହିରୋଇନ୍ ଓ ମେଥାମ୍ ଫେଟାମାଇନ୍ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିଲେ। ଶ୍ରୀ ଶାହା କହିଛନ୍ତି ବିଭିନ୍ନ ସଂସ୍ଥା ତାଙ୍କର ପ୍ରକୃତ ପରିଚୟ ଖୋଜି ବାହାର କରିବାକୁ ଲଗାତାର ଉଦ୍ୟମ କରିଥିଲେ ଏବଂ ଶେଷରେ ତାଙ୍କୁ ଭାରତ ଫେରାଇ ଆଣିବାରେ ସରକାର ସଫଳ ହୋଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂଯୁକ୍ତ ଆରବ ଏମିରେଟ୍ସର ଆଟର୍ଣ୍ଣି ଜେନେରାଲ କାଉନ୍ସେଲର ଡକ୍ଟର ହମାଦ ସୈଫ୍ ଅଲ୍ ସାମ୍ସି କହିଛନ୍ତି ଫ୍ଲାଏ ଦୁବାଇ ବିମାନ FZ-1073ର ଶହ ପାଇଲଟ ଆତଙ୍କବାଦୀ କାର୍ଯ୍ୟ କରିବାକୁ ପ୍ରୟାସ କରିଥିଲେ। ତଦନ୍ତରୁ ଏହା ଜଣାପଡ଼ିଥିବା ସେ କହିଛନ୍ତି। ଆଲ୍ସାମିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଏମିରେଟ୍ସର ସମ୍ବାଦ ସରବରାହ ସଂସ୍ଥା କହିଛି ଶହ ପାଇଲଟ ବିମାନ ଉଡ଼ାଣ ସମୟରେ ଡେକ୍ ମଧ୍ୟରେ କ୍ୟାପ୍ଟେନ୍କୁ ଛୋଟ କୁରାଡ଼ି ମାଧ୍ୟମରେ ଆକ୍ରମଣ କରିଥିଲେ। ବିମାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚେଷ୍ଟା କରିବା ସହ ତାଙ୍କର ଆତଙ୍କବାଦୀ ଚିନ୍ତାଧାରାକୁ ଫଳପ୍ରଦ କରିବା ନେଇ ପ୍ରୟାସ କରିଥିବା ଜଣାପଡ଼ିଛି। ତେବେ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ଉଦ୍ଦେଶ୍ୟ ଏବଂ ଅନ୍ୟାନ୍ୟ ଯୋଗାଯୋଗ ସମ୍ପର୍କରେ ତଦନ୍ତ ଜାରି ରହିଥିବା କୁହାଯାଇଛି। ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବା ପରେ ତଦନ୍ତର ନିର୍ଯ୍ୟାସ ଉପରେ ସୂଚନା ପ୍ରଦାନ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ ଅଲ୍ ସାମ୍ସି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ନମୋ ଡ୍ରୋନ୍ ଦିଦି ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। କୃଷି କ୍ଷେତ୍ରରେ ମହିଳାଙ୍କୁ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ସହ ଅଧିକ ସଂଶ୍ଳିଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। 2023 ନଭେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଗତ 3 ବର୍ଷ ମଧ୍ୟରେ ଯୋଜନା ଅଧୀନରେ 1261 କୋଟି ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ୍ ଅନୁମୋଦନ କରିଥିଲା। ମନୋନୀତ ମହିଳାଙ୍କୁ ଯୋଜନା ଅଧୀନରେ 15,000 କୃଷି ଡ୍ରୋନ୍ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ମହିଳାଙ୍କ ପାଇଁ ନୂତନ ଜୀବିକାର ମାର୍ଗ ଉନ୍ମୁକ୍ତ ହୋଇଛି। ଡ୍ରୋନ୍ ଉପଯୋଗ ମାଧ୍ୟମରେ କୃଷି କ୍ଷେତ୍ରରେ ସାର ଓ କୀଟନାଶକ ପ୍ରୟୋଗ ନେଇ ସହଯୋଗ ପ୍ରଦାନ କରାଯାଇପାରୁଛି। ଏହାର ଉପଯୋଗ ନେଇ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବା ସହ ଭଡ଼ା ଭିତ୍ତିରେ ଡ୍ରୋନ୍ ବ୍ୟବହାର କରି ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରାଯାଇପାରୁଛି। ଏ ବାବଦରେ ସରକାର 80% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରୁଛନ୍ତି। ଏଥିପାଇଁ ଋଣ ବ୍ୟବସ୍ଥାର ସୁବିଧା ରହିଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି
1: आने वाले सालों में देश में ड्रोन टेक्नोलॉजी का बहुत विस्तार होने वाला है। दवाई की डिलीवरी हो, मेडिकल टेस्ट के सैंपल की डिलीवरी हो, इसमें भी ड्रोन बहुत बड़ी भूमिका निभाते हैं। यानी नमो ड्रोन दीदी योजना से जो बहने ड्रोन पायलट बन रही है उनके लिए भविष्य में अनगिनत संभावनाओं के।
0: ନେପାଳରେ ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହେବା ସହ 13 ଜଣ ଆହତ ହୋଇଛନ୍ତି। ନୱାଲ ଫରାସୀ ଜିଲ୍ଲାର ଦାଉନେ ଅନ୍ତର୍ଗତ ଗଣ୍ଡକୀ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ବସ୍ରେ ଡ୍ରାଇଭରକୁ ମିଶାଇ 18 ଜଣ ଯାତ୍ରୀ ରହିଥିଲେ। ଆହତଙ୍କୁ ସ୍ଥାନୀୟ ହାସ୍ପାତାଲରେ ଚିକିତ୍ସା କରାଯାଉଛି ବୋଲି ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଉତ୍କର୍ଷ ପ୍ରତିପାଦନ କରୁଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପଦକ ହାସଲ କରିବା ସହ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇଚାଲିଛି। ପ୍ରତିଯୋଗିତାର ଆଜିର 14 ଦିବସ ସୁଦ୍ଧା ଭାରତ ଏପର୍ଯ୍ୟନ୍ତ 19 ସ୍ୱର୍ଣ୍ଣପଦକ ହାସଲ କରିସାରିଲାଣି। ପୁରୁଷ T20 କ୍ରିକେଟ୍ ବର୍ଗରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି। ଫାଇନାଲ୍ ମ୍ୟାଚ୍ରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ଭାରତୀୟ ଦଳ ଏହି ସଫଳତା ପାଇଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 6 ୱିକେଟ୍ ବିନିମୟରେ 211 ରନ୍ ସଂଗ୍ରହ କରିଥିଲା। 212 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ 6 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଗଲ୍ଫ ଖେଳରେ ପ୍ରଣବୀ ଉର୍ସ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ବର୍ଗରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ତୀର ଚାଳନା ପ୍ରତିଯୋଗିତାରେ ପୁରୁଷ ରିକର୍ଭ ଇଭେଣ୍ଟରେ ନୀରଜ ଚୌହାନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା 81କୁ ବୃଦ୍ଧି ପାଇଛି। ଭାରତୀୟ ଖେଳାଳିଙ୍କର ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି ପୂରିଲା 12 ବର୍ଷ। ବିଶ୍ୱସ୍ତରରେ ଏକ ମୁକ୍ତ ବାଣିଜ୍ୟ

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

2014 ମସିହା ଆଜିର ଦିନରେ ମନ୍ କି ବାତ୍ର ପ୍ରଥମ ସଂସ୍କରଣ ଆକାଶବାଣୀ ପକ୍ଷରୁ ପ୍ରସାରଣ କରାଯାଇଥିଲା। ଗତ 27 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀ 138ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ 12 ବର୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସାଂସ୍କୃତିକ ପରିବେଶ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ପାଲଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭୁବନେଶ୍ୱର ଲୋକସେବା ଭବନରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ପ୍ରଶାସନିକ କାର୍ଯ୍ୟ, ଭିତ୍ତିଭୂମି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଓ ଅଣଶିକ୍ଷକ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ରାଜ୍ୟପାଳ ଓ କୁଳପତିମାନଙ୍କ ସହ ବିଭିନ୍ନ ଦିଗ ଉପରେ ବିଚାର ବିମର୍ଶ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ସୁରକ୍ଷା ତଥା ସ୍ୱୀକୃତି ନିମନ୍ତେ ହୋ ଭାଷାକୁ ସମ୍ବିଧାନର 8ମ ପରିଚ୍ଛେଦରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ପତିତପାବନ ଭକ୍ତ ନିବାସ ନିର୍ମାଣ କରାଯିବ। ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସ ପଛଭାଗ ଜମିର ଉନ୍ନତିକରଣ ଏବଂ ଉକ୍ତ ଜମିରେ ପୂର୍ବରୁ ପ୍ରସ୍ତାବିତ ନୂତନ ଭକ୍ତ ନିବାସ ନିର୍ମାଣକୁ ଅଭଡ଼ା ଯୋଜନାରୁ ପାଣ୍ଠି ଯୋଗାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ପତ୍ର ପ୍ରେରଣ କରାଯାଇଛି। ଭକ୍ତନିବାସ ନିର୍ମାଣ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ ଲିମିଟେଡ୍ ଓବିସିସି ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ କରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଡିପିଆର୍ ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ପୂର୍ବରୁ ତୀର୍ଥଯାତ୍ରୀଙ୍କ ପାଇଁ ନୀଳାଦ୍ରି, ନୀଳାଚଳ, ଶ୍ରୀଗୁଣ୍ଡିଚା ଏବଂ ପୁରୁଷୋତ୍ତମ ଭକ୍ତ ନିବାସ ନିର୍ମାଣ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର 5ଟି ଶାସ୍ତ୍ରୀୟ ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ମିଳିଛି। ସେଥିମଧ୍ୟରୁ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବ। ଭାରତର ପ୍ରାଚୀନ ସଭ୍ୟତା, ବୌଦ୍ଧିକ ଚିନ୍ତନ ଏବଂ ଆଧ୍ୟାତ୍ମିକ ପରମ୍ପରା ସହ ଜଡ଼ିତ ପାଲି ଭାଷାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ ଏହି କେନ୍ଦ୍ର ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ। ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଲିର ଅଧ୍ୟୟନ, ସଂରକ୍ଷଣ ଓ ପ୍ରଚାରକୁ ଏହା ଅଧିକ ସୁଦୃଢ଼ କରିବ। ସଭ୍ୟତାଗତ ଜ୍ଞାନ, ଭାଷାଗତ ଐତିହ୍ୟ ସଂରକ୍ଷଣରେ ଏହା ଓଡ଼ିଶାର ଅବଦାନକୁ ବିଶ୍ୱ ଦରବାରରେ ନୂତନ ପରିଚୟ ପ୍ରଦାନ କରିବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏହି ପଦକ୍ଷେପ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ 72ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସନ୍ତୁଳିତ ସହାବସ୍ଥାନ ସୃଷ୍ଟି କରିବା ସହ ପ୍ରକୃତି ଓ ପରିବେଶର ସୁରକ୍ଷା ଦିଗରେ ଏହି ସପ୍ତାହ ପାଳନ ବିଶେଷ ଗୁରୁତ୍ୱ ବହନ କରେ। ବନ୍ୟପ୍ରାଣୀ ଓ ପ୍ରକୃତିର ସୁରକ୍ଷା ପାଇଁ ସମସ୍ତଙ୍କ ସଚେତନତା ଓ ଦାୟିତ୍ୱବୋଧର ଆବଶ୍ୟକତା ରହିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ 72ତମ ବନ୍ୟପ୍ରାଣୀ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାକୃତିକ ସମ୍ପଦର ସୁରକ୍ଷା ବିନା ନୂଆପଡ଼ାର ସାମଗ୍ରିକ ବିକାଶ ହୋଇପାରିବ ନାହିଁ। ସୁନାବେଡ଼ା ଅଭୟାରଣ୍ୟ ଜିଲ୍ଲାର ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ, ଏହାର ଜୀବଜନ୍ତୁ, ଜଙ୍ଗଲ ତଥା ପାହାଡ଼ର ସୁରକ୍ଷା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜିଠାରୁ ଜଗଜ୍ଜନନୀ ମା ଦୁର୍ଗାଙ୍କ ଷୋଳ ପୂଜା ଆରମ୍ଭ ହୋଇଛି। ପୁରୀ ଶ୍ରୀକ୍ଷେତ୍ରରେ ଏହି ଅବସରରେ ଶ୍ରୀନଗରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ସହିତ ମା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ, ଦକ୍ଷିଣକାଳୀ, ଆଲମଚଣ୍ଡୀଙ୍କ ପୀଠରେ ଷୋଳ ପୂଜା ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମା ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରାଯିବ। ମା ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଦୁର୍ଗାମାଧବ ଉପାସନା ନୀତି ମଧ୍ୟ ପାଳନ କରାଯାଉଛି। ଭଦ୍ରକ ଜିଲ୍ଲାର ଆରୁଡ଼ି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଥିବା ପୀଠଦେବୀ ମା ଜୟଦୁର୍ଗାଙ୍କ ମଣ୍ଡପରେ ଆଜିଠାରୁ ଷୋଡ଼ଶ ଉପଚାରରେ ପୂଜା ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ମା ଜୟଦୁର୍ଗାଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବ। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଉତ୍କର୍ଷ ପ୍ରତିପାଦନ କରୁଛନ୍ତି। ପୁରୁଷ ଟି20 କ୍ରିକେଟ୍ ବର୍ଗରେ ଭାରତ ଆଜି ସ୍ୱର୍ଣ୍ଣପଦକ ହାସଲ କରିଛି। ଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ଭାରତୀୟ ଦଳ ଏହି ସଫଳତା ପାଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ 6 ୱିକେଟ୍ ବିନିମୟରେ 211 ରନ୍ ସଂଗ୍ରହ କରିଥିଲା। 212 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ 6 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାର ପର୍ଯ୍ୟଟନ ରାଜ୍ୟର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଲୋକକଳାରେ ପର୍ଯ୍ୟବେସିତ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ୍ ବଜାରକୁ କଲେ ଉଦ୍ଘାଟନ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂର୍ତ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର। ଜଗଜ୍ଜନନୀ ମା ଦୁର୍ଗାଙ୍କ ଷୋଳଶୋପଚାର ପୂଜା ହେଲା ଆରମ୍ଭ ଏବଂ ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଦେ ଦନାଦନରୁ, ଶିଳ୍ପୀ ରାହତ ଫତେହ ଅଲି ଖାଁଙ୍କ କଣ୍ଠରେ, ଗୀତ ରଚନା ସାଇଦ୍ କାଦ୍ରୀ, ସଙ୍ଗୀତ ସଂଯୋଜନା ପ୍ରୀତମ, ଚଳଚ୍ଚିତ୍ର ଦେ ଦନାଦନ।

ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ହିରୋରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଦେବ ନେଗି ଏବଂ ସିପ୍ରା ଗୋଏଲ, ଗୀତରଚନା କୁମାର, ସଙ୍ଗୀତ ସଂଯୋଜନା ଜସ୍ସି କଟିଆଲ। ଚଳଚ୍ଚିତ୍ର ହିରୋ।

0: চাষী ভাই ও ভৌণীমানঙ্କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜରେ। କାର୍ଯ୍ୟକ୍ରମର ଶେଷରେ ଚଳଚ୍ଚିତ୍ର ସିମ୍ବାରୁ ମିଳିତ କଣ୍ଠରେ ଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନ୍, ଆଶିଷ କୌର ଏବଂ ତନିସ୍ ବାଗ୍ଚି, ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ସଂଯୋଜନା ତନିସ୍ ବାଗ୍ଚି

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଓ ପରେ ଶୁଣିବେ ନ୍ୟୁ ଇଣ୍ଡିଆ ସମାଚାର ଆକାଶବାଣୀ ଦିଲ୍ଲୀରୁ।
1: गृह और सह

ବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5ଟା। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଏବଂ FM-ରେ 103.3 MHz। ନ୍ୟୁଜ୍ ଅନ୍ AIR ଆପ୍‌ରେ ମଧ୍ୟ ଆମ ସମସ୍ତ କାର୍ଯ୍ୟକ୍ରମ ଉପଲବ୍ଧ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶହୀଦ କଥାଚିତ୍ରରୁ, ମିଳିତ କଣ୍ଠରେ ଗାଇଛନ୍ତି ହଂସରାଜ ହଂସ, ଭୂପିନ୍ଦର ସିଂ ଓ ସାଥି। ଗୀତ ରଚନା କରିଛନ୍ତି ଦେବ କୋହଲି, ସଙ୍ଗୀତରେ ଶୋଇଛନ୍ତି ଆନନ୍ଦରାଜ ଆନନ୍ଦ।

ହିନ୍ଦୀ କଥାଚିତ୍ର ଭିତରେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଡୋଲି ସଜାକେ ରଖନା କଥାଚିତ୍ରରୁ, ସୋନୁ ନିଗମ ଓ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ, ଗୀତିକାର ମେହବୁବ, ସ୍ୱର ସଂଯୋଜନା ଏ ଆର୍ ରହମାନ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଜଲି ଏଲ୍ଏଲ୍ବି କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ସୁଭାଷ କପୁର, ସଙ୍ଗୀତରେ ସଜେଇଛନ୍ତି କ୍ରିଷ୍ଣ। ଦ୍ୱୈତକଣ୍ଠରେ ଗାଇଛନ୍ତି ମୋହିତ ଚୌହାନ ଓ ଶ୍ରେୟା ଘୋଷାଲ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ମନ୍ନା ଡେଙ୍କ କଣ୍ଠରେ ଜଞ୍ଜିର କଥାଚିତ୍ରରୁ, ଗୀତିକାର ଗୁଲସନ ଭାଓରା, ସ୍ୱର ସଂଯୋଜନା କଲ୍ୟାଣଜୀ ଆନନ୍ଦଜୀ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 100.3 ମେଗା ହର୍ଟ୍ଜ ଯୋଗେ। କାର୍ଯ୍ୟକ୍ରମର ଶେଷ ଗୀତଟି କିଶୋର କୁମାରଙ୍କ କଣ୍ଠରେ ନମଖାରାମ କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ମଜରୁ ସୁଲତାନପୁରୀ, ସଙ୍ଗୀତରେ ସଜିଛନ୍ତି ରାଜେଶ ରୋଶନ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ ଏହି ସୂଚନା ପରେ।

0: 10 ଲକ୍ଷର ଲଟେରୀ ମତେ ୱାଓ
1: ହସିଲା। ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଦଶ ଲକ୍ଷର ଲଟେରୀ ମତେ ୱାଓ
1: ହସିଲା। ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଡିଜିଟାଲ ପେମେଣ୍ଟ କର UPI ଦ୍ୱାରା।
5: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
4: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
5: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
0: ସହଜ ଅଟେ ପ୍ରତିଟି ନେଣ ଦେଣ।
4: ଏତେ ଦିନ ପରେ।
5: ହଁ ଭାଇ, ଆରେ ଶୁଣ, ଦାଢ଼ି କାଟିବାକୁ କେତେ ଲାଗିବ?
4: ଆରେ ସେଇ ଆମର 60 ଟଙ୍କା।
5: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ୍ ଅଛି।
4: ତ ଦେଖ, ଦୁଇଟା ଉପାୟ ଅଛି। ପ୍ରଥମ, ଅଧା ଦାଢ଼ି କାଟିପାରିବ।
5: ଆଉ ଅନ୍ୟଟା?
4: ଆରେ ଡିଜିଟାଲ ପେମେଣ୍ଟ କର UPI ଦ୍ୱାରା।
5: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
4: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
5: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
0: ସହଜ ଅଟେ ପ୍ରତିଟି ନେଣ ଦେଣ।

0: ନମସ୍କାର, ଶୁଭ ସନ୍ଧ୍ୟା।
1: ଶ୍ରୋତାବନ୍ଧୁ, ଆପଣ ସମସ୍ତଙ୍କୁ ଆନ୍ତରିକ ନମସ୍କାର, ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା। ଆପଣମାନେ ଯେଉଁଠି ଥାଆନ୍ତୁ ନା କାହିଁକି, ଘର ଅଗଣାରେ, ବାରଣ୍ଡାରେ କାମ କରୁଥିବା ବେଳେ ଚା କପ୍ଟି ହାତରେ ଧରି କିମ୍ବା ନିଜ ଘରେ ବସିଥାନ୍ତୁ, ଆମର ଏହି ସ୍ୱର ଯଦି ଆପଣଙ୍କ ପାଖରେ ପହଞ୍ଚୁଛି ତେବେ ଆମେ ଧରିନେବୁ ଆଜି ପୁଣି ଥରେ ଆମର ଆଉ ଏକ ସୁନ୍ଦର ସାକ୍ଷାତ ହୋଇଗଲା।
0: ହଁ ବନ୍ଧୁଗଣ, କାରଣ ରେଡିଓର ଏହି ସାକ୍ଷାତକାର ଟିକେ ଅଲଗା। ଏଠି ନା ଆମେ ଆପଣଙ୍କୁ ଦେଖିପାରୁଛୁ ନା ଆପଣମାନେ ଆମକୁ ଦେଖିପାରୁଛନ୍ତି, କିନ୍ତୁ ତଥାପି ଏହି ସ୍ୱର ମାଧ୍ୟମରେ କେତେ ଅଜଣା ମଣିଷ ଧୀରେ ଧୀରେ ନିଜର ଲୋକ ହୋଇଯାଆନ୍ତି। କେବେ ଗୋଟିଏ ଗୀତ ଆମକୁ ନିକଟକୁ ଆଣିଦିଏ, କେବେ ଗୋଟିଏ କଥା ମନକୁ ଛୁଇଁଯାଏ, ଆଉ କେବେ ଗୋଟିଏ ଚିଠି ଆମ ମଧ୍ୟର ଦୂରତାକୁ ମାତ୍ର କିଛି ଶବ୍ଦରେ ଶେଷ କରିଦିଏ।
1: ଚିଠି କେତେ ଛୋଟ ଏକ ଶବ୍ଦ, କିନ୍ତୁ ଏହାର ଭିତରେ ଲୁଚିଥାଏ କେତେ ଅନେକ କଥା। କାହାର ମନର ଖୁସି, କାହାର ଅନୁମାନ, କାହାର ଅନୁରୋଧ, କାହାର ପ୍ରଶଂସା, କାହାର ପରାମର୍ଶ, ଆଉ କେବେ କେବେ ନିଜ ମନର ଏମିତି କିଛି କଥା ଯାହା ସାମ୍ନାସାମ୍ନି କହିବା ସହଜ ନୁହେଁ, କିନ୍ତୁ କାଗଜ ଉପରେ ଲେଖିଦେବା ବେଳେ ମନଟା ହାଲୁକା ହୋଇଯାଏ।
0: ଆଉ ଆମ ପାଇଁ ଆପଣଙ୍କର ଏହି ଚିଠି ଗୁଡ଼ିକ କେବଳ କାଗଜରେ ଲେଖା କିଛି ଅକ୍ଷର ନୁହେଁ, ପ୍ରତ୍ୟେକ ଚିଠି ପଛରେ ରହିଛି ଜଣେ ଶ୍ରୋତାଙ୍କର ସମୟ, ତାଙ୍କର ଭାବନା, ତାଙ୍କର ଆଶା, ତାଙ୍କର ଭଲ ପାଇବା। କେହି ନିଜ ଗାଁରୁ ଲେଖୁଛନ୍ତି, କେହି ସହରରୁ, କେହି କାର୍ଯ୍ୟକ୍ରମ ଶୁଣି ଖୁସି ହେଇ ଦୁଇ ଧାଡ଼ି ଲେଖୁଛନ୍ତି ତ ଆଉ କେହି ନିଜର ମନର ସବୁ କଥା ଖୋଲି ଦେଉଛନ୍ତି।
1: କେହି କହନ୍ତି ଆଜିର କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା, କେହି କହନ୍ତି ଏହି ବିଷୟଟାକୁ ଆହୁରି ଟିକେ ବିସ୍ତାର କଲେ ଭଲ ହୁଅନ୍ତା, କେହି ପୁଣି ନିଜ ଅଞ୍ଚଳର କୌଣସି ପରମ୍ପରା, ପର୍ବପର୍ବାଣି କିମ୍ବା ଘଟଣା ବିଷୟରେ ଜଣାନ୍ତି, ଆଉ କେହି କେବଳ ଏତିକି ଲେଖନ୍ତି ଆପଣମାନଙ୍କ କାର୍ଯ୍ୟକ୍ରମ ଶୁଣିଲେ ମନଟା ଭଲ ହୋଇଯାଏ।
0: ବିଶ୍ୱାସ କରନ୍ତୁ ବନ୍ଧୁଗଣ, ଏହି ଗୋଟିଏ ବାକ୍ୟ ମଧ୍ୟ ଆମ ପାଇଁ ବହୁତ ବଡ଼ ପୁରସ୍କାର, କାରଣ ଆମେ ଯେତେବେଳେ ମାଇକ୍ ସାମ୍ନାରେ ବସୁ ଆମ ମନରେ ଗୋଟିଏ ହିଁ ଚିନ୍ତା ଥାଏ, ଆମ କଥାଟି ଯେପରି ଆପଣଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିବ, ଆପଣଙ୍କ ମନକୁ ଛୁଇଁବ ଏବଂ ଆପଣଙ୍କ ଦିନର ଟିକିଏ ହସ, ଟିକିଏ ଚିନ୍ତା, ଟିକିଏ ଆପଣାପଣିଆ ଯୋଡ଼ିଦେବ।
1: ଆଉ ଆଜି ସେହି ଆପଣାପଣର କଥା ନେଇ ଆମେ ପୁଣି ଆସିଯାଇଛୁ ଆପଣଙ୍କ ନିଜର କାର୍ଯ୍ୟକ୍ରମ ସାପ୍ତାହିକୀକୁ ନେଇ। ଏହା ହେଉଛି ସେହି କାର୍ଯ୍ୟକ୍ରମ ଯେଉଁଠି ସପ୍ତାହ ସାରା ଆପଣମାନେ ଆମକୁ ଲେଖିଥିବା ଚିଠିଗୁଡ଼ିକ ଆମ ପାଖକୁ ଆସେ, ଆଉ ଆମେ ସେହି ଚିଠିଗୁଡ଼ିକୁ ଆଜି ଆପଣମାନଙ୍କ ସାମ୍ନାରେ ପରଷିବୁ।
0: କେତେ ଦୂରରୁ ଆସେ ଏହି ଚିଠି, କେବେ କଳାହାଣ୍ଡିର କୌଣସି ଗାଁରୁ, କେବେ ନୂଆପଡ଼ାର କୌଣସି ଛୋଟିଆ ଅଞ୍ଚଳରୁ, ଆଉ କେବେ କୌଣସି ଦୂର ସ୍ଥାନରୁ। ଠିକଣା ଅଲଗା, ଗାଁ ଅଲଗା, ଜୀବନ ଅଲଗା, କିନ୍ତୁ ଏହି ସବୁ ଚିଠିର ଠିକଣା ଶେଷରେ ଆସି ମିଶିଯାଏ ଗୋଟିଏ ଜାଗାରେ, ଆକାଶବାଣୀ ଭବାନୀପାଟଣାରେ।
1: ଆଉ ସେଥିପାଇଁ ତ ଏହି ଚିଠିଗୁଡ଼ିକ ଆମ ପାଇଁ ଏତେ ମୂଲ୍ୟବାନ। ଗୋଟିଏ ଚିଠି ଆମକୁ କହେ ଆମେ କେଉଁଠି ଭଲ କରୁଛୁ, ଆଉ ଗୋଟିଏ ଚିଠି ଆମକୁ ମନେ ପକାଇ ଦିଏ କେଉଁଠି ଆହୁରି ଭଲ କରିବାର ସୁଯୋଗ ରହିଅଛି।
0: ହଁ, କାରଣ ପ୍ରତ୍ୟେକ ଶ୍ରୋତାଙ୍କର ପ୍ରଶଂସା ଆମକୁ ଖୁସି ଦିଏ, ଆଉ ଶ୍ରୋତାଙ୍କର ପରାମର୍ଶ ଆମକୁ ଆହୁରି ଭଲ ହେବାର ରାସ୍ତା ଦେଖାଏ। ତେଣୁ ଆପଣଙ୍କ ପ୍ରତ୍ୟେକ ଚିଠି, ପ୍ରତ୍ୟେକ ମତାମତ ଏବଂ ପ୍ରତ୍ୟେକ ଶବ୍ଦ ଆମ ପାଇଁ ଗୁରୁତ୍ୱ ରଖେ।
1: ହଁ, ଆଉ ଆଜି ଯେତେବେଳେ ଆମେ ଆପଣଙ୍କର ଚିଠି ପଢ଼ିବା, ହୁଏତ କେଉଁଠି ଆପଣଙ୍କର ମୁହଁରେ ହସ ଆସିବ, କେଉଁଠି ଆପଣ ଭାବିବେ ଆରେ ଏହା ତ ମୋର ମନର କଥା, ଆଉ କେଉଁଠି ହୁଏତ ଆପଣଙ୍କୁ ଲାଗିବ ଆରେ ଏହି ଶ୍ରୋତାଙ୍କର ଅନୁଭୂତି ତ ମୋର ମଧ୍ୟ ଥିଲା।
0: ସେଥିପାଇଁ ତ ଆଜିର ଏହି ସମୟଟାକୁ କେବଳ ଚିଠି ପଢ଼ିବାର ସମୟ ଭାବିବା ନାହିଁ, ଏହା ହେଉଛି ଆମ ସମସ୍ତଙ୍କର ମିଳନର ସମୟ, ଆପଣଙ୍କ ଭାବନା ସହିତ ଆମର ସ୍ୱରର ମିଳନ, ଆପଣଙ୍କ ଚିଠି ସହିତ ଆମର ଉତ୍ତରର ମିଳନ।
1: ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଟିକେ ନିକଟକୁ ଆସନ୍ତୁ, ମନଟାକୁ ଖୋଲି ରଖନ୍ତୁ, କାରଣ ଆଜି ଆମେ ପଢ଼ିବୁ ଆପଣଙ୍କର ଭଳି ଅନେକ ଶ୍ରୋତାଙ୍କର ମନର କଥା।
0: ଆପଣଙ୍କ ଲେଖାର ଅକ୍ଷରେ ଲୁଚି ରହିଥିବା ଭଲ ପାଇବାକୁ ଅନୁଭବ କରିବୁ, ଆପଣଙ୍କ ପ୍ରଶ୍ନର ଉତ୍ତର ଦେବୁ, ଆପଣଙ୍କ ପରାମର୍ଶକୁ ସମ୍ମାନର ସହିତ ଗ୍ରହଣ କରିବୁ, ଆଉ ଆପଣଙ୍କ ଚିଠିକୁ ଆପଣଙ୍କ ପାଖକୁ ହିଁ ପୁଣି ଥରେ ଶବ୍ଦ ମାଧ୍ୟମରେ ଫେରାଇ ଦେବୁ।
1: ତେବେ ଆଉ ଡେରି କାହିଁକି,
0: କାଗଜରେ ଲେଖା ଅକ୍ଷର ଗୁଡ଼ିକୁ ଆଜି ସ୍ୱର ହୋଇ ଆପଣଙ୍କ ପାଖକୁ ଆସିବାକୁ ପ୍ରସ୍ତୁତ।
1: ଆଉ ଆପଣମାନେ ମଧ୍ୟ ପ୍ରସ୍ତୁତ ହୋଇଯାଆନ୍ତୁ,
0: ଆପଣଙ୍କ ନିଜର ଚିଠି, ଆପଣଙ୍କ ନିଜର କଥା ଏବଂ ଆପଣଙ୍କ ନିଜର କାର୍ଯ୍ୟକ୍ରମ,
2: ସାପ୍ତାହିକୀ ଅଥବା ଚିଠି ପତ୍ରର କାର୍ଯ୍ୟକ୍ରମ।
1: ତେବେ ଏହି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛି ମୁଁ, ଆପଣ ସମସ୍ତଙ୍କ ପ୍ରିୟ।

0: ରେଡିଓ ସାଥୀ ନନ୍ଦିତା ନନ୍ଦ
1: ଓ ମୁଁ ଆପଣଙ୍କ ପ୍ରିୟ ଯୁବ ସାଥୀ ଲିପ୍ସା ନାୟକ।
0: ତେବେ ଶ୍ରୋତା ବନ୍ଧୁ, ଆଜିର ଏହି ସାପ୍ତାହିକୀ ଅଗଣାକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ତେବେ ଲିପ୍ସା,
1: ହଁ ନନ୍ଦିତା,
0: ଆଜି ଆମ ଶ୍ରୋତା ବନ୍ଧୁମାନଙ୍କ ଠାରୁ ଚିଠିପତ୍ର ହସ୍ତଗତ ହୋଇଛି ନା ନାହିଁ?
1: ହଁ, ନିଶ୍ଚିତ ଭାବରେ ଆଜି ଆମ ପ୍ରିୟ ଶ୍ରୋତା ବନ୍ଧୁମାନେ ଆମ ପାଖକୁ ନିଜର ଭଲ ପାଇବା ଓ ମତାମତ ନିଶ୍ଚିତ ଭାବରେ ପଠାଇଛନ୍ତି।
0: ତାହା ତ ବହୁତ ଭଲ କଥା। ତାହେଲେ ଚାଲନା ଚିଠି ପଢ଼ିବା ଆରମ୍ଭ କରିନେବା।
1: ନିଶ୍ଚିତ ଭାବରେ। ତେବେ ଆଜିର ଏହି ସାପ୍ତାହିକୀ ସନ୍ଧ୍ୟାର ପ୍ରଥମ ଚିଠିଟି ଲେଖିକି ପଠାଇଛନ୍ତି ଆମ ପ୍ରିୟ ମନୋଜ କୁମାର ପଟେଲ ଭାଇ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ପ୍ରତିଥର ଭଳି ଏଥର ମଧ୍ୟ ତାଙ୍କର ଚିଠିର ପ୍ରାରମ୍ଭ ଗୋଟିଏ ସୁନ୍ଦର କବିତାରୁ ଲେଖିଛନ୍ତି। ମୋ ଛାତି ଭିତରେ ଛୋଟିଆ ହୃଦୟ, ହୃଦୟ ଭିତରେ ପ୍ରେମ, ସେଇ ହୃଦୟରେ ଆଲୋ ସାପ୍ତାହିକି ଲେଖିଛି ତୋର ନାମ। ଶୟନୀ ସପନୀ ଅବା ଜାଗରଣୀ ତୋ କଥା ଭାବୁଛି ଖୋଲି, ତୁ ପାଇଁକି ମୋ ଛୋଟିଆ ହୃଦୟ ଘରଟି ଦେଇଛି ତୋଳି। ଜହ୍ନକୁ ଯେମିତି ଖୋଜେ ନୀଳକଇଁ, ପଦୁଅ ପାଇଁକି ରବି, ସବୁ ସପ୍ତାହର ପ୍ରତି ଶନିବାର ତୋତେ ଖାଲି ଚାହିଁଥିବି। ଦେଇପାରିବିନି ସୁନା ଚାନ୍ଦି ତୋତେ, ଦେବି ହୃଦୟର ଲେଖା, ମୋ ହୃଦୟର ସେ ପ୍ରତିଟି ସ୍ପନ୍ଦନୀ, ତୁ ଅଛୁ ଖାଲି ଏକା। ତୋ ପ୍ରେମ ବନ୍ଧନୀ ବାନ୍ଧି ଦେଇଅଛୁ, ଯାଇପାରୁନାହିଁ ଛାଡ଼ି, କେମିତି ଭୁଲିବି ଆଲୋ ସାପ୍ତାହିକି ଧରିଛୁ ମୋତେ ଚାପୁଡ଼ି। ତୋ ପାଇଁକି ମୁଁ ଯେ ସବୁ ଭୁଲିଯିବି, ଭୁଲି ପାରିବିନି ତତେ, ଚାଲିଯିବୁ ନାହିଁ ଆଲୁ ମୋ ମଇନା ବସାଇ ସଂସାର ରଥେ, ଜଗି ମୁଁ ବସିଛି ତତେ ମୁଁ ଏକାକି, ଆସିବୁ ନେଇଲୋ ଖୁସି, ଶନିବାର ଦିନେ ଗୋଧୂଳି ସନ୍ଧ୍ୟାରେ ଧୀରେ ଧୀରେ ଥିବୁ ଆସି। ଆରେ ବାହ, କେତେ ସୁନ୍ଦର କବିତା। ଏହାପରେ ଆଗକୁ ନିଜ ଚିଠିରେ ଭାଇ ଲେଖିଛନ୍ତି, ସନ୍ଧ୍ୟାକାଳୀନ ସମୟରେ ସାପ୍ତାହିକରେ ଉପସ୍ଥିତ ଭାଇ ଓ ଭଉଣୀଙ୍କୁ ମୋର ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା। ଗତ 23 ତାରିଖ ବୁଧବାର ଦିନ ଖେଳ ଓ ଖେଳାଳିରେ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା ଶୈଳୀ ଓ ଖେଳ ବିଷୟରେ ଆଲୋଚନା ବହୁତ ଭଲ ଲାଗିଥିଲା। ଗୁରୁବାର ଦିନ ବିଜ୍ଞାନିକା କାର୍ଯ୍ୟକ୍ରମରେ ଅନିନ୍ଦିତା ଭଉଣୀଙ୍କ ଉପସ୍ଥାପନା ଭଲ ଲାଗିଥିଲା। ଶୁକ୍ରବାର ଅନିନ୍ଦିତା ଭଉଣୀଙ୍କ ଉପସ୍ଥାପନ ସମ୍ଭାବନାରେ ଆନନ୍ଦ ଜୈନ ଭାଇଙ୍କ ସହ ସାକ୍ଷାତକାର ବହୁତ ଭଲ ଲାଗିଥିଲା। ଏଥିରେ ଭାଇ ନିଜର ବ୍ୟକ୍ତିଗତ କ୍ୟାରିୟର ପାଇଁ ଅନେକ ସ୍ୱପ୍ନ ଦେଖୁଛନ୍ତି। ଆଶା କରୁଛୁ ଯେ ତାଙ୍କର ସବୁ ସ୍ୱପ୍ନ ପୂରଣ ହେଉ। ଶନିବାର ସାପ୍ତାହିକୀ କାର୍ଯ୍ୟକ୍ରମରେ ଲିପ୍ସା ଭଉଣୀ ଓ ଅନିନ୍ଦିତା ଭଉଣୀଙ୍କ ଉପସ୍ଥାପନା ଶୈଳୀ ଭଲ ଲାଗିଥିଲା ଓ ସବୁଠୁ ବେଶୀ ଭଲ ଲାଗିଥିଲା ଲିପ୍ସା ଭଉଣୀଙ୍କ ଉତ୍ତର ଦେବା ଶୈଳୀ। ଏଥିରେ ଗପ କହିଲା ଭଳି ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଆଉ ସବୁଠୁ ମଜା କଥାଟି ହେଲା, ଏଥିରେ ମୋ ଚିଠିର ଉତ୍ତର ଦେବା ସମୟରେ 7 ଥର ମୋ ନାଁକୁ ଉଚ୍ଚାରଣ କରିଥିଲେ ଓ ଶେଷରେ ଗୋଟିଏ ରୋମାଣ୍ଟିକ ଗୀତ ତୁ ସାୟର ହେ ମେ ତେରି ସାୟରୀ କାର୍ଯ୍ୟକ୍ରମକୁ ଆହୁରି ସରସ କରିଥିଲା। ରବିବାର ଦିନ ମୁଁ କାର୍ଯ୍ୟକ୍ରମ ଶୁଣିପାରିନଥିଲି, କାରଣ ମୋ ରେଡ଼ିଓ ମୋ ଛୋଟ ପୁଅ ଓ ଝିଅଙ୍କ ଟଣା ଓଟରାରେ ଭାଙ୍ଗି ଯାଇଥିବାରୁ ମୁଁ ଇୟରଫୋନ୍ ଯୋଗେ ମୋବାଇଲରୁ କାର୍ଯ୍ୟକ୍ରମ ଶୁଣୁଛି। କିନ୍ତୁ ସେଦିନ ମୋ ଇୟରଫୋନ୍ ଘରେ କେଉଁଠି ରହିଯାଇଥିଲା, ଯେତେ ଖୋଜିଲେ ଜମାରୁ ମିଳିନଥିଲା, ତେଣୁ କାର୍ଯ୍ୟକ୍ରମ ଶୁଣିବାରେ ଅସମର୍ଥ ହୋଇଥିଲି। ସୋମବାର ଦିନ ଲିପ୍ସା ଭଉଣୀଙ୍କ ଉପସ୍ଥାପନାରେ ସାହିତ୍ୟାୟନ କାର୍ଯ୍ୟକ୍ରମ ବହୁତ ଭଲ ହୋଇଥିଲା। ଏଥିରେ ସାହିତ୍ୟ ସ୍ରଷ୍ଟା ତଥା ଯୁବ କବି ଓମରାଜ ମିଶ୍ରଙ୍କ ସାକ୍ଷାତକାରରେ ଭାଇଙ୍କ ହିନ୍ଦୀ ସାଇରି ଓ ଓଡ଼ିଆ କବିତା ଲିଖନୀ ମୁନରୁ ଶ୍ରୋତାଙ୍କୁ ପରିବେଷଣ କରିଥିଲେ। ପରେ ପରେ ଭାରତର ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ପୁଣ୍ୟତିଥି ଓ ଭାରତର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଭାରତର କୋକିଲା ଭାବରେ ବିବେଚିତ ଲତା ମଙ୍ଗେସ୍କରଙ୍କ ଜନ୍ମତିଥି ଅବସରରେ ତାଙ୍କ ବିଷୟରେ କିଛି ତଥ୍ୟ ଉପସ୍ଥାପନା କରିଥିଲେ ଭଲ ଲାଗିଥିଲା। ମଙ୍ଗଳବାର ଗୀତଟିଏ ମିତଟିଏରେ ଶେଫାଳି ଭଉଣୀଙ୍କ ଉପସ୍ଥାପନାରେ କାର୍ଯ୍ୟକ୍ରମ ଭଲ ଲାଗିଥିଲା। ବର୍ତ୍ତମାନ ଦୁର୍ଗାପୂଜା ଓ ଦଶହରା ସମୟ, ସେଥିପାଇଁ ମନୋରଞ୍ଜନୀରେ ବିଭିନ୍ନ ଦେବୀ ପୀଠର ବିବରଣୀ ଓ ଆମ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ କେଉଁ କେଉଁ ଦେବୀ ଓ କେଉଁ ରୂପରେ ପୂଜା ପାଉଛନ୍ତି ତାର ଗୋଟିଏ ବିବରଣୀ ଦେଇ ଶ୍ରୋତାଙ୍କୁ ଭେଟିଦେଲେ ଶ୍ରୋତାମାନେ ଅଧିକ ଜାଣିପାରନ୍ତେ। ମାସକୁ 2 ଥର ମଧୁର ମୂର୍ଚ୍ଛନାର କାର୍ଯ୍ୟକ୍ରମ ପଦେ କବିତାରେ ଗୋଟିଏ ଗୀତର କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା। ଏତିକିରେ ରହିଲି, କିଛି ଆରଥରକୁ। ଜୟ ମାଣିକେଶ୍ୱରୀ।
0: ନମସ୍କାର ମନୋଜ ଭାଇ, ଆପଣଙ୍କୁ ସହୃଦୟରୁ ନମସ୍କାର। ଆପଣଙ୍କର ଚିଠିରେ ଆରମ୍ଭରେ ଯେଉଁ କିଛି ପଦ ଲେଖିଛନ୍ତି, ମୋ ଛାତି ଭିତରେ ଛୋଟିଆ ହୃଦୟ, ହୃଦୟ ଭିତରେ ପ୍ରେମ, ସେହି ହୃଦୟରେ ଆଲୋ ସାପ୍ତାହିକୀ ଲେଖିଛି ଲୋ ତୋର ନାମ। ସତରେ କହିବାକୁ ଗଲେ ଏହି କିଛି ଧାଡ଼ି ପଢ଼ିବା ମାତ୍ରେ ଆମ ମନ ଭିତରେ ଏକ ଅଲଗା ପ୍ରକାରର ଖୁସି ଭରିଗଲା।

ଏତେ ଆତ୍ମୀୟତାର ସହ ଆପଣ ସାପ୍ତାହିକୀକୁ ନିଜର ହୃଦୟର ଏକ ଅଂଶ କରି ଲେଖିଛନ୍ତି। ଏହା ଆମ ପାଇଁ କେବଳ ଏକ ଚିଠି ନୁହେଁ, ବରଂ ଜଣେ ଶ୍ରୋତାଙ୍କର ହୃଦୟରୁ ଆସିଥିବା ଭଲ ପାଇବାର ଉପହାର। ସତରେ ଭାଇ, ଆକାଶବାଣୀ ଆଉ ଶ୍ରୋତାଙ୍କର ସମ୍ପର୍କଟା ହିଁ ଏମିତି, ଆମେ ଆପଣଙ୍କୁ ଦେଖିପାରୁନାହୁଁ, ଆପଣମାନେ ମଧ୍ୟ ଆମକୁ ସାମ୍ନାସାମ୍ନି ଦେଖିପାରୁନାହାନ୍ତି, କିନ୍ତୁ ଗୋଟିଏ ଅଦୃଶ୍ୟ ସ୍ୱରର ସୂତାରେ ଆମେ ସମସ୍ତେ ଯୋଡ଼ି ହୋଇ ରହିଛୁ। ରେଡିଓର ଏହି ଅଦୃଶ୍ୟ ସମ୍ପର୍କ ହିଁ ତ ତାର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ। ଭାଇ, ଆପଣ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ଏତେ ଧ୍ୟାନର ସହିତ ଶୁଣିଛନ୍ତି ଏବଂ ତାପରେ ନିଜର ମତାମତ ଦେଉଛନ୍ତି, ଏହା ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା। ଆପଣ ଯେଉଁଭଳି ବୁଧବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ମନେ ରଖି ଶୁଣିଛନ୍ତି ଏବଂ ତା ବିଷୟରେ ଉଲ୍ଲେଖ କରିଛନ୍ତି, ତାହାରୁ ହିଁ ତ ଜଣାପଡ଼ୁଛି ଯେ ଆପଣ କେବଳ କାର୍ଯ୍ୟକ୍ରମ ଶୁଣୁନାହାନ୍ତି, ବରଂ ତାହାକୁ ଅନୁଭବ କରୁଛନ୍ତି। ଗତ 23 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ବିଷୟରେ ଆପଣ ଯେଉଁ ଭଲ ପାଇବାର କଥା ଲେଖିଛନ୍ତି, ସେଥିପାଇଁ ଅନେକ ଅନେକ ଧନ୍ୟବାଦ। ଆପଣ ଲେଖିଛନ୍ତି, ନନ୍ଦିତା ଭଉଣୀଙ୍କର ଉପସ୍ଥାପନା ଶୈଳୀ ଓ ଖେଳ ବିଷୟରେ ଆଲୋଚନା ଆପଣଙ୍କୁ ଭଲ ଲାଗିଥିବା ଜାଣି ବହୁତ ଖୁସି ଅନୁଭବ ହେଲା ଏବଂ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ। ଭାଇ, ଆପଣ ଏତେ ମନ ଲେଖି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଏତେ ସୁନ୍ଦର ଭାବରେ ପ୍ରଶଂସା ବାର୍ତ୍ତାଟି ଆମ ପାଖକୁ ପଠାଇଛନ୍ତି। ଆଗକୁ ଆପଣ ଗୁରୁବାର ଦିନର ବିଜ୍ଞାନିକା କାର୍ଯ୍ୟକ୍ରମରେ ଅନିନ୍ଦିତା ଭଉଣୀଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଥିବା କଥା ମଧ୍ୟ ଆପଣ ଜଣାଇଛନ୍ତି। ଏବେ ଯଦି ଅନିନ୍ଦିତା ଭଉଣୀ କାର୍ଯ୍ୟକ୍ରମଟି ଶୁଣୁଥିବେ, ତାହେଲେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଶୁଣି ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଥିବେ ମନୋଜ ଭାଇ। ଭାଇ, ଆଗକୁ ଶୁକ୍ରବାର ଦିନ ସମ୍ଭାବନା ବିଷୟରେ ଆପଣ ଯେଉଁ କଥା ଲେଖିଛନ୍ତି ତାହା ମଧ୍ୟ ବହୁତ ଆତ୍ମୀୟ। ଆନନ୍ଦ ଚେନ୍ଙ୍କ ଭାଇଙ୍କର ସହିତ ହୋଇଥିବା ସାକ୍ଷାତକାର ଆପଣଙ୍କୁ ଭଲ ଲାଗିଛି ଏବଂ ତାଙ୍କର କ୍ୟାରିୟର ସ୍ୱପ୍ନଗୁଡ଼ିକ ପୂରଣ ହେଉ ବୋଲି ଆପଣ ଯେଉଁ ଶୁଭେଚ୍ଛା ଜଣାଇଛନ୍ତି ତାହା ପାଇଁ ଆପଣଙ୍କୁ ଆମ ସମସ୍ତଙ୍କ ପକ୍ଷରୁ ଧନ୍ୟବାଦ ଭାଇ। ଏବଂ ତାପରେ ମନୋଜ ଭାଇ, ଆପଣ ଲେଖିଛନ୍ତି, ଶନିବାର ଦିନର ସାପ୍ତାହିକୀ ସମ୍ପର୍କରେ ଯେଉଁଥିର ଉପସ୍ଥାପନା ଦାୟିତ୍ୱରେ ଥିଲେ ଲିପ୍ସା ଭଉଣୀ ଏବଂ ଅନିନ୍ଦିତା ଭଉଣୀ, ତାହା ମଧ୍ୟ ଆପଣଙ୍କୁ ବେଶ ଭଲ ଲାଗିଛି ଏବଂ ସେଥିରେ ଆପଣ କହିଛନ୍ତି ଯେ ଲିପ୍ସା ଭଉଣୀ ଆପଣଙ୍କ ଚିଠିର ଉତ୍ତର ଦେବା ସମୟରେ ସେ 7 ବାର ଆପଣଙ୍କ ନାମ ଉଚ୍ଚାରଣ କରିଥିଲେ। ଭାଇ, ଏଠାରୁ ଜଣାପଡ଼ୁଛି ଯେ ଆପଣ କେତେ ଧ୍ୟାନର ସହିତ ଆମ କାର୍ଯ୍ୟକ୍ରମଗୁଡ଼ିକ ଶୁଣୁଛନ୍ତି ଏବଂ ଏତେ ଭଲ ପାଇବା ଗୁଡ଼ିକ ଆମ ପାଖକୁ ପଠାଉଛନ୍ତି। ଏବେ ଲିପ୍ସା ଭଉଣୀ ତ ଆମର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି, ତା ସହିତ ଅନିନ୍ଦିତା ଭଉଣୀ ମଧ୍ୟ ଆମର ଏହି କାର୍ଯ୍ୟକ୍ରମ ଶୁଣୁଥିବେ, ତାହେଲେ ଲିପ୍ସା ଭଉଣୀ ସହିତ ଅନିନ୍ଦିତା ଭଉଣୀ ମଧ୍ୟ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଥିବେ ମନୋଜ ଭାଇ। ତାପରେ ଆପଣ ଲେଖିଛନ୍ତି, ଗୋଟିଏ ଗୀତର କଥା, ଗୋଟିଏ ସୁନ୍ଦର ଗୀତ ଯେତେବେଳେ ଗୋଟିଏ ସୁନ୍ଦର ମୁହୂର୍ତ୍ତ ସହିତ ଯୋଡ଼ି ହୋଇଯାଏ ଭାଇ, ସେତେବେଳେ ସେହି ମୁହୂର୍ତ୍ତଟି ଆହୁରି ସ୍ମରଣୀୟ ହୋଇଯାଏ। ଭାଇ, ଆଗକୁ ମଧ୍ୟ ଏମିତି ମନପସନ୍ଦର ଗୀତଗୁଡ଼ିକ ଆପଣଙ୍କ ପାଖରେ ପରଷି ଦେଉଥିବୁ। ଭାଇ, ଆଗକୁ ଆପଣ କହିଛନ୍ତି ରବିବାର ଦିନର କାର୍ଯ୍ୟକ୍ରମଟି ଶୁଣିପାରିନଥିଲେ ବୋଲି, ବହୁତ ଭଲ ଲାଗିଲା ଭାଇ ଆପଣଙ୍କର ସେହି କାରଣଟି ମଧ୍ୟ ପଢ଼ି। ଆପଣ କାରଣରେ ଲେଖିଛନ୍ତି ଯେ ଛୋଟ ପୁଅ ଓ ଝିଅଙ୍କର ଟଣା ଓଟରାରେ ରେଡିଓ ଭାଙ୍ଗିଯାଇଛି, ତେଣୁ ଏହି ମୋବାଇଲରେ ଇୟରଫୋନ୍ ଲଗାଇ ଆକାଶବାଣୀ ଶୁଣୁଛନ୍ତି। ଏହି କଥାଟି ନିଶ୍ଚିତ ଭାବରେ ଆଜିର ଦିନର ଏକ ସୁନ୍ଦର ରେଡିଓ ସ୍ମୃତି ହୋଇ ରହିଯିବ ଭାଇ। ଆଉ ରବିବାର ଦିନ ଇୟରଫୋନ୍ ନ ମିଳିବାରୁ କାର୍ଯ୍ୟକ୍ରମ ଶୁଣିପାରିନଥିଲେ, ଏଥିପାଇଁ ମନ ଖରାପ କରିବାର ନାହିଁ ଭାଇ, ରେଡିଓ ତ ଆମ ସହିତ ପ୍ରତିଦିନ ଅଛି, ଆଗାମୀ ଦିନରେ ପୁଣି ଶୁଣିବେ, ପୁଣି ଆମକୁ ଚିଠି ଲେଖିବେ, ପୁଣି ଆପଣଙ୍କର ମତାମତ ଆମ ପାଖକୁ ପହଞ୍ଚିବ ଏବଂ ଆମର ସାପ୍ତାହିକୀ ଅଗଣାଟି ପୁଣି ଥରେ ଭରିଯିବ। ଆଗକୁ ଆପଣ ସୋମବାର ସାହିତ୍ୟାନ କାର୍ଯ୍ୟକ୍ରମ ବିଷୟରେ ଯେଉଁ ସୁନ୍ଦର ମତାମତ ଦେଇଛନ୍ତି ସେଥିପାଇଁ ମଧ୍ୟ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ ଭାଇ। ଯୁବ ସାହିତ୍ୟ ସ୍ରଷ୍ଟା ଓମ୍ ରାଜ ମିଶ୍ରଙ୍କର ସାକ୍ଷାତକାରରେ ତାଙ୍କର ହିନ୍ଦୀ ଶାୟରୀ ଓ ଓଡ଼ିଆ କବିତା ଆପଣଙ୍କୁ ଭଲ ଲାଗିଥିବା ଜାଣି ଖୁସି ଲାଗିଲା ଭାଇ। ଭାଷା ଭିନ୍ନ ହୋଇପାରେ, କିନ୍ତୁ ଭାବନା ତ ମଣିଷର ହୃଦୟରେ ହିଁ ଛୁଏ। ହିନ୍ଦୀ ଶାୟରୀ ହେଉ କି ଓଡ଼ିଆ କବିତା, ଶବ୍ଦ ମାଧ୍ୟମରେ ମନର କଥା କହିବାର ଏହି ପରମ୍ପରା ହିଁ ତ ସାହିତ୍ୟକୁ ଆମ ଜୀବନ ସହିତ ଯୋଡ଼ି ରଖିଅଛି। ଆଉ ଭାରତର ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କର ବିଷୟରେ ତଥ୍ୟ ଏବଂ ଭାରତର ସୁନାମଧନ୍ୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କରଙ୍କର ବିଷୟରେ ଜାଣିବା ମଧ୍ୟ ଆପଣଙ୍କୁ ଭଲ ଲାଗିଛି। ଏହିଭଳି ବିଭିନ୍ନ ବ୍ୟକ୍ତିତ୍ୱ ସାହିତ୍ୟ, ସଙ୍ଗୀତ ଓ ଇତିହାସ କଥା ମାଧ୍ୟମରେ ଶ୍ରୋତାଙ୍କର ପାଖକୁ ନୂଆ କିଛି ତଥ୍ୟ ନେଇଯିବା ହିଁ ଆମର ଚେଷ୍ଟା ଭାଇ। ମଙ୍ଗଳବାର ଦିନର ଗୀତଟିଏ ମିତଟିଏ ମଧ୍ୟ ଆପଣଙ୍କୁ ଭଲ ଲାଗିଛି ବୋଲି ଜାଣି ଖୁସି ଲାଗିଲା। ସେହି ଦିନର ଉପସ୍ଥାପନା ଦାୟିତ୍ୱରେ ଥିଲେ ଶେଫାଳି ଭଉଣୀ। ଏବେ ଯଦି ଶେଫାଳି ଭଉଣୀ କାର୍ଯ୍ୟକ୍ରମଟି ଶୁଣୁଛନ୍ତି, ତାହେଲେ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଥିବେ। ଭାଇ, ଆପଣ ଶେଷ ଭାଗରେ ଯେଉଁ 2ଟି ପ୍ରସ୍ତାବ ଦେଇଛନ୍ତି ସେଗୁଡ଼ିକ ମଧ୍ୟ ବହୁତ

0: ସୁନ୍ଦର ବର୍ତ୍ତମାନ ଦୁର୍ଗାପୂଜା ଓ ଦଶହରାର ପବିତ୍ର ସମୟ। ଆମ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଦେବୀପୀଠ ସେଠାରେ ପୂଜା ପାଉଥିବା ଦେବୀଙ୍କର ବିଭିନ୍ନ ରୂପ। ସେହି ପୀଠଗୁଡ଼ିକ ସହିତ ଜଡ଼ିତ ଲୋକବିଶ୍ୱାସ, ପରମ୍ପରା ଓ ସ୍ଥାନୀୟ ସଂସ୍କୃତିକୁ ନେଇ ଗୋଟିଏ ବିଶେଷ ପ୍ରସ୍ତୁତି ନିଶ୍ଚିତ ଭାବରେ ଶ୍ରୋତାଙ୍କ ପାଇଁ ଜ୍ଞାନବର୍ଦ୍ଧକ ହେବ। ଆପଣଙ୍କର ଏହି ପ୍ରସ୍ତାବଟି ଖୁବ୍ ଭଲ ଲାଗିଲା। ଆମ ଅଞ୍ଚଳର ମାଟି, ପରମ୍ପରା, ଦେବୀପୀଠ ଓ ଲୋକ ସଂସ୍କୃତିକୁ ନେଇ ଯେତେ ଅଧିକ କଥା ହେବ, ଆମ ନିଜ ଅଞ୍ଚଳକୁ ନେଇ ଆମର ଜ୍ଞାନ ଓ ଗର୍ବ ମଧ୍ୟ ସେତିକି ବଢ଼ିବ। ସେହିପରି ଆପଣ ଆଉ ଗୋଟିଏ ପ୍ରସ୍ତାବ ଲେଖିଛନ୍ତି, ମଧୁର ମୂର୍ଚ୍ଛନା, ମାସକୁ ଦୁଇଥର ପଦେ କବିତାରେ ଗୋଟିଏ ଗୀତ ଭଳି କିଛି ନୂଆ ପ୍ରକଳ୍ପନା କରିବାର ଆପଣଙ୍କର ପ୍ରସ୍ତାବ ମଧ୍ୟ ଆକର୍ଷଣୀୟ। ମନୋଜ ଭାଇ, ଏ ସମ୍ପର୍କରେ ତ ଏବେ ମୁଁ ଆପଣଙ୍କୁ ଜଣାଇ ପାରିବିନି, ଏ ସମ୍ପର୍କର ବିଷୟରେ ଆମକୁ ଆମ ଉପରିସ୍ଥ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିବାକୁ ପଡ଼ିବ। ହେଲେ ମଧ୍ୟ ଭାଇ, ଆପଣଙ୍କର ଏହି ପ୍ରସ୍ତାବଟି ଆମେ ରଖିଲୁ। ଉପରିସ୍ଥ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରି ଏହି ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇଦେବୁ। ଆଉ ଭାଇ, ଆପଣଙ୍କର ଚିଠିର ଶେଷରେ ଲେଖିଥିବା କିଛି ଆର ଥରକୁ, ଏହି ଗୋଟିଏ କଥା ହିଁ ଆମକୁ ଆହୁରି ଅପେକ୍ଷା କରାଇଦେଲା। ଅର୍ଥାତ୍ ଆପଣଙ୍କର ଚିଠି ଏଠିରେ ସରେ ନାହିଁ, ଆଗାମୀ ସପ୍ତାହରେ ପୁଣି ଆପଣଙ୍କର ମନର କଥା ଆମ ପାଖକୁ ଆସିବ। ଆମେ ମଧ୍ୟ ଅପେକ୍ଷା କରିବୁ ଆପଣଙ୍କର ପରବର୍ତ୍ତୀ ଚିଠିକୁ। ଭାଇ, ଆପଣଙ୍କର ଏତେ ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଭାଇ, ନମସ୍କାର। ଏମିତି ହିଁ ଆମ ଆକାଶବାଣୀ ପରିବାର ସହିତ ଯୋଡ଼ି ହୋଇ ରହିଥାନ୍ତୁ, ଧନ୍ୟବାଦ।
1: ଆଚ୍ଛା ନନ୍ଦିତା।
0: ହଁ ଲିପ୍ସା,
1: ତେବେ ଆମ ପରବର୍ତ୍ତୀ ଚିଠିଟି କିଏ ଲେଖିଛନ୍ତି ଓ କେଉଁଠୁ ଲେଖିଛନ୍ତି?
0: ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ଚିଠି, ତା ସହିତ ଶେଷ ଚିଠିଟି ଲେଖି ପଠାଇଛନ୍ତି ଚିତ୍ରସେନ ସବର ଭାଇ, ଗ୍ରାମ ଜଗନ୍ନାଥପୁର, ପୋଷ୍ଟ ମେଦିନୀପୁର, ଜିଲ୍ଲା କଳାହାଣ୍ଡିରୁ। ଭାଇ ତାଙ୍କ ଚିଠିର ଆରମ୍ଭ କରିଛନ୍ତି, ସର୍ବପ୍ରଥମେ ସାପ୍ତାହିକ କାର୍ଯ୍ୟକ୍ରମର ଉପସ୍ଥିତ ଥିବା ଦୁଇ ଭଉଣୀଙ୍କୁ ମୋର ନମସ୍କାର। ଗତ କିଛି ଦିନ ପରେ ଏହା ମୋର ଦୀର୍ଘ ମିଆତି ଚିଠି, ଦୟାକରି ସାମିଲ କରିବେ। ଗତ ବୁଧବାର ଖେଳ ଓ ଖେଳାଳି, ଗୁରୁବାର ବିଜ୍ଞାନିକା ଓ ଶୁକ୍ରବାର ଦିନର ସମ୍ଭାବନା କାର୍ଯ୍ୟକ୍ରମ ଭଲ ଲାଗିଥିଲା, ତେଣୁ ନନ୍ଦିତା ଓ ଅନିନ୍ଦିତା ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଶନିବାର ସାପ୍ତାହିକରେ କେବଳ ତିନୋଟି ଚିଠି ସାମିଲ ହୋଇଥିଲା, ସେଥିପାଇଁ ମୁଁ ଏଥର ଚିଠି ଦେବା ପାଇଁ ବାଧ୍ୟ ହୋଇଛି। ସୋମବାର ଦିନ ଓ ମଙ୍ଗଳବାର ଦିନର କାର୍ଯ୍ୟକ୍ରମ ମଧ୍ୟ ସରସ ସୁନ୍ଦର ହୋଇଥିଲା, ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନା ଦାୟିତ୍ୱରେ ଥିବା ଭାଇ ଓ ଭଉଣୀଙ୍କୁ ଧନ୍ୟବାଦ ଜଣାଇଦେବେ। ଆମ ଅଞ୍ଚଳରେ କିଛି ଶ୍ରୋତା କବିତା, ଗଳ୍ପ, ପ୍ରବନ୍ଧ ଲେଖନ୍ତି, ତେଣୁ ସେମାନଙ୍କର ସାକ୍ଷାତକାର ନେଲେ ଭଲ ହୁଅନ୍ତା। ଏତିକି କହି ଭାଇ ତାଙ୍କର ଚିଠିଟି ଶେଷ କରିଛନ୍ତି।
1: ନମସ୍କାର ଚିତ୍ରସେନ ଭାଇ, ମନ ଛୁଆଁ ଚିଠି ପାଇଁ ଆପଣଙ୍କୁ ସତରେ ଅଶେଷ ଅଶେଷ ଧନ୍ୟବାଦ। ଚିଠିର ପ୍ରତ୍ୟେକ ଥଳି ସୁନ୍ଦର ଓ ଆଦରପୂର୍ଣ୍ଣ ହୋଇଥିଲା। ସାପ୍ତାହିକ କାର୍ଯ୍ୟକ୍ରମ ପ୍ରତି ଆପଣଙ୍କର ଏହି ଭଲ ପାଇବା ଆମ ପାଇଁ ସବୁଠାରୁ ବଡ଼ ପ୍ରେରଣା। ଆପଣଙ୍କର ଏହି ମିଠା ସମ୍ଭାଷଣ ଓ ଆଦରପୂର୍ଣ୍ଣ ନମସ୍କାରକୁ ଆମେ ଦୁଇ ଉପସ୍ଥାପିକା ଅତ୍ୟନ୍ତ ଶ୍ରଦ୍ଧାର ସହ ଗ୍ରହଣ କଲୁ ଏବଂ ଆପଣଙ୍କୁ ବି ଆମର ପ୍ରଣାମ। ଆପଣ ଦୀର୍ଘ ଦିନ ପରେ ଚିଠି ଲେଖିଥିଲେ ମଧ୍ୟ ଆପଣଙ୍କର ଏହି ପ୍ରୀତିଭରା ଚିଠିଟି ଆମର ଅତ୍ୟନ୍ତ ନିକଟରେ ଅଛି ଏବଂ ଆପଣଙ୍କର ଏହି ପ୍ରିୟ ଚିଠିଟିକୁ ଆମେ ଅତ୍ୟନ୍ତ ଆନନ୍ଦର ସହ ସାମିଲ କଲୁ। ତେବେ ଆଗକୁ ଆପଣ ଚିଠିରେ ଲେଖିଛନ୍ତି ଯେ ଗତ ବୁଧବାର ଖେଳ ଓ ଖେଳାଳି, ଗୁରୁବାର ବିଜ୍ଞାନିକା ଓ ଶୁକ୍ରବାର ସମ୍ଭାବନା କାର୍ଯ୍ୟକ୍ରମ ଭଲ ଲାଗିଥିଲା, ତେଣୁ ନନ୍ଦିତା ଓ ଅନନ୍ଦିତା ଭଉଣୀଙ୍କୁ ଆପଣ ନିଜର ଧନ୍ୟବାଦ ଜଣାଇଛନ୍ତି। ନିଶ୍ଚିତ ଭାବରେ ଭାଇ, ଆମର ସବୁବେଳେ ଚେଷ୍ଟା ଥାଏ ଯେ କେମିତି ଆପଣଙ୍କ ଭଳି ପ୍ରିୟ ଶ୍ରୋତାମାନଙ୍କୁ ଆମର କାର୍ଯ୍ୟକ୍ରମ ସବୁ ଭଲ ଲାଗିବ ବୋଲି। ଆପଣଙ୍କର ଏହି ସୁନ୍ଦର ପ୍ରଶଂସା ବାର୍ତ୍ତାଟି ଆମେ ଅନିନ୍ଦିତା ଭଉଣୀଙ୍କୁ ନିଶ୍ଚିତ ଭାବରେ ଜଣାଇଦେବୁ ଏବଂ ନନ୍ଦିତା ଭଉଣୀ ତ ବର୍ତ୍ତମାନ ଆମ ପାଖରେ ଅଛନ୍ତି ଏବଂ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତା ଶୁଣି ସେ ବେଶ୍ ଖୁସି ଅନୁଭବ କରୁଛନ୍ତି। ଆଗକୁ ଆପଣ ଲେଖିଛନ୍ତି ଯେ ଶନିବାର ସାପ୍ତାହିକରେ କେବଳ ତିନୋଟି ଚିଠି ସାମିଲ ହୋଇଥିଲା, ସେଥିପାଇଁ ମୁଁ ଏଥର ଚିଠି ଲେଖିବା ପାଇଁ ବାଧ୍ୟ ହେଉଛି। ଠିକ୍ କହିଲେ ଭାଇ, ଯେ ଗତ ଶନିବାର ସାପ୍ତାହିକରେ ଆମେ ତିନୋଟି ଚିଠି ସାମିଲ କରିଥିଲୁ ଏବଂ ଏହା ପ୍ରତି ଆପଣ ଧ୍ୟାନ ଦେଇ ଆନ୍ତରିକ କାର୍ଯ୍ୟକ୍ରମ ପ୍ରତି ଥିବା ଦାୟିତ୍ୱବୋଧ ଯୋଗୁଁ ଆପଣ ଆମର କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଚିଠି ଲେଖୁଛନ୍ତି। ଏହା ସତରେ ଆମ ସମସ୍ତଙ୍କୁ ଭାବବିହ୍ୱଳ କରିଦେଉଛି। ଆପଣଙ୍କ ପରି ଶ୍ରୋତା ହିଁ ଆମ କାର୍ଯ୍ୟକ୍ରମର ପ୍ରକୃତ ଶକ୍ତି। ତେବେ ଆଗକୁ ଆପଣ ସୋମବାର ଓ ମଙ୍ଗଳବାର

0: ଦିନ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ସୋମବାର ଦିନ ଉପସ୍ଥାପନାରେ ମୁଁ ଥିଲି ଏବଂ ମଙ୍ଗଳବାର ଦିନ ଉପସ୍ଥାପନାରେ ଆମ ପ୍ରିୟର ଶେଫାଳି ଭଉଣୀ ଥିଲେ। ଆପଣଙ୍କର ଏତେ ସୁନ୍ଦର ପ୍ରଶଂସା ବାର୍ତ୍ତା ପାଇ ଆମେ ବେଶ ଖୁସି ଭାଇ, ଏବଂ ଆପଣଙ୍କର ଏହି ଭଲ ପାଇବା ଆମେ ଆମ ସମସ୍ତ ଉପସ୍ଥାପକ ଉପସ୍ଥାପିକା ଭାଇ ଭଉଣୀଙ୍କୁ ନିଶ୍ଚିତ ଭାବରେ ଜଣାଇଦେବୁ। ଏହା ଜାଣି ବହୁତ ଖୁସି ଲାଗିଲା ଭାଇ ଯେ ଆପଣଙ୍କ ଅଞ୍ଚଳରେ ଅନେକ ଶ୍ରୋତା କବିତା ଗଳ୍ପ ପ୍ରବନ୍ଧ ଲେଖୁଛନ୍ତି। ଆମେ ନିଶ୍ଚିତ ଭାବରେ ଆମ ଏଠାର ସମସ୍ତ କର୍ମକର୍ତ୍ତାଙ୍କ ସହିତ ଆପଣଙ୍କର ଏହି ପ୍ରସ୍ତାବ ବିଷୟରେ ଆଲୋଚନା କରିବୁ ଏବଂ ଆଗାମୀ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରିବା ପାଇଁ ଚେଷ୍ଟା କରିବୁ। ନିଜର ଏତେ ସ୍ନେହ ଭଲ ପାଇବା ଚିଠି ମାଧ୍ୟମରେ ଆମ ପାଖକୁ ପହଞ୍ଚାଇଥିବା ପାଇଁ ପୁଣି ଥରେ ଆପଣଙ୍କର ଅଶେଷ ଅଶେଷ ଧନ୍ୟବାଦ। ଆଶା କରୁଛି ଆଗକୁ ମଧ୍ୟ ଆପଣ ଏହିଭଳି ଭାବରେ ସୁନ୍ଦର ସୁନ୍ଦର ଚିଠି ଓ ନିଜର ସୁଚିନ୍ତିତ ମତାମତ ସବୁ ଲେଖି ଆମ ପାଖକୁ ପଠାଉଥିବେ।
1: ତେବେ ଲିପ୍ସା,
0: ହଁ ନନ୍ଦିତା,
1: ଆଜିର କାର୍ଯ୍ୟକ୍ରମରେ ତ ଆମ ଶ୍ରୋତାବନ୍ଧୁମାନଙ୍କ ଠାରୁ ହସ୍ତଗତ ହୋଇଥିବା ଚିଠି ସବୁ ସାମିଲ କରିଦେଲୁ।
0: ହଁ ଠିକ୍ କହିଲୁ।
1: ତେବେ ଚାଲନ୍ତୁ ଏବେ ଜାଣିନେବା କିଛି ରୋଚକ ତଥ୍ୟ। ଆମ ଭାରତର ନଦୀ, ହ୍ରଦ ଏବଂ ମଧୁର ଜଳର ଉତ୍ସଗୁଡ଼ିକରେ ପ୍ରାୟ 3000 ଅଧିକ ପ୍ରଜାତିର ମାଛ ଦେଖିବାକୁ ମିଳନ୍ତି। ଏହି ବିଶାଳ ଜଳଜ ପ୍ରାଣୀ ସଂସାରରେ ଏମିତି ଏକ ଛୋଟ ମାଛ ଅଛି ଯିଏ ବିଶ୍ୱର ବଡ଼ ବଡ଼ ଗବେଷକମାନଙ୍କରେ ରାଜ କରିଅଛି। ଏହି ମାଛଟି ହେଉଛି ଜେବ୍ରା ଫିସ୍। ମାତ୍ର 3-4 ସେଣ୍ଟିମିଟରର ଏହି ସାଧାରଣ ମାଛଟି ଏବେ ମାନବ ସମାଜକୁ ଅନେକ ସାଂଘାତିକ ରୋଗରୁ ରକ୍ଷା କରିବା ପାଇଁ ବିଜ୍ଞାନର ସବୁଠାରୁ ବଡ଼ ହାତ ହତିଆର ସାଜିଅଛି। ଏହି କୁନି ମାଛର ଜେନେଟିକ୍ ଗଠନ ମନୁଷ୍ୟ ସହିତ ପ୍ରାୟ 86% ମିଶିଥାଏ। ଏହି କାରଣରୁ ମଣିଷ ଶରୀରରେ ହେଉଥିବା ଜଟିଳ ରୋଗଗୁଡ଼ିକର ରହସ୍ୟ ଖୋଲିବା ପାଇଁ ଏହା ବୈଜ୍ଞାନିକମାନଙ୍କୁ ସବୁଠାରୁ ଅଧିକ ସାହାଯ୍ୟ କରୁଅଛି। କର୍କଟ, ହୃଦରୋଗ ଏବଂ ଅନେକ ଆନୁବାଂଶିକ ରୋଗର ନୂଆ ନୂଆ ଔଷଧ ପରୀକ୍ଷଣ ଏବେ ଏହି ମାଛ ଉପରେ ଅତ୍ୟନ୍ତ ସଫଳତାର ସହ କରାଯାଉଅଛି। ଜେବ୍ରା ଫିସ୍ର ଅନ୍ୟ ଏକ ବଡ଼ ବିଶେଷତ୍ୱ ହେଉଛି ଯେ ଏହାର ଅତି ଦ୍ରୁତ ଶାରୀରିକ ବିକାଶ। ଫର୍ଟିଲାଇଜେସନ୍ର ମାତ୍ର 16 ଘଣ୍ଟା ମଧ୍ୟରେ ଏହି ମାଛର ହୃତ୍ସ୍ପନ୍ଦନ ଆରମ୍ଭ ହୋଇଯାଏ। ସବୁଠାରୁ ଚମତ୍କାର କଥା ହେଉଛି ବିକାଶ ସମୟରେ ଏହାର ଶରୀରର ସମ୍ପୂର୍ଣ୍ଣ ସ୍ୱଚ୍ଛ ବା ପାରଦର୍ଶୀ ରହିଥାଏ, ଫଳରେ ଗବେଷଣାଗାରରେ ବୈଜ୍ଞାନିକମାନେ କୌଣସି ଜଟିଳ ଅସ୍ତ୍ରୋପଚାର ନକରି କେବଳ ମାଇକ୍ରୋସ୍କୋପରେ ସାହାଯ୍ୟରେ ଏହାର ଭିତର ଅଙ୍ଗ ପ୍ରତ୍ୟଙ୍ଗ କିଭଳି ତିଆରି ହେଉଛି ଏବଂ ଔଷଧ ଏହା ଉପରେ କି ପ୍ରକାରର ପ୍ରଭାବ ପକାଉଛି ତାହା ବାହାରରୁ ଅତି ସହଜରେ ଦେଖିପାରୁଛନ୍ତି।
0: ହଁ ବନ୍ଧୁଗଣ, ପୂର୍ବରୁ ଯେକୌଣସି ଗବେଷଣା ପାଇଁ ମୂଷା କିମ୍ବା ମାଙ୍କଡ଼ମାନଙ୍କୁ ବ୍ୟବହାର କରାଯାଉଥିଲା, ଯାହା ବେଶ ବ୍ୟୟବହୁଳ ଓ ସମୟ ସାପେକ୍ଷ ଥିଲା। ଜେବ୍ରାଫିସ୍ ଆସିବା ପରେ ଏହି ଚିନ୍ତା ଏକ ପ୍ରକାର ଦୂର ହୋଇଛି। ଏହାର ରକ୍ଷଣାବେକ୍ଷଣ ଅତି ସହଜ ଏବଂ ଶସ୍ତା। ଏହା ଅଳ୍ପ ଜାଗାରେ ଏବଂ ମଧୁର ଜଳରେ ସହଜରେ ବଂଶବୃଦ୍ଧି କରିପାରେ। ଏକ ସାଙ୍ଗରେ ଶତାଧିକ ମାଛ ଉପରେ ପରୀକ୍ଷା କରି ଖୁବ୍ କମ୍ ସମୟରେ ସଠିକ୍ ପରିମାଣ ମିଳିପାରୁଛି। ବିଜ୍ଞାନ ଏବଂ ପ୍ରକୃତିର ଏହି ମିଳନ ପ୍ରକୃତରେ ଅଦ୍ଭୁତ। ଯେଉଁ ମାଛକୁ ଦିନେ ଲୋକେ କେବଳ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏକ୍ୱାରିୟମ୍ରେ ରଖୁଥିଲେ, ଆଜି ସେ ମାନବ ଜାତି ପାଇଁ ସଞ୍ଜୀବନୀ ସଦୃଶ ସାବ୍ୟସ୍ତ ହୋଇଛି। ଆଗାମୀ ଦିନରେ କର୍କଟ ଏବଂ ହୃଦରୋଗ ଭଳି ମାରାତ୍ମକ ବ୍ୟାଧିର ସହଜ ଚିକିତ୍ସା ଖୋଜିବା ଏହି କୁନି ଜେବ୍ରାଫିସ୍ ବିଶ୍ୱ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ। ଭାରତ, ବାଂଲାଦେଶ, ନେପାଳ, ପାକିସ୍ତାନ ଭଳି ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଏହି ମାଛ ଦେଖାଯାଏ। ଏମାନେ ସାଧାରଣତଃ ଧୀର ଗତିରେ ବହୁଥିବା ନଦୀ, ନାଳ, ଝରଣା, ପୋଖରୀ ଏବଂ ଗଭୀର ନଥିବା ସ୍ୱଚ୍ଛ ଜଳାଶୟରେ ରହିବାକୁ ପସନ୍ଦ କରନ୍ତି। ଭାବିଲେ ତ ବନ୍ଧୁଗଣ କେତେ ଅଦ୍ଭୁତ କଥା ନା? ସତରେ ଏତେ ସବୁ ଜଣା ଅଶୁଣା ତଥ୍ୟ ସବୁ ଥାଏ ଯାହା ଆମେ କେବେ ଆଲୋଚନା ମଧ୍ୟ କରିପାରିଲୁନି। ଏହା ଥିଲା ଜେବ୍ରାଫିସ୍ ବିଷୟରେ ଏକ ଛୋଟ ତଥ୍ୟବଳୀ ଆମ କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ।
1: ତେବେ ଶ୍ରୋତବନ୍ଧୁ, ଆଜି ତ ସମୟ ଆମକୁ ଟିକ୍ ଟିକ୍ କରି ଇସାରା କଲେଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଖରେ ଆମର ସେହି ଶେଷ

0: ଅନୁରୋଧଟି ରହିଲା।
1: ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁଚିନ୍ତିତ ମତାମତ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001।
0: ଶ୍ରୋତାବନ୍ଧୁ ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଶ୍ରୋତାବନ୍ଧୁ ଆଜିର ଏହି ସାପ୍ତାହିକୀ ଅଗଣାରେ ଆମେ ଥିଲୁ ଆପଣ ସମସ୍ତଙ୍କ ପ୍ରିୟର ଯୁବସାଥୀ ମୁଁ ନନ୍ଦିତା
1: ଓ ମୁଁ ଲିପ୍ସା।
0: ଏବେ ଆପଣମାନଙ୍କ ଶୁଭମନାସୀ ଆପଣମାନଙ୍କ ଘଣୁରୁ ବିଦାୟ ନେଉଛୁ। ରହିଲୁ, ନମସ୍କାର।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଥମ ଅଧିବେଶନ ସକାଳ 6:10 ଶୁଣିବେ ଏହି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଭାସ୍କର ଚନ୍ଦ୍ର ବେହେରା, ଅନୁରାଗ ପାତ୍ର, ଟି ନିବେଦିତା, ସୁରେଶ ଚନ୍ଦ୍ର ମିଶ୍ର ଓ ସବିତା ରାଉତ। ସକାଳ 6:30 ଶୁଣିବେ ଚେତନା ଚିନ୍ତନ।

ଛଅଟା 35 ମିନିଟ୍ରେ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ ସରଗୋପାଳ ପ୍ରଚାର କରିବୁ 7:25 ସକାଳ 8:30 ପ୍ରଚାର କରିବୁ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣିବେ ଆକାଶବାଣୀ ବାରିପଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତି ବାରିପଦାର ଇଷ୍ଟଦେବୀ ମା ଅମ୍ବିକା ପ୍ରଯୋଜନା ବିଶ୍ୱନାଥ ସିଂ। ସକାଳ 8:45 ଶୁଣିବେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ଉପସ୍ଥାପନା ସୁଧାକର ଦାସ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସଙ୍ଗୀତ।

ସକାଳ 8:45 ଶୁଣିବେ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ଭବାନୀପାଟଣା ପ୍ରଚାର କରିବୁ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଆମର ଦ୍ୱିତୀୟ ଅଧିବେଶନ ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁଦର୍ଶନ ପ୍ରଧାନ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଗୋପୀନାଥ ମହାପାତ୍ର, ଗୋପାଳକୃଷ୍ଣ ବେହେରା, ସ୍ୱାଗତିକା ରଥ, ନିହାରିକା ପଟ୍ଟନାୟକ ଓ ପଙ୍କଜ ବେହେରା। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 2:20 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନ ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:30। ଆଦିବାସୀ ଗୀତ କ୍ରମରେ ଶୁଣିବେ ଭତ୍ରା ସମ୍ପ୍ରଦାୟର ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ମାୟାରାଣୀ ଭତ୍ରା ଏବଂ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ କେଉଁଝର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। କାର୍ଯ୍ୟକ୍ରମ ଚିଠି ପାଇଛୁ ଶୁଣିବେ ରାତି 8:00। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ 8:15। ଶିଳ୍ପୀ ହରିଓମ ଶରଣ। ରାତି 8:30 କାର୍ଯ୍ୟକ୍ରମ ସ୍ପୋର୍ଟସ୍ ସ୍କାନ୍, 9:15 ସ୍ପଟଲାଇଟ୍। ରାତି 9:30 ଶୁଣିବେ ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ରବିବାସରୀୟ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲି କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: प्रधानमंत्री आकाशवाणी पर
1: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
0: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें, मन की बात आकाशवाणी संसद मार्ग नई दिल्ली 110001।
1: मैं आपको निमंत्रण देता हूँ, मेरे मन की बात के लिए आपके मन की बात भी जुड़नी चाहिए।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରବିବାର ବାରିପଦାର ଇଷ୍ଟଦେବୀ ମା ଅମ୍ବିକା, ପ୍ରଯୋଜନା ବିଶ୍ୱନାଥ ସିଂ। ସୋମବାର ମା ମାଣିକେଶ୍ୱରୀ, ପ୍ରଯୋଜନା ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମଙ୍ଗଳବାର ଘଟଗାଁ ମା ତାରିଣୀ, ପ୍ରଯୋଜନା ଜୟରାମ ମୁଣ୍ଡା। ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ।

0: ଦିନ 11:00 ରୁ 11:30 ପର୍ଯ୍ୟନ୍ତ।
1: ଆମ ଫୋନ ନମ୍ବର ହେଲା 0667029562329568।
0: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00 ରୁ 10:00 ପର୍ଯ୍ୟନ୍ତ।
2: ହ୍ୟାଲୋ
1: ହ୍ୟାଲୋ
2: କିଏ?
1: ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

ଲୋକଗୀତ କ୍ରମରେ ଶୁଣୁଥିଲେ ଖଞ୍ଜଣି ଭଜନ ଭୀମ ଭୋଇଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି 4 ତାରିଖ ରବିବାର ଆକାଶବାଣୀ ବାରିପଦା କେନ୍ଦ୍ରରୁ ବାରିପଦାର ଇଷ୍ଟଦେବୀ ମା ଅମ୍ବିକା, ପ୍ରଯୋଜନା ବିଶ୍ୱନାଥ ସିଂ। 5 ତାରିଖ ସୋମବାର ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମା ମାଣିକେଶ୍ୱରୀ, ପ୍ରଯୋଜନା ଶାନ୍ତନୁ କୁମାର ରଥ। 6 ତାରିଖ ମଙ୍ଗଳବାର ଘଟଗାଁ ମା ତାରିଣୀ, ପ୍ରଯୋଜନା ଜୟରାମ ମୁଣ୍ଡା, ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। 7 ତାରିଖ ବୁଧବାର ଶୁଣିପାରିବେ ଆକାଶବାଣୀ।

0: ସମ୍ବଲପୁର କେନ୍ଦ୍ରରୁ ମା ସମଲେଶ୍ୱରୀ, ପ୍ରଯୋଜନା ମୁରଲୀଧର ପଣ୍ଡା। 8 ତାରିଖ ଗୁରୁବାର ଶୁଣିପାରିବେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ମା ପାଟଣେଶ୍ୱରୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ।
1: प्रधानमंत्री आकाशवाणी पर
2: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
1: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।
3: चासी भाई और भोनी मानंक पाई जरूरी सूचना ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
5: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
6: ଗାଁରୁ ସହର ଯାଏ ସବୁ ସ୍ଥାନରେ
5: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
6: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
5: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଅଧ୍ୟାପକ ପଦବୀଗୁଡ଼ିକୁ ନଭେମ୍ବର ମାସ ସୁଦ୍ଧା ପୂରଣ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ 29 ସ୍ଥଳୀରେ ଟୁରିଷ୍ଟ ପୁଲିସ ଓ 100 ଲାଇଫ୍ଗାର୍ଡ ନିଯୁକ୍ତ ହେବେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଟ୍ରାଭେଲ୍ ବଜାରକୁ କଲେ ଉଦ୍ଘାଟନ। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍କୁ ପୂରିଲା 12 ବର୍ଷ ଏବଂ ଏସିଆ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳକୁ ସ୍ୱର୍ଣ୍ଣପଦକ, ଖେଳାଳିଙ୍କ ପାଇଁ 11 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକୁ ପୂରଣ ପାଇଁ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନଭେମ୍ବର ପ୍ରଥମ ସପ୍ତାହରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କୁଳପତିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟପାଳ ଅଧ୍ୟାପକ ନିଯୁକ୍ତିରେ ମେରିଟ୍କୁ ପ୍ରାଥମିକତା ଦେବା ଏବଂ ସର୍ଟଲିଷ୍ଟିଂ ଓ ଯାଞ୍ଚ ବଦଳରେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ସାକ୍ଷାତକାରକୁ ଡାକିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକ 14 ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି,
1: 1435 ପୋଷ୍ଟ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ଲେଭେଲରେ ବାହାରିଛି। ତାର ରିକ୍ରୁଟମେଣ୍ଟ ପ୍ରୋସେସ ଅନଗୋଇଂ ଅଛି। ସେ ରିକ୍ରୁଟମେଣ୍ଟ ପ୍ରୋସେସ ଉପରେ ଟାଇମ୍ ଟୁ ଟାଇମ୍ ଅନରେବଲ୍ ଗଭର୍ଣ୍ଣର ସାର୍ ଚାନ୍ସେଲର ଭାବରେ ୟୁନିଭର୍ସିଟିଜ୍ ଗୁଡ଼ିକର ସେ ତାର ରିଭ୍ୟୁ କରିଥିଲେ। ଟାଇମ୍ ଲାଇନ୍ ଭିତରେ ସମାପ୍ତ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ଚାନ୍ସେଲର, ରେଜିଷ୍ଟର୍ସ ଏବଂ ତାଙ୍କର କନ୍ସର୍ଣ୍ଣ ଅଫିସିଆଲ୍ସ ମାନଙ୍କୁ ମଧ୍ୟ ସଜେସନ୍ସ।
0: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ସରକାର ଅତ୍ୟାଧୁନିକ ନୀତି ଅନୁଯାୟୀ ଷ୍ଟାର ହୋଟେଲଗୁଡ଼ିକ ପାଇଁ କୋଠରୀ ସଂଖ୍ୟାକୁ ସର୍ବନିମ୍ନ 50 ହ୍ରାସ କରି 10 କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆଜି ଓଡ଼ିଶା ଟ୍ରାଭେଲ୍ ବଜାରର 7ମ ସଂସ୍କରଣକୁ ଉଦ୍ଘାଟନ କରି ଶ୍ରୀ ମାଝୀ କହିଛନ୍ତି, ପୁଞ୍ଜି ସବ୍ସିଡି ସୀମାକୁ 20 କୋଟିରୁ ବୃଦ୍ଧି କରାଯାଇ ସର୍ବାଧିକ 120 କୋଟି ଟଙ୍କା ପର୍ଯ୍ୟନ୍ତ କରାଯାଇଛି। ରାଜ୍ୟର 29 ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଟୁରିଷ୍ଟ ପୁଲିସ ବ୍ୟବସ୍ଥା ଆରମ୍ଭ କରାଯାଉଛି। ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଓସ୍ୱାଲି ମାଧ୍ୟମରେ 1000 ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

0: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ଆୟୋଜିତ ହେଉଥିବା ସେବା ସଂକଳ୍ପ ଅଭିଯାନର ଏହା ଅଂଶବିଶେଷ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ମଣିନାଥପୁର ବିଦ୍ୟାଳୟରେ ସାଇବର ସୁରକ୍ଷା ଓ ନିଶାମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ହାତୀସୁଆଣୀ ପଡ଼ିଆଠାରେ ଆସନ୍ତାକାଲି ଭୁବନେଶ୍ୱର ପ୍ରମୋ ରନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସକାଳ 6:30ରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବେ। ଖେଳ ଖବର। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ଆଜି ଭାରତୀୟ ଦଳ ଫାଇନାଲରେ ମାଲେସିଆକୁ 5-1 ଗୋଲରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ 2 ଗୋଲ ଏବଂ ଯୁଗରାଜ ସିଂ, ହାର୍ଦ୍ଦିକ ସିଂ ଓ ଓଡ଼ିଶାର ଶିଳାନନ୍ଦ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଭାରତ ବିଜୟ ହେବା ସହ ଅଲମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିଛି। ବିଜୟୀ ଦଳର ପ୍ରତ୍ୟେକ ଖେଳାଳିଙ୍କୁ 11,00,000 ଲେଖାଏଁ ପୁରସ୍କାର ଦିଆଯିବା ସହ ସହକୋଚ୍ ଓ ସପୋର୍ଟ ଷ୍ଟାଫ୍କୁ 5,50,000 ଲେଖାଏଁ ପୁରସ୍କାର ରାଶି ଦିଆଯିବ ବୋଲି ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କି କହିଛନ୍ତି। ଏହା ପୂର୍ବରୁ ପୁରୁଷ T20 କ୍ରିକେଟ୍ ବର୍ଗରେ ଭାରତ ଆଜି ସ୍ୱର୍ଣ୍ଣପଦକ ହାସଲ କରିଥିଲା। ଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନକୁ 19 ପରାସ୍ତ କରି ଭାରତୀୟ ଦଳ ଏହି ସଫଳତା ପାଇଛି। ସୁବର୍ଣ୍ଣପୁର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା 65ତମ ସାହାଣି କପ୍ ଫୁଟବଲ ଲିଗ୍ର ଜୋନାଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଅନ୍ତିମ ଦିନରେ ବରଗଡ଼ ଓ କଟକ ମଧ୍ୟରେ ହୋଇଥିବା ମ୍ୟାଚ୍ରେ କଟକ ଦଳ 1-0 ଗୋଲ୍ରେ ବିଜୟୀ ହୋଇଛି। ମ୍ୟାଚ୍ର ବିଜୟୀ ଦଳ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଖେଳାଳିଙ୍କୁ ଅତିଥିମାନେ ପୁରସ୍କୃତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀଗୁଡ଼ିକୁ ନଭେମ୍ବର ମାସ ସୁଦ୍ଧା ପୂରଣ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ 29 ସ୍ଥଳୀରେ ଟୁରିଷ୍ଟ ପୁଲିସ୍ ଓ 100 ଲାଇଫ୍ ଗାର୍ଡ ନିଯୁକ୍ତି ହେବେ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଟ୍ରାଭେଲ୍ ବଜାରକୁ କଲେ ଉଦ୍ଘାଟନ। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍କୁ ପୂରିଲା 12 ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳକୁ ସ୍ୱର୍ଣ୍ଣପଦକ, ଖେଳାଳିଙ୍କ ପାଇଁ 11,00,000 ଲେଖାଏଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସବ୍କି ଯୋଜନା ସବ୍କି ବିକାଶ ପଞ୍ଚାୟତ ବିକାଶର ଭିତ୍ତିଭୂମି ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଗ୍ରାମାଞ୍ଚଳ ନାଗରିକଙ୍କୁ ସରକାରୀ ପଦକ୍ଷେପ ଏବଂ ସ୍ଥାନୀୟ ପ୍ରସଙ୍ଗଭିତ୍ତିକ ଯୋଜନା ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ସ୍ୱତନ୍ତ୍ର ଗ୍ରାମସଭା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ବ୍ୟାପକ ଆଲୋଚନା ମାଧ୍ୟମରେ ପଞ୍ଚାୟତଗୁଡ଼ିକରେ ଖର୍ଚ୍ଚ ହେବାକୁ ଥିବା ବିଭିନ୍ନ ଯୋଜନା ଆଧାରିତ ଅଟକଳର ରୂପରେଖ ପ୍ରସ୍ତୁତ କରିବାରେ ଏହା ସହାୟକ ହୋଇଥାଏ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଗତକାଲି ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଆୟୋଜନ କରାଯାଇଥିଲା। ଇତିମଧ୍ୟରେ ବିଭିନ୍ନ ପଞ୍ଚାୟତରେ ସଭା ଆୟୋଜନ କରାଯାଇ ପାନୀୟ ଜଳ, ପରିମଳ, ପରିବେଶ ସୁରକ୍ଷା, ସ୍ୱଚ୍ଛତା, ସାଧାରଣ ବଣ୍ଟନ, ନଦୀ ବିକାଶ, ଜଳ ଉତ୍ସ ପୁନରୁଦ୍ଧାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ସବ୍କି ଯୋଜନା ସବ୍କା ବିକାଶ ଦୃଷ୍ଟିକୋଣ ଆଧାରରେ ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା ପ୍ରକଳ୍ପ ଏବଂ ଆସନ୍ତା ଆର୍ଥିକ ବର୍ଷ ପାଇଁ ରୂପରେଖ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଛି। ସୁଶାସନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ନାଗରିକ କୈନ୍ଦ୍ରିକ ଦୃଷ୍ଟିକୋଣ ଆଧାରିତ କାର୍ଯ୍ୟକ୍ରମ ତଥା ସଚେତନତା ନେଇ ଗ୍ରାମସଭାରେ ଉପସ୍ଥିତ ଅଂଶୀଦାରଙ୍କୁ ଅବଗତ କରାଯାଇଛି। ସ୍ଥାନୀୟ ବାସିନ୍ଦା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ କାର୍ଯ୍ୟକର୍ତ୍ତା ଓ ସରକାରୀ ଅଧିକାରୀ ଏହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ନିଜର ଅଭିଜ୍ଞତା, ବିଚାର ଏବଂ ପରାମର୍ଶକୁ ଉପସ୍ଥାପନ କରିଛନ୍ତି। ଫଳରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପ ନେଇ ସୃଷ୍ଟ ଆହ୍ୱାନର ସମାଧାନ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି। ପଞ୍ଚାୟତରାଜ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ଜନଯୋଜନା ଅଭିଯାନରେ କେନ୍ଦ୍ର ସରକାରଙ୍କ 21 ମନ୍ତ୍ରଣାଳୟ ଓ ବିଭାଗ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନଭାଗିଦାରିତା ଆଭିମୁଖ୍ୟକୁ ଏହି ଯୋଜନା ପ୍ରତିଫଳିତ କରୁଛି। 2018 ଦେଶବ୍ୟାପୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏଭଳି ଯୋଜନା ଜାରି ରହିଛି। ଏପରିକି ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଧୀନରେ ପଞ୍ଚାୟତରାଜ ମନ୍ତ୍ରଣାଳୟ ସ୍ଥାନୀୟ ଅଞ୍ଚଳ ବିକାଶର 9 ପ୍ରସଙ୍ଗ ଉପରେ ତାଲିମ ଓ ଦକ୍ଷତା ବିକାଶ

ରେ ସହଯୋଗ ପ୍ରଦାନ କରିଆସୁଛି। 2,55,000 ଅଧିକ ଗ୍ରାମ ପଞ୍ଚାୟତ ସ୍ଥାନୀୟ ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ଇ ଗ୍ରାମ ସ୍ୱରାଜ ପୋର୍ଟାଲରେ ଅପଲୋଡ଼ କରୁଛନ୍ତି। ପଞ୍ଚାୟତ ବିକାଶ ବ୍ୟବସ୍ଥାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଏବଂ ବିକଶିତ ଭାରତ ଦୃଷ୍ଟିକୋଣକୁ ଏହା ଅଧିକ ତ୍ୱରାନ୍ୱିତ କରିଛି। 2026-2031 ପଞ୍ଚବର୍ଷୀୟ ଯୋଜନା ଅଧୀନରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥାର ବିକାଶ ପାଇଁ 16 ଅର୍ଥ କମିଶନ 4,35,236 କୋଟି ଟଙ୍କା ସୁପାରିଶ କରିଛନ୍ତି, ଯାହାକି ପୂର୍ବ ଅର୍ଥ କମିଶନଙ୍କ ତୁଳନାରେ 84% ଅଧିକ। ପଞ୍ଚାୟତ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର ବାବଦରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ଗତ ଜୁଲାଇ 1ରୁ ଦେଶବ୍ୟାପୀ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ କାର୍ଯ୍ୟକାରୀ ହୋଇଛି। ଏହା ମାଧ୍ୟମରେ 125 ଦିନର ନିଯୁକ୍ତିକୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଏହା ଅଧୀନରେ ପ୍ରାୟ 2,31,000 ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଜାରି ରହିଛି। ଚଳିତ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 93,841 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଅର୍ଥ ପ୍ରଦାନ କରାଯାଇଛି। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଅଧୀନରେ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାମସଭା ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିଥାଏ। ପାନୀୟ ଜଳ ଓ ପରିମଳ ବିଭାଗର ସ୍ୱଚ୍ଛ ଭାରତ ଗ୍ରାମୀଣ ମିଶନ ଅଧୀନରେ ଇତିମଧ୍ୟରେ 12,22,00,000 ପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଶେଷ ହେବା ସହିତ ଗ୍ରାମଗୁଡ଼ିକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି। ଜଳ ସଞ୍ଚୟ ଯୋଜନାକୁ ଜନଭାଗିଦାରୀରେ ପରିବର୍ତ୍ତନ କରାଯାଇଛି। 1,55,00,000 ଅଧିକ କୃତ୍ରିମ ପୁନଃ ବିକଶିତ ଏବଂ ସଂରକ୍ଷଣ ଢାଞ୍ଚା ନିର୍ମିତ ହୋଇଛି। ଏକ ରାଷ୍ଟ୍ର ଏକ ରାସନ କାର୍ଡ ଅଧୀନରେ ଖାଦ୍ୟ ଏବଂ ଉପଭୋକ୍ତାଙ୍କ ସୁରକ୍ଷାକୁ ଅଧିକ ସଶକ୍ତ କରାଯାଇପାରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ ସମୟ ଅବଧିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜମି ତଥ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରଯୁକ୍ତି ବିଦ୍ୟା ଆଧାରିତ କରାଯାଇଥିବାରୁ ଜମି ମାଲିକ ସୁରକ୍ଷିତ ରହିବା ସହ ଋଣ ପାଇବା ସହଜ ହୋଇପାରିଛି। ସବ୍କି ଯୋଜନା ସବ୍କି ବିକାଶ ଦୃଷ୍ଟିକୋଣ ଆଧାରିତ ଏଭଳି ବିଭିନ୍ନ ପଦକ୍ଷେପ ବିକଶିତ ଭାରତ ଗଠନ ଦିଗରେ ତୃଣମୂଳ ସ୍ତରରେ ସଶକ୍ତ ଆତ୍ମନିର୍ଭର ଏବଂ ଭବିଷ୍ୟତମୁଖୀ ନିଷ୍ପତ୍ତି ନେବାରେ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି।

ଆଜିର ପ୍ରସଙ୍ଗରେ ଶୁଣିଲେ ସବ୍କି ଯୋଜନା ସବ୍କି ବିକାଶ ପଞ୍ଚାୟତ ବିକାଶର ଭିତ୍ତିଭୂମି ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।

0: ଏଥର ପୁରା ଖବର। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକେ ବିଶ୍ୱସ୍ତରନୁ ନୂଆ ପରିଚୟ ଦେବାର୍ ଲାଗି ଆଉ ପୁଞ୍ଜିନିବେଶକେ ତହକାବାରକେ ଭୁବନେଶ୍ୱରନୁ ଆସ୍ଥାନୁ ଓଡ଼ିଶା ଟ୍ରାଭେଲ ବଜାର 2026 ମୁଲ ହେଇଛି। ତିନିଦିନିଆ କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିକରି କହିଛନ୍, ଓଡ଼ିଶାନୁ ଧାର୍ମିକ ଆଉ ପ୍ରାକୃତିକ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ରାଜ୍ୟବାସୀଙ୍କର ଆତିଥ୍ୟ ଆଉ ଗୋଟିଏ ଆକର୍ଷଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଶା ଭିଜନ 2036 ଆଉ ବିକଶିତ ଭାରତ 2047 ଅନୁସାରେ ପର୍ଯ୍ୟଟନକେ ରୋଜଗାର ଆଉ ଆର୍ଥିକ ବିକାଶର ଗୋଟିଏ ପ୍ରମୁଖ ମାଧ୍ୟମ କରବାର ଆମର ଲକ୍ଷ୍ୟ ହେ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି 2500 କୋଟିରୁ ଅଧିକା ଟଙ୍କାର ବ୍ୟବସ୍ଥା କରାଯାଇଛି। ଭିତ୍ତିଭୂମି ବିକାଶ ଲାଗି ପାଖାପାଖି 5,500 ଏକର ଜମି ଅଧିଗ୍ରହଣ ଲାଗି ଅନୁମୋଦନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ସେଠାରେ ଆମେ ଡେଷ୍ଟିନେସନ୍ ମ୍ୟାନେଜର ବା ଗନ୍ତବ୍ୟସ୍ଥଳ ପରିଚାଳକ ନିଯୁକ୍ତ ମଧ୍ୟ ଆମେ କରୁଛନ୍ତି, ଯାହା ପ୍ରତିଟି ଅତିଥିଙ୍କୁ ଆପଣାର କରାଇବ ଏବଂ ସର୍ବୋତ୍ତମ ସେବା ଯୋଗାଇ ଦେବ। ଓଡ଼ିଶା ମାଟିରେ ପାଦ ଦେଉଥିବା ପ୍ରତ୍ୟେକ ଅତିଥି ଯେପରି ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ମନେ କରିବେ।
0: ମୁଖ୍ୟମନ୍ତ୍ରୀ କହିଛନ୍, ଭୁବନେଶ୍ୱର ଝାରସୁଗୁଡ଼ାକେ ଦେଶର ପ୍ରମୁଖ ମହାନଗର ସାଙ୍ଗେ ବିମାନ ସେବା ଯୋଗାଇ ଦିଆଯାଉଛି। ଇନର କାରିଗର ଗାଇଡ୍ ଆଉ ଟୁର୍ ଅପରେଟରମାନଙ୍କୁ ଅତ୍ୟାଧୁନିକ ଡିଜିଟାଲ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି। ପର୍ଯ୍ୟଟକମାନଙ୍କର ସୁରକ୍ଷା ଲାଗି 29 ଜାଗାନ ଟୁରିଷ୍ଟ ପୁଲିସ ଆଉ ଅସ୍ୱାଲି ଜରିଆ 1,000 ଲାଇଫ୍ ଗାର୍ଡ ନିଯୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ପର୍ଯ୍ୟଟନର ପ୍ରଚାର ଲାଗି ନୂଆ ଓଡ଼ିଶା ଟୁରିଜିମ୍ ପୋର୍ଟାଲ ଆଉ ଇନ୍ଭେଷ୍ଟମେଣ୍ଟ ଇନ୍ସେଣ୍ଟିଭ ୱେବ୍ ଆପ୍ଲିକେସନର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ ଖାଲି ପଡ଼ିଥିବାର ଶିକ୍ଷକ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସ ତକ ଶେଷ କରବାରକେ ରାଜ୍ୟପାଳ କୁଳାଧିପତି ଡକ୍ଟର ହରିବାବୁ କମ୍ଭମ୍ ପାଟି କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକଭବନ ବିଶ୍ୱବିଦ୍ୟାଳୟ କୁଳପତିଙ୍କର ଗୋଟିଏ ବୈଠକରେ ଅଧ୍ୟକ୍ଷତା କରିକରି ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ପ୍ରଶାସନିକ କାମ, ଭିତ୍ତିଭୂମି, ଖାଲି ପଡ଼ିଥିବାର ଶିକ୍ଷକ ପଦବୀ ଆଉ ଅଣଶିକ୍ଷକ ନିଯୁକ୍ତି ବାଗିର ଭିନ୍ ଭିନ୍ ବିଷୟରେ ଆଲୋଚନା କରିଛନ୍। ଏଥି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହିକରି ରାଜ୍ୟପାଳ ଆଉ କୁଳପତିମାନଙ୍କର ସାଙ୍ଗେ ଭିନ୍ ଭିନ୍ ଦିଗ ଉପରେ ବିଚାର କରିଛନ୍। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଦେଶର 5 ଶାସ୍ତ୍ରୀୟ ଭାଷା ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ଅନୁମୋଦନ ମିଳିଛି। ସେଥିର୍ ଭିତରୁ କୋରାପୁଟଠାରେ ଥିବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର ଭିଲ୍ ସ୍ଥାପନା କରାଯିବା, ଭାରତର ପ୍ରାଚୀନ ସଭ୍ୟତା, ବୌଦ୍ଧିକ ଚିନ୍ତନ ଆଉ ଆଧ୍ୟାତ୍ମିକ ପରମ୍ପରା ସାଙ୍ଗେ ଯୋଡ଼ି ହୋଇଥିବାର ପାଲି ଭାଷାର ସଂରକ୍ଷଣ ଆଉ ପ୍ରଚାର ପ୍ରସାର ଥି ଏହି କେନ୍ଦ୍ର ଗୋଟିଏ ବଡ଼ ଭୂମିକା ନେବା। ମନ୍ତ୍ରଣାଳୟ ତରଫରୁ ଏ ବାବଦ ବିଜ୍ଞପ୍ତି ବାହାରବାର ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କେ ଆଜ 12 ପୁରିଛେ। 2014 ଆଜିର ଦିନେ ମନ୍ କି ବାତ୍ର ପହିଲା ସଂସ୍କରଣ ଆକାଶବାଣୀ ତରଫରୁ ପ୍ରସାରଣ କରାଯାଇଥିଲା। ଗଲା 27 ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 138 ସଂସ୍କରଣକେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏତାର ଭିତରେ ମନ୍ କି ବାତ୍ ଖାଲି ଗୋଟିଏ ରେଡିଓ କାର୍ଯ୍ୟକ୍ରମ ହୋଇକରି ନାଇଁ ରହି, ଏଇଟା ସାଂସ୍କୃତିକ ଆଉ ସାମାଜିକ ବିଚାରଧାରାର ଉନ୍ନତ ସଂସ୍କରଣ ହୋଇକରି ଦେଶର ଫିଲ୍ ଇଲାକାକେ ପହଞ୍ଚି ପାରିଛେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନର ସବୁ ନେଟୱାର୍କ ଆଉ ଆକାଶବାଣୀ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ୍ ସିଧାସଳଖ ପ୍ରସାରିତ ହେସି। ଏତାର ସହିତ ଆକାଶବାଣୀ ନ୍ୟୁଜ୍, ଡିଜି ନ୍ୟୁଜ୍, ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ପ୍ରସାରଣ କରାଯାଏସି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ। ବ୍ୟାଙ୍କିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ପୁରା ହୋଇଛି। ଜନସେବାନୁ ଦେଶସେବା ମନ୍ତ୍ର ଆଧାରରେ ଜୟଯାତ୍ରା ଆଉ ଏହାଦେ ତକ ଚାଲିଥିବାର ନିରନ୍ତର ଅଙ୍ଗୀକାରବଦ୍ଧତାକେ ଏଇଟା ଦର୍ଶାଉଛି। ସେବା ଆଉ ସୁଶାସନର ଏହି ଦୂରଦୃଷ୍ଟି ଥି ପରିଚାଳିତ ହୋଇକରି ସରକାର 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର୍ ଲାଗି ସବୁବେଳେ କାମ କରିଆସୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଦିଗେ ଏହି ସମର୍ପଣ ଜୀବନକେ ବଦଳାଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ୍ କଡ଼ିଥି ଆସନ୍ ଜାନ୍ମା ବ୍ୟାଙ୍କିଙ୍ଗ କ୍ଷେତ୍ରର ସଂସ୍କାର ବାବ୍ଦେ। ଭାରତର ଋଣ ବଜାରକେ ଅଭିବୃଦ୍ଧିର ଆଶା ନାଇଁ ଚଲାଉଥାଏ, ମାତର୍କ ଫୋନ୍ ବ୍ୟାଙ୍କିଙ୍ଗ ଚଲାଉଥିଲା। ଠିକ୍ ଜାଗାନୁ ଗୋଟେ ଫୋନ୍ କଲ୍ ଆସିଲେ ସାଧାରଣ ଯାଞ୍ଚ ବିନା ଜଣେ ଯୋଗ୍ୟ ବ୍ୟକ୍ତିକେ ଋଣ ଟଙ୍କା ପଠାଯାଇ ପାରୁଥିଲା। ମାତର୍କ ଯେତେବେଳେ ଋଣ ଦେବାର ସ୍ଥିତି ଖରାପ ହେଉଥିଲା, ବ୍ୟାଙ୍କ ସେ ସମସ୍ୟାକେ ଲୁକାବାର ଲାଗି ଫେର୍ ଋଣ ଦେଉଥିଲା। ଏହି ବ୍ୟବସ୍ଥାର ହିସାବ କିତାବ କରାଯାଇ ନାଇଁ ପାରୁଥାଏ। ମାତର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରକାର କ୍ଷମତାକେ ଆସିଲା ଉତରୁ ବ୍ୟାଙ୍କିଙ୍ଗ କ୍ଷେତ୍ରଥି ଗୋଟେ ବଡ଼ ସଂସ୍କାର ଆଣିକରି ତୁର୍ତ୍ତି ସମ୍ପତ୍ତି ଗୁଣବତ୍ତା ସମୀକ୍ଷା କରବାର ଲାଗି ନିର୍ଦ୍ଦେଶ ଦେଇଥିଲେ, ଯେନ୍ଟାକି ବ୍ୟାଙ୍କମାନଙ୍କୁ ସେମାନଙ୍କର ଚାପକେ ଆଉ ଭୁଲ ତ୍ରୁଟିକେ ଦେଖାବାର ଆଉ ତାଲିକା କରବାର ଲାଗି ବାଧ୍ୟ କଲା। ବ୍ୟାଙ୍କମାନଙ୍କର ଖରାପ ଋଣ ହାର 15% ତାଲିକାନୁ ସାମ୍ନାକେ ଆସିଲା। ତାର ଉତରୁ ଦେବାଳିଆ ସଂହିତାର

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁବାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସମାବେଶୀ କ୍ଷେତ୍ର ସ୍ଥିରତାର ମୂଳଦୁଆ, କହିଲେ ଉପରାଷ୍ଟ୍ରପତି। ମଧ୍ୟପ୍ରଦେଶର ଭୋପାଳଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାଞ୍ଜାନିଆରେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆନ୍ତଃ ସଂସଦୀୟ ସଂଘର 153ତମ ବୈଠକ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନେତୃତ୍ୱରେ ଯୋଗଦେବେ ସଂସଦୀୟ ପ୍ରତିନିଧି ମଣ୍ଡଳୀ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି ହାସଲ କରିଛି 5ଟି ସ୍ୱର୍ଣ୍ଣ ପଦକ, 85ଟି ପଦକ ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଉନ୍ନୀତ। ଏବଂ ମୋଲାନପୁର ଦିନିକିଆ ଆନ୍ତର୍ଜାତିକ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସମାବେଶୀ କ୍ଷେତ୍ର ହେଉଛି ସ୍ଥିରତାର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ପଞ୍ଚମ କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଆର୍ଥିକ ସ୍ଥିରତାକୁ ସାମାଜିକ ସ୍ଥିରତାଠାରୁ ପୃଥକ କରାଯାଇପାରିବ ନାହିଁ। ପରିବର୍ତ୍ତନର ଯୁଗରେ ନିରନ୍ତରତା ପ୍ରସଙ୍ଗ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଗଣତନ୍ତ୍ର ଏବଂ ବିକାଶ ସମନ୍ୱିତ ମାଧ୍ୟମରେ ଗତିଶୀଳ ହୋଇପାରିବ। ତେବେ ସହମତି, ସମାବେଶୀ ଏବଂ ପ୍ରତିକ୍ରିୟାଶୀଳ ନୀତି ନିର୍ଦ୍ଧାରଣ ସ୍ଥାୟୀ ଅଭିବୃଦ୍ଧିକୁ ଅଧିକ ସଶକ୍ତ କରିବ ବୋଲି ସେ କହିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସାମୂହିକ ପ୍ରୟାସ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆହ୍ୱାନ ସମୟରେ ସହମତି ଆଧାରିତ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। କୌଣସି ପ୍ରସଙ୍ଗ ଉପରେ ଆଲୋଚନାର ଗୁରୁତ୍ୱ ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି, ଏହାଦ୍ୱାରା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ଭବ ହୋଇପାରିବ। ଏହି ସମ୍ମିଳନୀରେ ଆହ୍ୱାନ ପାଇଁ ପ୍ରସ୍ତୁତ ବିଶ୍ୱ ଶୀର୍ଷକ ଏକ ଅଧିବେଶନକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର କହିଛନ୍ତି, ସାମ୍ପ୍ରତିକ ବିଶ୍ୱରେ ଭୌତିକ ବୈଶିଷ୍ଟ୍ୟ ଗୁରୁତ୍ୱ ଅର୍ଥନୈତିକ ପରିବର୍ତ୍ତନର ମାର୍ଗ ପାଲଟିଛି। ସେ କହିଛନ୍ତି, ଏକ ନିର୍ଭରଶୀଳ ଜାହାଜ ଚଳାଚଳ ମାର୍ଗରେ ସୃଷ୍ଟ ପ୍ରତିବନ୍ଧକ ବହୁ ଦୂରତାରେ ଥିବା ଅଶୋଧିତ ତୈଳ କ୍ଷେତ୍ରକୁ ପ୍ରଭାବିତ କରିପାରେ। ସାଧାରଣ ପରିସ୍ଥିତିରେ ଦକ୍ଷ ଯୋଗାଣ ଶୃଙ୍ଖଳ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀର ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ଅର୍ଥନୈତିକ ଶକ୍ତି ଓ ସ୍ଥିରତା ଉପରେ ଆଲୋକପାତ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ 7.8% ଅଭିବୃଦ୍ଧି ସମ୍ପର୍କରେ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ ଗତ ଦଶନ୍ଧିରେ ଦେଶର ଭିତ୍ତିଭୂମି ବିକାଶ, ବ୍ୟାଙ୍କ କ୍ଷେତ୍ରରେ ସଂସ୍କାର, ଆର୍ଥିକ ଦୂରଦୃଷ୍ଟି ସମ୍ପନ୍ନ ସରକାରଙ୍କ ପଦକ୍ଷେପ ଉପରେ ମତ ଉପସ୍ଥାପନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଭୋପାଳଠାରେ କେତେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୋପାଳର ଭେଲ୍ର ଦଶହରା ମଇଦାନଠାରେ ଏକ ରାଜ୍ୟସ୍ତରୀୟ ଗୋପାଳକ ସମ୍ମିଳନୀକୁ ସମ୍ବୋଧନ କରିବା ସହ ଗୋ ଆଶ୍ରୟସ୍ଥଳ ପାଇଁ 101 କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି। ଏଥିରେ 11ଟି ଜିଲ୍ଲାର ପ୍ରାୟ 35,000 ଗୋପାଳକ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ଶାହା ଆଭାସୀ ମାଧ୍ୟମରେ ଉଜ୍ଜୟିନୀରେ ନିର୍ମିତ ହେବାକୁ ଥିବା ଏକ ଦୁଗ୍ଧ ପ୍ରକ୍ରିୟାକରଣ

0: କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 255 କୋଟି ଟଙ୍କା ଏଥିପାଇଁ ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ଶାହା କହିଛନ୍ତି 12 କୋଟି ଟଙ୍କା ବ୍ୟୟରେ ଭୋପାଳର ଏକ କେନ୍ଦ୍ରୀୟ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଶିବପୁରୀରେ ଏକ କ୍ଷୁଦ୍ର ଦୁଗ୍ଧ କାରଖାନା ନିର୍ମାଣ କରାଯିବ ବୋଲି ଶ୍ରୀ ଶାହା ଘୋଷଣା କରିଛନ୍ତି।
1: ହମନେ ଶ୍ୱେତ କ୍ରାନ୍ତି 2 କି ଶୁରୁଆତ କି ହେ ଇସମେ ହମ ନଇ 75,000 ସହକାରୀ ଡେରିଆ गांवों में बनाएंगे और 46,000 डेरियों को मजबूत करेंगे। 75,000 नई डेरिया बनाने में सबसे ज्यादा डेरी मेरे मध्य प्रदेश में बनने वाली है।
0: ଗୋପାଳକ ସମ୍ମିଳନୀ ପୂର୍ବରୁ ଶ୍ରୀ ଶାହା ସେହି ମଇଦାନଠାରେ ମଧ୍ୟପ୍ରଦେଶ ପୁଲିସ୍ ଦ୍ୱାରା ପ୍ରସ୍ତୁତ ନୂତନ ଅପରାଧିକ ଆଇନ ଆଧାରିତ ଏକ ପ୍ରଦର୍ଶନୀ ମଣ୍ଡପକୁ ଉଦ୍ଘାଟନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ କୁଏତ ପତାକାଧାରୀ ପଣ୍ୟବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ସେଥିରେ ଥିବା 5 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଓମାନ ସ୍ଥିତ ଭାରତୀୟ ଦୂତାବାସ ଆଜି ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ କହିଛି, ଏମ୍ଟି କାଜିମହ 3 ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଓମାନ କର୍ତ୍ତୃପକ୍ଷଙ୍କ ସହଯୋଗ ମାଧ୍ୟମରେ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ସେଥିପାଇଁ ଦୂତାବାସ ପକ୍ଷରୁ ଓମାନ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାଞ୍ଜାନିଆରେ ଆସନ୍ତା ସୋମବାରଠାରୁ 9 ତାରିଖ ପର୍ଯ୍ୟନ୍ତ ଆନ୍ତଃ ସଂସଦୀୟ ସଂଘ ଆଇପିୟୁର 153ତମ ବୈଠକ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନେତୃତ୍ୱରେ ଏକ ସଂସଦୀୟ ପ୍ରତିନିଧି ମଣ୍ଡଳୀ ତାଞ୍ଜାନିଆ ଗସ୍ତରେ ଯାଇଛନ୍ତି। ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଆଧାରିତ ବୈଠକ, ପ୍ୟାନେଲ ଆଲୋଚନା ଏବଂ କର୍ମଶାଳାରେ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବା ସହ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶ ସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ସେଣ୍ଟ୍ରାଲ ଭିସ୍ତା ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ସେଣ୍ଟ୍ରାଲ ଭିସ୍ତା ପୁନଃ ବିକାଶ ପ୍ରକଳ୍ପ ହେଉଛି ନୂଆଦିଲ୍ଲୀରେ ଦେଶର କେନ୍ଦ୍ରୀୟ ପ୍ରଶାସନିକ ଏବଂ ନାଗରିକ କୈନ୍ଦ୍ରିକ କାର୍ଯ୍ୟାଳୟଗୁଡ଼ିକର ପୁନଃନିର୍ମାଣ କରିବା। ସେଗୁଡ଼ିକ ମଧ୍ୟରେ ନୂତନ ସଂସଦ ଭବନ, କର୍ତ୍ତବ୍ୟ ପଥ, କେନ୍ଦ୍ରୀୟ ସଚିବାଳୟ ଆଦି ରହିଛି। ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ଭିତ୍ତିଭୂମି କ୍ଷେତ୍ରରେ ଏଭଳି ବିକାଶ କରାଯାଇଛି। କେନ୍ଦ୍ର ସରକାରଙ୍କର ସମସ୍ତ 51ଟି ମନ୍ତ୍ରଣାଳୟକୁ କେନ୍ଦ୍ରୀୟ ସଚିବାଳୟର 10ଟି କୋଠା ମଧ୍ୟରେ ସ୍ଥାନିତ କରାଯାଇଛି। ଏହାଦ୍ୱାରା ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସମନ୍ୱିତ କାର୍ଯ୍ୟ ବ୍ୟବସ୍ଥା ଅଧିକ ତ୍ୱରାନ୍ୱିତ ହୋଇପାରିଛି। 2023 ମଇ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ହେଉଛି 140 କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନର ପ୍ରତିଫଳନ।
2: ये विश्व को भारत के दृढ़ संकल्प का संदेश देता हमारे लोकतंत्र का मंदिर है। ये नया संसद भवन योजना को यथार्थ से, नीति को निर्माण से, इच्छा शक्ति को क्रिया शक्ति से, संकल्प को सिद्धि से जोड़ने वाली अहम कड़ी साबित होगा।
0: ଆନ୍ଧ୍ରପ୍ରଦେଶର ଶ୍ରୀ ସିଟି ସତ୍ୟବେଦୁ ମଣ୍ଡଳର ଏକ ଘରୋଇ ଶିଳ୍ପ ଉଦ୍ୟୋଗରେ ଆଜି ବଏଲର ବିସ୍ଫୋରଣ ଯୋଗୁଁ 4 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ରେ ଥିବା ଏହି କାରଖାନାରେ ଘଟିଥିବା ବିସ୍ଫୋରଣରେ 2 ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ 2 ଜଣ ଗୁରୁତର ଆହତଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତ 5ଟି ସ୍ୱର୍ଣ୍ଣ ଓ 2ଟି ରୌପ୍ୟ ଏବଂ 2ଟି କାଂସ୍ୟ ପଦକ ହାସଲ କରିଛି। ଏଥିସହ ଭାରତର ପଦକ ସଂଖ୍ୟା 85କୁ ବୃଦ୍ଧି ପାଇଛି। ସେଥିରେ 21ଟି ସ୍ୱର୍ଣ୍ଣ, 27ଟି ରୌପ୍ୟ ଏବଂ 37ଟି କାଂସ୍ୟ ପଦକ ରହିଛି। ଭାରତ

0: ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ପୁରୁଷ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ୍ ବର୍ଗରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ପୁରୁଷ କୁସ୍ତି ପ୍ରତିଯୋଗିତାରେ ଅମନ ସେରାୱତ 57 କିଲୋଗ୍ରାମ ବର୍ଗରେ ଉତ୍ତର କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ହକି ପ୍ରତିଯୋଗିତାରେ ମାଲେସିଆକୁ 5 ଗୋଲ୍ରେ ପରାସ୍ତ କରି ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏଥିସହ 2028 ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଚଳିତ ଭାରତ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜାରି ରହିଛି। ଭାରତ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ ଭାରତ 7 ୱିକେଟ୍ ବିନିମୟରେ 351 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସମାବେଶୀ କ୍ଷେତ୍ର ସ୍ଥିରତାର ମୂଳଦୁଆ କହିଲେ ଉପରାଷ୍ଟ୍ରପତି। ମଧ୍ୟପ୍ରଦେଶର ଭୋପାଳଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି ହାସଲ କରିଛି 5 ସ୍ୱର୍ଣ୍ଣ ପଦକ ଏବଂ ମୁଲାନପୁର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ରାଜନଗର ବ୍ଲକର ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଶୈଳେନ୍ଦ୍ର ସରାଇ ଗାଁରେ ସୁନାମି ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜାତୀୟ ସୁନାମି ପ୍ରସ୍ତୁତି ବୋର୍ଡ ଓ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରର ପ୍ରତିନିଧି ଦଳ। ସୁନାମି ଆସିଲେ ଗ୍ରାମବାସୀ କିପରି ମୁକାବିଲା କରିବେ ସେ ନେଇ ଦଳ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ ସଚେତନତା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି। ରାଜ୍ୟର ସୁନାମି ପ୍ରବଣ ଗ୍ରାମଗୁଡ଼ିକ ମଧ୍ୟରୁ ଅନେକ ଗ୍ରାମକୁ ନିରାପଦ ଗ୍ରାମ ଭାବେ ସ୍ୱୀକୃତି ମିଳିଥିବା ବେଳେ କେନ୍ଦ୍ରାପଡ଼ାର ଏହି ଗ୍ରାମ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛି। ଏ ସମ୍ପର୍କରେ ସୁନାମି ରେଡି ବୋର୍ଡ ବୈଜ୍ଞାନିକ ଜେ ପଦ୍ମନାଭନ କହିଛନ୍ତି।
2: ये सुनामी रेडी का प्रोग्राम है, हमारा कम्युनिटीज को सेल्फ रिलायंट एंड सुनामी रेडी बनाने का। जो 12 इंडिकेटर्स है वो अभी मीट किया, हर एक आदमी छोटे बच्चे से बड़े लोगों को तक। आगे का प्रक्रिया ऐसा ही, जो ज्यादा सुनामी रेडी कम्युनिटीज रहता वो लोगों को यूनेस्को से सुनामी रेडी सर्टिफिकेट भी मिलेगा।
1: ओस्टमार विशेषज्ञ त्रिलोचन राउत कहते
3: ଏପର୍ଯ୍ୟନ୍ତ ଆମକୁ ଯାହା ଲାଗୁଛି, ଛୋଟରୁ ବଡ଼ ବୟସ୍କ ବୃନ୍ଦ ଆଉ ସମସ୍ତେ କିଛି ନା କିଛି ସୁନାମି ବିଷୟରେ ଜାଣିଛନ୍ତି। ସେମାନେ ଆମକୁ ଗୋଟେ ନାଟ୍ୟକ୍ରମରେ ଜଣାଇଦେଲେ କି ସୁନାମି ଆସିଲେ ଆମେ କ'ଣ କରିବୁ, ପ୍ଲସ୍ ଆମର ଆଗକୁ ରହିଛି ସାର୍ମାନେ ଯିବେ ଚେକ୍ କରିବେ ଆମ ସୁନାମି ଆଶ୍ରୟସ୍ଥଳୀ ଯିବା ପାଇଁ ଯେଉଁ ସାଇନେଜ୍ ସେଗୁଡ଼ା ସବୁ ଠିକ୍ ଲାଗିଛି କି ନାହିଁ, ଆମର ୱାଲ୍ ପେଣ୍ଟିଂ ପୋଷ୍ଟର ଏସବୁ ବିଭିନ୍ନ ଜିନିଷ ଯେଉଁଟା ଆୱାରନେସ୍ ପାଇଁ ଦରକାର ସେସବୁ ଜିନିଷ ଠିକ୍ ଅଛି କି ନାହିଁ ସେଟା ପରୀକ୍ଷା କରିବା ପାଇଁ ଯିବେ।
1: ରାଜନଗର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ କହିଛନ୍ତି,
4: ସୁନାମି ପ୍ରଭାବିତ ଅଞ୍ଚଳରେ ଲୋକମାନେ ସୁନାମି ସମୟରେ କ'ଣ କରିବେ ନ କରିବେ ସେଥିପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ, ସ୍ୱତନ୍ତ୍ର ଭାବେ ଭାରତ ସରକାରଙ୍କ ତରଫରୁ ଏକ ଟିମ୍ ଆସିଥିଲେ ଏବଂ ସେମାନେ ଲୋକମାନଙ୍କ ସହିତ ବିଭିନ୍ନ ସ୍ତରର ଯୁବକ ଛାତ୍ର ବୃଦ୍ଧ ମାଆମାନେ ଛୋଟ ଛୋଟ ପିଲାଙ୍କ ସହିତ ଇଣ୍ଟ୍ରାକ୍ସନ୍ ହେଲେ ଏବଂ ସେମାନେ ଅନୁଭବ କଲେ ଯେ ସୁନାମି ସମୟରେ ଲୋକମାନେ ସଚେତନ ଅଛନ୍ତି ଏବଂ ତାଙ୍କର ଜୀବନ ରକ୍ଷା କରିବା ସହିତ ଗ୍ରାମର ସମସ୍ତ ଲୋକଙ୍କର ଜୀବନ ରକ୍ଷା କରିପାରିବେ ଏବଂ ସରକାରଙ୍କର ଯେଉଁ ନିୟମ ଅଛି ଜିରୋ କାଜୁଆଲିଟି ମଧ୍ୟ କରିପାରିବେ, ତେଣୁ ବିଶେଷ ଭାବେ କାର୍ଯ୍ୟକ୍ରମଟି ସଫଳ ହୋଇଛି।
1: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ମା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ 100 ବର୍ଷ ପୂରଣ କରୁଛି। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆକର୍ଷଣୀୟ ମେଢ଼, ଆଲୋକସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂଜା ଆୟୋଜନ ପାଇଁ ପୂଜା କମିଟିଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି। ପୂଜା ସମୟରେ ଆଇନ ଶୃଙ୍ଖଳା, ଯାତାୟତ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଆଲୋକ ଓ ଅଗ୍ନି ନିରାପତ୍ତା ଭଳି ବିଭିନ୍ନ ବ୍ୟବସ୍ଥା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଜାହାଜ ନିର୍ମାଣ କ୍ଲଷ୍ଟର ପାଇଁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ

0: ଅନୁମୋଦନ ମିଳିଥିବା ନେଇ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ 24,700 କୋଟି ଟଙ୍କା ଅନୁମୋଦନ କରାଯାଇଥିବା କୁହାଯାଇଛି। ଏହାଦ୍ୱାରା କେନ୍ଦ୍ରାପଡ଼ା ସହ ଓଡ଼ିଶାର ଶିଳ୍ପ ଓ ରୋଜଗାର କ୍ଷେତ୍ରରେ ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନର ସୂଚନା ମଧ୍ୟ ଦିଆଯାଇଛି। ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଆଦ୍ୟ ଆବିର୍ଭାବ ସ୍ଥଳୀ ଭାବେ ପରିଚିତ ସିଦ୍ଧ ବଳଦେବଜୀଉ ମନ୍ଦିରର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଜାରି ରହିଛି। ମନ୍ଦିର ପରିସରରେ ନବନିର୍ମିତ ପାଦପଦ୍ମ ଉନ୍ନୟନ ପରିଷଦ ଗୃହ ଲୋକାର୍ପିତ ହୋଇଛି। ଏହାସହ ମନ୍ଦିରର ନୂତନ ମନ୍ଦିର ନିର୍ମାଣ ଓ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ସହିତ ସିଦ୍ଧଦାସ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି। ଓଡ଼ିଶାରେ ନୂଆ ସରକାର ଗଠନ ପରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସାଂଗଠନିକ ସ୍ଥିତି, ଆଗାମୀ ପୌର ପଞ୍ଚାୟତ ଓ ସମବାୟ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ନେଇ ବୈଠକରେ ଆଲୋଚନା ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମୋତ୍ସବ ପାଳନ ଅବସରରେ 17 ସେପ୍ଟେମ୍ବରରୁ 17 ଅକ୍ଟୋବର ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ପୌରପାଳିକାର ଦୃଷ୍ଟିହୀନ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପରେ ବିକଶିତ ଭାରତ ବିଷୟରେ ତର୍କ ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ନିହାର ରଞ୍ଜନ ସାହୁ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମାହୁନ୍ତ, ଉପସ୍ଥାପନା ନିହାରବାଳା ପଟ୍ଟନାୟକ ଏବଂ ଅମ୍ବିକା ମହାପାତ୍ର।

0: ଆନୁଷଙ୍ଗିକ ଚାଷ, ସମନ୍ୱିତ କୃଷି ସବୁ ଆମେ କରୁଛୁ। ଏବେ ତା ସାଙ୍ଗରେ ଆଉ ଗୋଟେ ଚାଷ ଯୋଡି ହେଇଗଲାଣି।
1: କୋଉଟା କହିଲ?
0: ଏ ଯୋଉ କୃଷି ବନୀକରଣ। ଆରେ ଆମର ପରିବେଶ ଦୂଷିତ ହଉଛି, ସେଥିପାଇଁ ଗଛ ନିହାତି ଜରୁରୀ। ଗଛ ପରା ହଉଛି ଆମର ଜୀବନ।
1: ଅପା, ଲୋକମାନେ ବୁଝିଲେଣି, ସଚେତନ ହେଲେଣି। ଆମର ଯୋଉ ଜୁଲାଇ ମାସ 1 ତାରିଖରୁ 7 ତାରିଖ ବନ ମହୋତ୍ସବ ସପ୍ତାହ ପାଳନ କଲେ, ଆମେ ତ କେତେ ଗଛ ଲଗେଇଲେ ଆମ ଗୋଷ୍ଠୀରେ ଯାଇକି।
0: ଇଏ ବନ ବିଭାଗ ପରା ଗଛ ପିଛା ଗୋଟିଏ ଟଙ୍କା ନେଇକିରି କେତେ ବାଣ୍ଟିଛନ୍ତି। ଆଉ ଯୋଉ ସବୁ ନାହାନ୍ତି ବେସରକାରୀ ସଂସ୍ଥା, ଯୋଉ ଶହ ଶହ ଗଛ ନେଇକିରି ଲଗେଇଛନ୍ତି, ସବୁ ଖାଲି ଥିବା ସ୍ଥାନ ମାନଙ୍କରେ, ପଡିଆରେ, ସ୍କୁଲ କଲେଜ ମାନଙ୍କରେ, ସେମାନଙ୍କୁ ମାଗଣାରେ ଦେଇଛନ୍ତି।
1: କିନ୍ତୁ ପିଲାମାନେ କଣ କରୁଛନ୍ତି ଜାଣିଛ? କଣ? ସେମାନେ ହାତରୁ ପଇସା ଖର୍ଚ୍ଚ କରିକି ସେ ଗଛ କେମିତି ବଢିବ ବାଡ଼ବନ୍ଦୀ କରିଛନ୍ତି। ସେମାନେ ବୁଝିଲେଣି, ଗଛ ଯଦି ବଞ୍ଚିବ ଆମେ ବଞ୍ଚିବା।
0: ଆଚ୍ଛା ଜେମା, ଆମେ ଯୋଉ କଥା ହଉଥିଲେ କୃଷି ବନୀକରଣ, ଆମେ ଯୋଉ ଚାଷ କରୁଛେ କି ଆମେ ଯୋଉ ମାଛ ଚାଷ କରୁଛେ ଆମ ପୋଖରୀ ହୁଡ଼ାରେ, ଆଉ ଯୋଉ ଅନ୍ତ ଫସଲ ଯୋଉ କରୁଛେ, କଣ କହିଲେ ଅଦା ଗଛ, ହଳଦୀ ଗଛ, ପାଳୁଅ ଗଛ, ସେଇ ଜାଗା ମାନଙ୍କରେ ବି ଆମେ ଏଇ ଯୋଉ ମୂଲ୍ୟବାନ ଗଛ, ଶିଶୁ ଗଛ, ଶାଗୁଆନ ଗଛ, ଏସବୁ ଦୀର୍ଘ ମିଆଦି ଗଛ ଆମେ ରୋପଣ କରିପାରିବା।
1: ମାନେ ଅପା, ତୁମେ ଭଲ କଥାଟିଏ କହିଲ। ମୋର ଯୋଉ ତୈଳା କିଆରି ନାହିଁ, ହିଡ଼ଟା ବଡ଼ ଅଛି, ମୁଁ ଭାବୁଛି ସେ ହିଡ଼ ପଟରେ ଟିକେ ବଡ ବଡ ଗଛ ଲଗେଇଦେବି। ଆଉ
0: ଶୁଣ, ତମେ ଏପଟେ ଅନ୍ତ ଫସଲ ଖାଉଥିବ, ସେ ଗଛ ତାର ସେଇ ଅନୁସାରେ ବଢି ବଢି ଚାଲିଥିବ। 10 ବର୍ଷ ହେଇଗଲେ ଭଲ ଆମର ଲାଭ ହବ, ଆମେ ବିକ୍ରି ବଟା କରିକି ଭଲ ଦି ପଇସା ରୋଜଗାର କରିବା। ହେଇଟି ଜେମା ବାପା,
1: କଣ ହେଲା?
0: ବହୁତ କଥାବାର୍ତ୍ତା ହେଲେଣି ମୋ, ଟିକେ ସନ୍ଧ୍ୟା ସମୟ ଗୀତ ବାଦ୍ୟର ବ୍ୟବସ୍ଥା କରିଛ କି ନାହିଁ କହିଲ?
1: ପଲ୍ଲି ଗୀତ ଟିଏ ଅଛି
0: ଆମ ଗାଁର କଥା,
1: ହଁ
0: ଶୁଣିବା ତାହେଲେ। ଆଉ
1: ହଉ ହଉ।

0: କଣ ହେଲା?
1: ମନ ଜାଣି ବଢିଆ ପଲ୍ଲି ଗୀତଟିଏ ରଖିଥିଲ ମ, ଭାରି ଭଲ ଲାଗିଲା।
0: ହେଲେ ପାର ବାପା,
1: କଣ
0: ଖାଲି ତ ଦୀପଦ ଭଲ ମନ୍ଦ କଥା ହେଲେ ହବନି କି ଗୀତଟିଏ ଶୁଣିଦେଲେ ହବନି। ଆମେ ହେଲେ ଚାଷୀବନ୍ଦୀ ଲୋକ, ଯେତେ କଥା ହଉଥିବା ମନ ଯାଇକି ଥିବ
1: ସେଇ ପେଟ ପାଟଣା ପାଖରେ।
0: ଆ ସେ କଥା ଟିକେ କହୁନ,
1: ଏ ତମକୁ ଯୋଉ କହିନଥିଲି କୃଷି ବନୀକରଣ,
0: ତାହେଲେ ଆଜି ବୈଠକ ଘରେ ସେଇମିତି ଗୋଟେ ଆଲୋଚନା ଥିବ ଆଉ କଣ।
1: ଠିକ ବୁଝିଛ ଜେମା ବାପା, ଆଜି ତମ ପାଇଁ ମୋ ପାଇଁ ଆଉ ଯୋଉମାନେ କୃଷି ବନୀକରଣ କରିବା ପାଇଁ ଆଗ୍ରହୀ ଅଛନ୍ତି ସେଇମାନଙ୍କ କଥାକୁ ଆଖି ଆଗରେ ରଖି ଆଜି ଆମର କିଷାନ ବାଣୀ କାର୍ଯ୍ୟକ୍ରମରେ ରହିଛି ଆଲୋଚନା, କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ।
0: ମହାଶୟ କିଏ ଆସିଛନ୍ତି ଏ ବିଷୟରେ କହିବା ପାଇଁ?
1: ଆମର ବିଶେଷଜ୍ଞ ମହାଶୟ ହେଉଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ମାନସ ରଞ୍ଜନ ନାୟକ। ସିଏ ଆମକୁ ଏଇ କୃଷି ବନୀକରଣ ବିଷୟରେ ବହୁତ ବଢିଆ ବଢିଆ କଥା କହିବେ, ଆମେ ଶୁଣିବା।
0: ହେଲେ ଅପା, ତୁମେ ଗୋଟେ କାମ କରିବ, ତୁମେ ମହାଶୟଙ୍କ ସହ ବସି କଥା ହୁଅ, ଯୋଉ କଥା ଜାଣିବା କଥା ତାକୁ ସବୁ ଟିପିକି ରଖିବେ ଆଉ କଣ।
1: ଭଲ କଥା କହିଛ, ତାହେଲେ ଏବେ ଆରମ୍ଭ କରୁଛି ମୁଁ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ।
2: ନମସ୍କାର
1: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ। ତାହେଲେ ପ୍ରଥମେ କୁହନ୍ତୁ କୃଷି ବନୀକରଣ କଣ, ବର୍ତ୍ତମାନ ପରିପ୍ରେକ୍ଷୀରେ କୃଷି ବନୀକରଣକୁ ଅଗ୍ରାଧିକାର ଦିଆଯାଉଛି, ଏହା ପଛରେ କାରଣ କଣ?
2: କୃଷି ବନୀକରଣ କହିଲେ ଆମେ ପ୍ରଥମେ ବୁଝିବା ଏକକ ଜମିରେ ଆମେ ବୃକ୍ଷ ସହିତ ଫସଲ କରିବା ଏବଂ ପ୍ରାଣୀ ସମ୍ପଦକୁ ସମନ୍ୱିତ ଭାବରେ ଚାଷ କରିବା କୁହାଯାଏ କୃଷି ବନୀକରଣ। ଯେହେତୁ ଆମର ଜଳବାୟୁ ପରିବର୍ତ୍ତନ ହେଉଛି, ଆମର ଖାଦ୍ୟ ମଧ୍ୟ ସେହି ପରିମାଣରେ ଦରକାର ହେଉଛି, ତାକୁ ଆଖି ଆଗରେ ରଖି ବର୍ତ୍ତମାନର କୃଷି ବନୀକରଣର ମହତ୍ଵ ଯଥେଷ୍ଟ ରହିଛି। ତେଣୁ ବର୍ତ୍ତମାନ ଦିନରେ କୃଷି ବନୀକରଣକୁ ଅଗ୍ରାଧିକାର ଦିଆଯାଉଛି।
1: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, କୃଷି ବନୀକରଣ ପାଇଁ ବନୀକରଣର ପ୍ରଣାଳୀ କିପରି ହେବା ଦରକାର?
2: ଯଦି କୃଷି ବନୀକରଣ କଥା ଆମେ ଯଦି ଚିନ୍ତା କରିବା, ତାହେଲେ ଚାରି ପାଞ୍ଚଟି ଦିଗ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ।
1: ଆଜ୍ଞା।
2: ପ୍ରଥମେ ହେଉଛି ସ୍ଥାନ, ତାପରେ ଗଛର ଘନତ୍ଵ, ତା ସହିତ ଫସଲ ଚୟନ, ତା ସହିତ ଆମର କୋଉ ଜାଗାରେ କୃଷି ବନୀକରଣ କରିବା। ଯେମିତିକି ଆମେ ଯଦି ଚିନ୍ତା କରିବା ଗ୍ରାମାଞ୍ଚଳ କଥା ହଉ, କିମ୍ବା ପାହାଡ଼ିଆ ଅଞ୍ଚଳ କଥା ହଉ, କିମ୍ବା ସହରାଞ୍ଚଳ କଥା ହଉ, ସବୁ ପାଇଁ କୃଷି ବନୀକରଣ ପାଇଁ ଅଲଗା ଅଲଗା ତାର ପ୍ରଣାଳୀ ରହିଛି। ଗୋଟେ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ ସୂଚାଇ ଦେବା ପାଇଁ ଚାହୁଁଛି। ଯେମିତି ଆମର ପାହାଡ଼ିଆ ଅଞ୍ଚଳ ରହିଛି, ପାହାଡ଼ିଆ ଅଞ୍ଚଳରେ କଣ ହୁଏ, ମୃତ୍ତିକା କ୍ଷୟ ବହୁତ ଜଲ୍ଦି ହୁଏ।
1: ଆଜ୍ଞା।
2: ପାହାଡ଼ିଆ ଅଞ୍ଚଳରେ ଆମେ କଣ କରିବାକୁ ପଡିବ, ତାଙ୍କୁ କଣ୍ଟୁର ପ୍ଲାଣ୍ଟିଂ ବା ଏକ ସମାନତାର ସହିତ ତାକୁ ପ୍ଲାଣ୍ଟିଂ କରିବା ଦରକାର, ବୃକ୍ଷରୋପଣ କରିବା ଦରକାର, ଯଦ୍ୱାରା କି ମୃତ୍ତିକା କ୍ଷୟକୁ ଆମେ ରୋକିପାରିବା।
1: ଆଜ୍ଞା।
2: ସେଇଭଳି ଯଦି ଆମେ ସହରାଞ୍ଚଳ କଥା କହିବା, ସହରାଞ୍ଚଳରେ ଆମେ ତାକୁ ଗୋଟେ ଇଂଲିଶରେ ଲ୍ୟାଣ୍ଡସ୍କେପିଂ ଡିଜାଇନ୍ ବୋଲି କହୁଛନ୍ତି, କିମ୍ବା ଆମେ ପାର୍କ କଥା କହୁଛନ୍ତି। ଆପଣମାନେ ଜାଣିଥିବେ ବିଭିନ୍ନ ପାର୍କରେ ଗଛ ସବୁବେଳେ ଲଗା ହଉଛି।
1: ଆଜ୍ଞା।
2: ତାକୁ ଗୋଟେ ଡିଜାଇନ୍ ଲଗେଇବା ଦରକାର, ତାର ସିମେଟ୍ରି ହେବା ଦରକାର ବା ସମାନତା ରହିବା ଦରକାର, ସୁନ୍ଦରତା ରହିବା ସହିତ ଆମ ପରିବେଶକୁ ମଧ୍ୟ ସେ ସନ୍ତୁଳିତ ରଖିଥାଏ। ତେଣୁ ଜାଗା ଅନୁଯାୟୀ ଆମେ କୃଷି ବନୀକରଣ କରିବା ଦରକାର।
1: ଆପଣ ତ କହିଲେ ଯେ ଗ୍ରାମାଞ୍ଚଳରେ, ସହରାଞ୍ଚଳରେ ଆଉ ପାହାଡ଼ିଆ ଅଞ୍ଚଳରେ କୃଷି ବନୀକରଣ କରାଯାଇଥାଏ, ତାହେଲେ କୁହନ୍ତୁ ପାହାଡ଼ିଆ ଅଞ୍ଚଳରେ, ସହରାଞ୍ଚଳରେ ଆଉ ଗ୍ରାମାଞ୍ଚଳରେ ସବୁ କି ପ୍ରକାର ବୃକ୍ଷ ଚୟନ କରାଯାଇଥାଏ ଆଉ କେତେ କେତେ ଦୂରତାରେ ଏ ଯୋଉ କୃଷି ବନୀକରଣ କରାଯାଏ ବା ବୃକ୍ଷରୋପଣ କରାଯାଇଥାଏ?
2: ସୁନ୍ଦର ପ୍ରଶ୍ନଟି ପଚାରିଲେ। ରିସର୍ଚ୍ଚ ଅନୁଯାୟୀ ଷ୍ଟଡିରୁ ଆମେ ପାଇଛୁ ଯେ ସହରାଞ୍ଚଳରେ ଜାଗାକୁ ନେଇକି, ଛୋଟ ଜାଗା ହେଇଥିବ, ବଡ ଜାଗା ହେଇଥିବ, ତାକୁ ନେଇକି ଆମେ କୃଷି ବନୀକରଣ କରିବା। ଯେମିତି ଛୋଟ ଜାଗା ହେଇଥିଲେ ମାନେ ଜମିର ହୁଡ଼ାରେ ମଧ୍ୟ ଆମେ ଗଛ ଲଗେଇକି ଆମେ ତାକୁ କୃଷି ବନୀକରଣ କରିପାରିବା। ଯଦି ବଡ ଚାଷୀ ହେଇଥିବେ, ବଡ ଜାଗା ଥିବ, ତାହେଲେ ଆମେ 5 meter by 5 meter, 6 meter by 6 meter ଏମିତି ଆମେ ଦୂରତ୍ୱ ଦେଇକି ଆମେ ସେଥିରେ
1: ବୃକ୍ଷରୋପଣ
2: କରିପାରିବା। ସେଇଭଳିଆ ଯଦି ଆମେ ଗଛ କଥା କହିଲେ, ଗଛକୁ ଆମେ ଯଦି ଦେଖିବା ଫାର୍ମରର କଣ ରିକ୍ୱାୟାରମେଣ୍ଟ ଅଛି, ଆମର ତ ଗଛ ଅନେକ ଅଛି, ଯେମିତି ଶାଗୁଆନ ହେଲା, ଆକାଶିଆ ହେଲା, ଶିଶୁ ହେଲା, ଗମ୍ଭାର ହେଲା, କିଛି ଫଳ ଗଛ ବି ଆମେ ଲଗାଉଛୁ, ଯେମିତିକି ଆମ୍ବ ହେଲା, ଜାମ୍ବୁ ହେଲା, ପିଜୁଳି ହେଲା, ଏସବୁ ଗଛ ଆମେ ଲଗେଇ ପାରିବା। ତେଣୁ ଗ୍ରାମାଞ୍ଚଳରେ ଚାଷୀର ତାର ରିକ୍ୱାୟାରମେଣ୍ଟ କ'ଣ ଅଛି ସେଇ ଅନୁଯାୟୀ ଆମେ ଗଛ ଲଗେଇବା ଦରକାର। ସେମିତି ଯଦି ଆମେ ସହରାଞ୍ଚଳ ଆଡ଼େ ଦେଖିବା, ପର୍ଟିକୁଲାରଲି ଆମେ ଫୁଲ ଗଛ କଥା, କାହିଁକି ବ୍ୟୁଟିଫିକେସନ କଥା ଆମେ ସହରାଞ୍ଚଳରେ ବେଶୀ ଦେଖନ୍ତି,

0: ତେଣୁ ଟେକମା ହେଲା କିମ୍ବା ରାଧାଚୂଡ଼ା ହେଲା କୃଷ୍ଣଚୂଡ଼ା ହେଲା ଦେବଦାରୁ ହେଲା ସୁନାରୀ ହେଲା ଯେତେ ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟସ୍ ହେଲା ଏସବୁ ଆମେ ସହରାଞ୍ଚଳରେ ଲଗାଉଛନ୍ତି ଯେମିତିକି ପାର୍କରେ ହେଲା ରୋଡ୍ ସାଇଡ୍ ଏଭିନ୍ୟୁ ପ୍ଲାଣ୍ଟେସନ୍ ହେଲା ତ ଏସବୁ ଆମେ ସହରାଞ୍ଚଳରେ ଆମେ ତାକୁ ଲଗାଇ ପାରିବା। ସେଇଭଳିଆ ଯଦି ଆମେ ଦେଖିବା ପାହାଡ଼ିଆ ଅଞ୍ଚଳ ଦେଖିବା ପାହାଡ଼ିଆ ଅଞ୍ଚଳରେ ଆମେ ମୁଖ୍ୟତଃ ଟିମ୍ବର ବା କାଠ ପାଇଁ ଆମେ ସାଧାରଣ ଭାବେ ଗଛ ଲଗାଇଥାଉ। ଆମର ଯଦି ଓଡ଼ିଶାକୁ ଆମେ ଯଦି ଚାରିଭାଗ କରିଦେବା ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କରିଦେବା ତାହେଲେ ଆମେ ଦକ୍ଷିଣ ପଟେ ଗଲେ ଆମେ ଦେଖିବା ସିଲଭର ଓକ୍ ଦେଖିବା ଶାଗୁଆନ ବି ଦେଖିବା କିଛି ମାତ୍ରାରେ। ସେଇଭଳିଆ ଯଦି ଆମେ ଯଦି ପୂର୍ବ ଅଞ୍ଚଳ ଆସିଯିବା ସେପଟେ ଆକାଶିଆ ଦେଖିବା ଶାଗୁଆନ ଦେଖିବା ଯଦି ଆମେ ପଶ୍ଚିମାଞ୍ଚଳ ଯିବା କରଞ୍ଜ ଦେଖିବା ଅର୍ଜୁନ ଦେଖିବା ଜାମୁ ଦେଖିବା ଏସବୁ ବିଭିନ୍ନ ପ୍ରକାର ଆମେ ଗଛ ଦେଖିବା। ଆଉ ଗୋଟେ କଥା କହିବି ଯଦି ଆମେ ସମୁଦ୍ର କୂଳ ଅଞ୍ଚଳ ଦେଖିବା ବା ଉପକୂଳ ଅଞ୍ଚଳ ଦେଖିବା ସେଥିରେ ମଧ୍ୟ ଆମେ କୃଷି ବନୀକରଣ କରିଥାଉ। ଇଂଲିଶରେ ସେଲ୍ଟର ବେଲ୍ଟ ବୋଲି ଗୋଟେ ଟର୍ମ ଅଛି ଆଉ ଗୋଟେ ୱିଣ୍ଡ ବ୍ରେକ୍ ମଧ୍ୟ ଅଛି। ସେଥିରେ ଆମେ ଝାଉଁ ଗଛ ଲଗାଇ ପାରିବା ଝାଉଁ ବଣ ଆମେ ସୃଷ୍ଟି କରିପାରିବା କିମ୍ବା ଯୋଉଟେ ଲୁଣା ଅଛି ସେଠି ଲୁଣା ଜଙ୍ଗଲ ଆମେ ସୃଷ୍ଟି କରିପାରିବା। ବିଭିନ୍ନ ପ୍ରକାର କୃଷି ବନୀକରଣ ପ୍ରଣାଳୀ ଅଛି ତେଣୁ ଏହା ବିଭିନ୍ନ ଜାଗା ନେଇକି ଆମେ କୃଷି ବନୀକରଣ ପ୍ରଣାଳୀକୁ ଆମେ ଆଡପ୍ଟ କରିଥାଉ।
1: ଆପଣ ଟିକେ ଆଗରୁ କହୁଥିଲେ ଯେ ଆମେ ଫଳ ଗଛ ଲଗାଇ ପାରିବା ସେମିତି ଉପକୂଳ ଅଞ୍ଚଳରେ ଆମେ କଣ କାଜୁ ଗଛ ଲଗାଇ ପାରିବା?
0: ନିଶ୍ଚିତ ଭାବରେ ମ୍ୟାଡମ୍, ଯଦି ଓଡ଼ିଶା ପରିପ୍ରେକ୍ଷୀରେ କାଜୁ ଗଛ ଯଦି ଆମେ ଦେଖିବା ଢେଙ୍କାନାଳ ହେଲା ପୁରୀରେ ମଧ୍ୟ କିଛି ଦେଖିବା ଯେତେ ଉପକୂଳ ଜିଲ୍ଲା ମଧ୍ୟ ଆମେ କାଜୁ ଗଛ ମଧ୍ୟ ଆମେ ତାକୁ ନେଇପାରିବା।
1: ସାର୍, ଏ ଯୋଉ କୃଷି ବନୀକରଣ ପାଇଁ ମାଟି କେମିତି ହବା ଦରକାର?
0: ଜଣଙ୍କୁ ଯଦି ପଚରାଯାଏ ପ୍ରଥମେ ମନରେ ଆସିବ ଯେ କୃଷି ବନୀକରଣ ଆମେ କଣ ଯେକୌଣସି ଜାଗାରେ କରିପାରିବା, ତେଣୁ ମୋର ଉତ୍ତର ହବ ହଁ, ଯେ ଆମେ ଯେକୌଣସି ଜାଗାରେ ମଧ୍ୟ ଆମେ କୃଷି ବନୀକରଣ କରିପାରିବା। ଯେକୌଣସି ମାଟିର ପ୍ରକାର ହେଇଥାଉ ସେଥିରେ ଆମେ କୃଷି ବନୀକରଣ କରିପାରିବା।
1: କିନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ମାଟିର ଅମ୍ଳତାକୁ ଦେଖି କୋଉ ପ୍ରକାର ବୃକ୍ଷ ଚୟନ କରିକି ଆମେ ଲଗାଇ ପାରିବା ସେଇଟା ବୁଝିବା ପାଇଁ ପଡିବ।
0: ନିଶ୍ଚୟ ଭାବ।
1: ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଏଇ କୃଷି ବନୀକରଣର ସ୍ୱତନ୍ତ୍ରତା କଣ ରହିଛି?
0: କୃଷି ବନୀକରଣର ସ୍ୱତନ୍ତ୍ରତା ଅନେକ, କିନ୍ତୁ ତା ମଧ୍ୟରୁ ମୁଁ ଯୋଉଗୁଡ଼ାକ ବହୁତ ଇମ୍ପୋର୍ଟାନ୍ସ ଅଛି ମୁଁ ସେଇଗୁଡ଼ାକ କହିବା ପାଇଁ ଚାହୁଁଛି। ଦେଖନ୍ତୁ, ଆମେ ଏକକ ଚାଷ କରନ୍ତି ଯୋଉଥିରେ ଆମେ ଗୋଟେ ଫସଲ ପାଆନ୍ତି, କିନ୍ତୁ କୃଷି ବନୀକରଣରେ ଆମେ ମଲ୍ଟିପୁଲ ପ୍ରଡକ୍ଟ ପାଇଥାଉ। ଯେମିତିକି ଆମେ ଅନ୍ତ ଫସଲ କଲେ ଅନ୍ତ ଫସଲ ପାଇଲେ, ଜାଳେଣୀ କାଠ ଗଛରୁ ଆମେ ପାଇଲେ, ଏସବୁ ଆମ ଆଖିକୁ ଦେଖାଯାଉଥିବା ଅମଳ। କିନ୍ତୁ ଆମ ଆଖିକୁ ଦେଖାଯାଉନଥିବା ଅନେକ ଜିନିଷ ଅଛି, ଯେମିତିକି ଆମେ ଯାହା ବିନା ବଞ୍ଚିପାରୁନୁ ଅମ୍ଳଜାନ, ଗଛ ଆମକୁ ଅମ୍ଳଜାନ ଦେଇଥାଏ। ସେଇଭଳିଆ ମାଇକ୍ରୋ କ୍ଲାଇମେଟ୍ ରେଗୁଲେସନ ବା ଆମ ଟେମ୍ପରେଚର ରେଗୁଲେସନରେ ସହାୟକ ହୋଇଥାଏ, ଯୋଉଟାକି ଆମ ଆଖିକୁ ଦେଖାଯାଏ ନାହିଁ। ଡାଇରେକ୍ଟ ବା ଇନ୍ଡାଇରେକ୍ଟ ଭାବରେ ଆମେ ଦୁଇଟା ଯାକ ଆମେ ପାଇଥାଉ ଆମ କୃଷି ବନୀକରଣରୁ। ଆମର ଏମିତି ଦେଖାଯାଇଛି ଯେ ଆମର ଏକକ ଚାଷ ଅପେକ୍ଷା କୃଷି ବନୀକରଣରେ ଯଦି ଲାଭ କ୍ଷତି ହିସାବ ଦେଖାଯାଏ ତାହେଲେ ଲାଭ କ୍ଷତି ହିସାବରେ ଏକକ ଚାଷ ତରୁ କୃଷି ବନୀକରଣ ସଦାସର୍ବଦା ଅଧିକ ଥାଏ।
1: ଆମେ କୃଷି ବନୀକରଣ ଯେତେବେଳେ କରିବା, ଯେମିତି ଅନ୍ୟାନ୍ୟ ଫସଲରେ ଆମେ କରୁଛେ ଜଳ ପରିଚାଳନା କରୁଛେ, ଖାଦ୍ୟ ସାର ଦଉଛେ ଆଉ ଖତ ସାର ଦଉଛେ, ସେମିତି କଣ ଏଇ ବନୀକରଣରେ ଆମେ କରିପାରିବା?
0: ନିଶ୍ଚୟ ଭାବରେ। ପ୍ରଥମରୁ ଗୋଟେ କଥା କହିଥିଲି ଯେ ଆମକୁ ଫସଲ ଚୟନ କୃଷି ବନୀକରଣର ଗୋଟେ ମୁଖ୍ୟ ଜିନିଷ। ଯେହେତୁ ଗଛ ଲଗା ହଉଛି ତେଣୁ ମନରେ ଆସୁଥିବ ସମସ୍ତଙ୍କର ଯେ ଛାଇରେ ସେ ଫସଲ ଭଲ ହବ ନା ନାହିଁ, ଇଏ ସମସ୍ତଙ୍କ ମନରେ ପ୍ରଶ୍ନ। ସେଇଥିପାଇଁ ଫସଲ ଚୟନଟା ବହୁତ ଇମ୍ପୋର୍ଟାଣ୍ଟ, ଯେ ଆମେ ଯେକୌଣସି ବୃକ୍ଷ ଲଗାଇଦେଲେ ତା ସହିତ ଯୋଉ ଅନ୍ତ ଫସଲ ହବ ଅନ୍ତ ଫସଲ ଚୟନଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ଆମକୁ ସବୁବେଳେ ଚୟନ କରିବାକୁ ପଡିବ ଯେ ଛାଇରେ ବଢି ପାରୁଥିବା କିମ୍ବା ସମୟ ଅନୁସାରେ ଫସଲକୁ ଲଗାଇବା। ଯେହେତୁ କୃଷି ବନୀକରଣରେ ପ୍ରଥମାର୍ଦ୍ଧରେ କଣ ହୁଏ, ଗଛ ଛୋଟ ଥାଏ, ସେଇଥିପାଇଁ ଯୋଉଗୁଡାଙ୍କ ଲାଇଟ୍ରେ ବଢି ପାରୁଥିବା ଫସଲ, ଯେକୌଣସି ଫସଲ
1: ସୂର୍ଯ୍ୟାଲୋକ
0: ପାଉଥିବ ସେଗୁଡାଙ୍କ ହେଇପାରିବ। ଯେହେତୁ ଗଛ ଧୀରେ ଧୀରେ ବଡ ହେଇଯିବ ଯେତେବେଳେ ସେଇ ସମୟରେ ଛାଇ ବଢିବ, ତେଣୁ ଛାଇ ବଢିବା ଯୋଗୁଁ ତାକୁ ଆମେ କଣ କରିବା, ଯୋଉ ଅନ୍ତ ଫସଲ କରିବା ସେସବୁ ଯେମିତିକି ସେଡ୍ ଲଭିଂ ଇନ୍ ଦ ସେନ୍ସ ପାର୍ସିଆଡ୍ ସେଲ୍ ଲଭିଂ ବା କମ୍ ଖରା କମ୍ ଛାଇରେ ଯୋଉ ଫସଲ ହେଇପାରୁଥିବ ସେଇଗୁଡାଙ୍କୁ ନେବା ଦରକାର।
1: ସାର୍, ଆପଣ ଯୋଉ କହିଲେ ଅନ୍ତ ଫସଲ କଥା, ଆମେ ଯୋଉ କୃଷି ବନୀକରଣରେ ଯୋଉ ଅନ୍ତ ଫସଲ ଯୋଉ କରିବା, କୋଉ ପ୍ରକାର ଅନ୍ତ ଫସଲ କରିବା ଯାହାଦ୍ୱାରା କି ଚାଷୀ ଭାଇମାନେ ଲାଭବାନ ହେବେ?
0: ଯେହେତୁ କୃଷି ବନୀକରଣ କଥା କହୁଛନ୍ତି ତେଣୁ ଆମେ ପ୍ରଥମାର୍ଦ୍ଧରେ ସେହି ସମୟରେ ଆମେ ଯେକୌଣସି ଫସଲ ପନିପରିବା ହଉ ମୁଗ ବିରି ଯେକୌଣସି ଫସଲ ନେଇକି ଆମେ ଚାଷ କରିପାରିବା। ଯେତେବେଳେ ଗଛ 5-6 ବର୍ଷ ପରେ ବଡ଼ ହେଇଯିବ ସେହି ସମୟରେ ଆମକୁ ଅଧା ଖରା ଅଧା ଛାଇ ଯୋଉ ଫସଲ ଯୋଉଥିରେ ବେଶୀ ଭଲ ହଉଥିବ, ଯେମିତିକି ଆମର ଅଦା ହେଲା, ହଳଦୀ ହେଲା, ଆମର ସପୁରୀ ହେଲା, ପାଳୁଅ ହେଲା, ଏସବୁ ଆମେ ଚାଷ କରିପାରିବା। ଆମ ସମୟ ଅନୁସାରେ ଆମେ ଅନ୍ତ ଫସଲକୁ ଚୟନ କରିବା।
1: ଆପଣ ଯୋଉ କହିଲେ ଯେ ଅଦା ହଳଦୀ କି ପାଳୁଅ ଫସଲ ସହିତ ଆମେ କୃଷି ବନୀକରଣ କରିପାରିବା, ତା ମାନେ ଏ ଫସଲ କରିବା ତା ସହିତ କୃଷି ବନୀକରଣ କରିବା, ତାହେଲେ ଆମେ କୋଉ କୋଉ ପ୍ରକାର ବୃକ୍ଷ ନେଇପାରିବା?
0: ଆମେ ଜାଗା ଦେଖିକି ନେବା, ଆଉ ଗୋଟେ ହଉଛି ଫାର୍ମର ପସନ୍ଦ କଣ ଅଛି ବା ଫାର୍ମର୍ସଙ୍କର ଉଦ୍ଦେଶ୍ୟ କଣ ଅଛି। ଯଦି ଫାର୍ମ

0: ଚାହୁଁଥିବେ ମୋତେ ଫଳ ଦରକାର ତାହେଲେ ଆମେ ଆମ୍ବ ଗଛ ନେବା, ଯଦି ଫାର୍ମର ଚାହୁଁଥିବେ ଆମକୁ ଟିମ୍ବର ଦରକାର ତାହେଲେ ଟିମ୍ବର ଜାତୀୟ ଗଛ ଯେମିତିକି ଆମ ଶାଗୁଆନ ହେଲା, ଆକାଶିଆ ହେଲା, କିମ୍ବା ଫାର୍ମର ଯଦି ଚାହୁଁଥିବ ମୋର ଅଏଲ୍ ସିଡ୍ ଦରକାର ତାହେଲେ ଆମେ ପାମ୍ ନେବା, ଜାଟ୍ରୋଫା ନେଇପାରିବା। ଫାର୍ମରର ଚଏସ୍କୁ ନେଇକି ଆଉ ଜାଗାକୁ ନେଇକି ଆମେ ଗଛ ଚୟନ କରିବା ଦରକାର।
1: ସାର୍, ଯୋଉ କୃଷି ବନୀକରଣ ଆମେ କ'ଣ ପୋଖରୀ ହୁଡ଼ାରେ ବି କରିପାରିବା? ଯୋଉମାନେ ମାଛ ଚାଷ କରୁଛନ୍ତି ଆମର ଚାଷୀ ଭାଇ ମାନେ, ସେମାନେ ଚାହିଁବେ ଯଦି ପୋଖରୀର ଚାରିକଡ଼ରେ କୃଷି ବନୀକରଣ କରିପାରିବା?
0: ନିଶ୍ଚିନ୍ତ, ଗଛ ସହିତ ଆମେ ପଶୁ ସମ୍ପଦକୁ ସମନ୍ୱିତ ଭାବରେ ଚାଷ କରିବା। ତେଣୁ ପଶୁ ସମ୍ପଦ ମାନେ ମାଛ କଥା ଆମେ ଯେମିତି କଥା ହଉଛନ୍ତି, ତେଣୁ ପୋଖରୀ ହୁଡ଼ାରେ ଆମେ କିଛି ବୃକ୍ଷ ବି ଲଗେଇ ପାରିବା, ଯେମିତି ଆମର କଦଳୀ ହେଲା, ଅମୃତଭଣ୍ଡା ହେଲା, ପିଜୁଳି ହେଲା, କରଞ୍ଜ ହେଲା, ଏସବୁ ଗଛକୁ ଆମେ କଣ କରିବା ପୋଖରୀ ହୁଡ଼ାରେ ମଧ୍ୟ ଲଗେଇ ପାରିବା।
1: ଗଛରୁ ପତ୍ର ଝଡିକିରି ପୋଖରୀ ପାଣିରେ ଯେତେବେଳେ ପଡିବ ପାଣି ତ ଖରାପ ହବ, ମାଛ ମାନଙ୍କର କ୍ଷତି କିଛି ହବନି।
0: ସେଇଥିପାଇଁ ମାଛ ବି ଯେତେବେଳେ ପୋଖରୀ ଛାଡିବା ଆମକୁ ଦେଖିବାକୁ ପଡିବ ଯେ ମାଛ କୋଉ କୋଉ ସବୁ ଗଛର ପତ୍ରକୁ ମଧ୍ୟ ଖାଇଥାନ୍ତି।
1: ଆଜ୍ଞା,
0: କି ଅମୃତଭଣ୍ଡା ପତ୍ର ହେଲା, ପିଜୁଳି ପତ୍ର ହେଲା, ସେ ଯଦି ପଡିଲା ପାଣିରେ କିଛି ଦିନ ଗଲା ପରେ ତାକୁ ମାଛ ମଧ୍ୟ ଖାଇଦେଇଥାନ୍ତି। ତେଣୁ ଆମକୁ ମାଛ ଚୟନ କରିବା ବି ଠିକ ହେବା ଦରକାର, ତା ସହିତ ବୃକ୍ଷ ଚୟନ ବି ଆମକୁ ଠିକ ହେବା ଦରକାର।
1: ଚାଷୀ ଭାଇକୁ ପ୍ରଥମେ ମାଟି ସହିତ ତାର ବୃକ୍ଷ ଚୟନ କରିବା ବା ଫସଲ ଚୟନ କରିବା ନିହାତି ଜରୁରୀ। ସାର୍, ଆଜି ଯେଉଁ ଆମର ଆଲୋଚନା ରହିଛି କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ, ତାହେଲେ ଯେଉଁ ମାଟିର ଉର୍ବରତା ବୃଦ୍ଧିରେ ଏହା କିପରି ସହାୟକ ହୋଇଥାଏ?
0: ଯଦି ଆମେ ମାଟିର ଉର୍ବରତା କହିବା, ବିଭିନ୍ନ ମାଧ୍ୟମ ଅଛି, ତା ଭିତରୁ କୃଷି ବନୀକରଣ ଏକ। ଆମେ ପ୍ରଥମେ ମାଟି କଥା ଚିନ୍ତା କରିବା ଯେ ମାଟି ଗୋଟେ ଜୀବନ୍ତ ପ୍ରାକୃତିକ ସମ୍ପଦ।
1: ଆଜ୍ଞା,
0: ସେଥିରେ ଅନେକ ଜୀବନ ଅଛି, ସେଥିରେ ଆମର ବିଭିନ୍ନ ପ୍ରକାର ଖାଦ୍ୟ ସାର ରହୁଛି, ତାର ଜଳ ଧାରଣ କରିବା କ୍ଷମତା ରହୁଛି, ଯାହାକି ଉଦ୍ଭିଦ ବୃଦ୍ଧି ବା ଫସଲ ବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ ମାଟିର ଉର୍ବରତାକୁ ବୃଦ୍ଧି କରିବା ପାଇଁ କୃଷି ବନୀକରଣ ବହୁଳ ଭାବରେ ସହାୟକ ହୋଇଥାଏ। ତାର ଉଦାହରଣ ମୁଁ ଦଉଛି ଯେ ଗଛ ଲଗେଇବା ଦ୍ଵାରା ମାଟିରେ ଯବକ୍ଷାରଜାନ ବୃଦ୍ଧି ହୋଇଥାଏ।
1: ଆଜ୍ଞା,
0: କେମିତି? ଯେ ଆମର କିଛି ବୃକ୍ଷ ଅଛନ୍ତି, ଯେମିତି ଗ୍ଲାରିସିଡ଼ିଆ ହେଲା, କରଞ୍ଜ ହେଲା, କିଛି ଆକାଶିଆ ଗଛ ହେଲା, ସେ କଣ କରନ୍ତି, ତା ଚେରରେ ନୋଡୁଲ୍ସ ଅଛି।
1: ଆଜ୍ଞା,
0: ସେ କଣ କରିବେ, ବାୟୁମଣ୍ଡଳରୁ ସେ ଯୋଉ ଆମର ଯବକ୍ଷାରଜାନ ଅଛି ତାକୁ ତାର ନୋଡୁଲ୍ସ ମାଧ୍ୟମରେ ତାକୁ କଣ କରିବେ, ତାକୁ କନଭର୍ଟ କରିକି ତାକୁ ମାଟିରେ ମିଶେଇଥାନ୍ତି। ତେଣୁ ଯୋଉଦ୍ୱାରା କି ମାଟିରେ ଯବକ୍ଷାରଜାନ ବଢିଥାଏ।
1: ଆଜ୍ଞା,
0: ତେଣୁ ଇଏ ମଧ୍ୟ ଗୋଟେ ପ୍ରକାର। ଦ୍ୱିତୀୟ କଥା ହଉଛି ଯେ ଗଛର ପତ୍ର, ଗଛର ଫୁଲ, ଗଛର ଫଳ, ଗଛର ମାନେ ଅଗଭାଗ, ସେ କଣ କରେ, ମାଟିରେ ପଡେ। ମାଟିରେ ପଡିବା ଦ୍ଵାରା ମାଟିରେ ଅଙ୍ଗାରକ ବୃଦ୍ଧି ହେଇଥାଏ।
1: ଆଜ୍ଞା,
0: ଆଉ ଗଛର ଗୋଟେ ଗୁଣ ଅଛି, ସେ ମାଟିର ଭିତରୁ ମାନେ ମାଟି ତଳୁ ସେ କଣ କରିଥାଏ, ଖାଦ୍ୟ ସାର ଆଣିଥାଏ।
1: ଆଜ୍ଞା,
0: ତା ନିଜ ପାଇଁ ସିଏ ଲଗେଇଥାଏ, ଗଛର ପତ୍ର ଫୁଲ ଫଳ ହେଇଥାଏ, ପୁଣି ସିଏ କଣ ହୁଏ, ସେ ଗଛର ଫଳ ଫୁଲ ପତ୍ର ସେ ମାଟି ଉପରେ ପଡିଥାଏ, ଯୋଉଟାକି ମାଟିରେ ତାର ଅଙ୍ଗାରକ ବଢିଥାଏ, ଯବକ୍ଷାରଜାନ ବଢିଥାଏ। ଇଏ ଗୋଟେ ସାଇକ୍ଲିକ ପ୍ରୋସେସ, ଯେ ସେ ମାଟି ତଳୁ ଆଣିଲା ଖାଦ୍ୟ ସାର, ନିଜେ ବଞ୍ଚିଲା, ପୁଣି ମାଟିକୁ ମଧ୍ୟ ଖାଦ୍ୟ ସାର ଯୋଗେଇଲା। ତେଣୁ କୃଷି ବନୀକରଣ ନିଶ୍ଚିନ୍ତ ଭାବେ ମାଟିର ଉର୍ବରତା ବଢିବାରେ ସହାୟକ ହୋଇଥାଏ।
1: ଆଉ କୃଷି ବନୀକରଣ କୋଉଥିପାଇଁ ସହାୟକ ହୋଇଥାଏ?
0: କୃଷି ବନୀକରଣ ଅନେକ ଦିଗ ଅଛି ତାର। ବର୍ତ୍ତମାନର ବର୍ନିଂ ଇସ୍ୟୁ ହଉଛି ଜଳବାୟୁ ପରିବର୍ତ୍ତନ।
1: ଆଜ୍ଞା,
0: ଆମେ ସମସ୍ତେ ଜାଣିଛନ୍ତି ଆମ ଜନସଂଖ୍ୟା ବୃଦ୍ଧି ହଉଛି, ଇଏ ସତ୍ୟ। ଜମି ଧୀରେ ଧୀରେ କମି କମି ଯାଉଛି, ଇଏ ମଧ୍ୟ ସତ୍ୟ।
1: ପରିବେଶ ସାର ପ୍ରଦୂଷଣ ହଉଛି ବର୍ତ୍ତମାନ,
0: ଇଏ ବି ସତ୍ୟ। ତେଣୁ ୟାକୁ ଆଖି ଆଗରେ ରଖି ପରିବେଶ ସନ୍ତୁଳିତ କରିବା ଦରକାର। ସରକାରଙ୍କର ଗୋଟେ ନିୟମ ଅଛି ଯେ ଆମେ 33% ଯୋଉ ଜଙ୍ଗଲକୁ ରଖିବା ଦରକାର। ତେଣୁ ଆଉ ଜଙ୍ଗଲ ରଖି ହେଉ ନାହିଁ, ତେଣୁ ତାକୁ କଣ କରାଯିବ, ଜଙ୍ଗଲ ବାହାରେ ଜଙ୍ଗଲ ସୃଷ୍ଟି କରିବା। ଜଙ୍ଗଲ ବାହାରେ ଜଙ୍ଗଲ ସୃଷ୍ଟି କେମିତି କରିବା, ଯେ ଏଇ କୃଷି ବନୀକରଣ ମାଧ୍ୟମରେ ବା ସହରାଞ୍ଚଳରେ ଅର୍ବାନ ଫରେଷ୍ଟ୍ରି ମାଧ୍ୟମରେ ବା ରୋଡ୍ ସାଇଡ୍ରେ ଆମେ ବୃକ୍ଷରୋପଣ କରି ଆମେ ଜଙ୍ଗଲ ସୃଷ୍ଟି କରିକି ଆମର ପରିବେଶକୁ ଆମେ ସନ୍ତୁଳିତ ରଖିପାରିବା।
1: ସାର୍, ଖାଲି କୃଷି ବନୀକରଣ ତ କରିଦେଲେ ହବନି, ତାର ଜଳ ପରିଚାଳନା, ତାର ଖାଦ୍ୟସାର ପରିଚାଳନା, ଆଉ ସେଥିରେ ରୋଗ ପୋକ ହେଲା କି ନାହିଁ ତାକୁ କେମିତି ପରିଚାଳନା କରିବା, ସେ ସମ୍ପର୍କରେ କିଛି କୁହନ୍ତୁ।
0: ଅତି ସୁନ୍ଦର ପ୍ରଶ୍ନ। ସେଥିରେ ଆମେ ଗୋଟେ କଥା ଚିନ୍ତା କରିବା ଯେ ଆମେ ଯେମିତି ଖାଦ୍ୟ ସାର କଥା କହୁଛନ୍ତି, ଯଦି ଆମେ ଏକକ ଫସଲ ଦେଖିବା ବା ସୋଲ କ୍ରପିଂ ଯଦି ଗୋଟେ ଫସଲ ହଉଛି, ସେଥିରେ ଯେତିକି ଖାଦ୍ୟ ସାର ଦରକାର ହଉଛି, ଯଦି ଆମେ କୃଷି ବନୀକରଣ କରିବା, ତା ଦେହରେ 10-15% ଖାଦ୍ୟ ସାର କମ୍ ଦେବାକୁ ହୋଇଥାଏ।
1: ଆଜ୍ଞା,
0: 10-15% ଏଇଥିପାଇଁ ଖାଦ୍ୟ ସାର କମ୍ ଦେବାକୁ ହୋଇଥାଏ, କାହିଁକି ଗଛର ପତ୍ର ମଧ୍ୟ ସେଇ ମାଟିରେ ପଡିଥାଏ, ଗଛର ଫୁଲ ମଧ୍ୟ ସେଇ ମାଟିରେ ପଡିଥାଏ, ଯୋଦ୍ୱାରା କି ମାଟିର ଉର୍ବରତା ବୃଦ୍ଧି ହୋଇଥାଏ। ତେଣୁ କୃଷି ବନୀକରଣରେ ସଦାସର୍ବଦା ସାରର ବ୍ୟବହାର କମ୍ ହେଇଥାଏ, ମାନେ ଜୈବିକ ସାର ଆମକୁ ଗଛ ଦେଲା, ଆଉ ଯଦି ଆମେ ଯୋଉ ଆପ୍ଲାଏ କରୁଛନ୍ତି, ସପୋଜ୍ ଆମେ ରାସାୟନିକ ସାର କଥା କହୁଛନ୍ତି, ଯୋଉ ଆମେ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଣ୍ଟ କଥା କହୁଛନ୍ତି ବା ସମନ୍ୱିତ ସାର ପରିଚାଳନା,
1: ରାସାୟନିକ ସହିତ ଜୈବିକ,

0: ଜୈବିକ ସାର
1: ଦେଇପାରିବା
0: ଦେଇପାରିବା ତେଣୁ ଗଛ ଆମକୁ ଜୈବିକ ସାର ଦେଇଦେଉଛି ଯେ ରାସାୟନିକ ସାର ସବୁବେଳେ 15% କମ୍ କରିକି ଦେବାକୁ ପଡିବ କୃଷି ବନୀକରଣ ଯଦ୍ୱାରା କି ଆମର ଖର୍ଚ୍ଚ ମଧ୍ୟ କମ୍ ହବ। କୃଷି ବନୀକରଣ କଲାବେଳେ ସବୁବେଳେ ଚିନ୍ତା କରିବାକୁ ପଡିବ ବୃକ୍ଷ ଲଗେଇବା ଆମେ ସବୁବେଳେ ପୂର୍ବରୁ ପଶ୍ଚିମକୁ ଲଗେଇବା କାହିଁକି ଦିଗ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ କାହିଁକି ସୂର୍ଯ୍ୟ ସବୁବେଳେ ପୂର୍ବ ଦିଗରୁ ମାନେ ଉଦୟ ହୁଅନ୍ତି ପଶ୍ଚିମରେ ଅସ୍ତ ହୁଅନ୍ତି ତେଣୁ ସୂର୍ଯ୍ୟ କିରଣ କେମିତି ଆମ ଫସଲରେ ପଡିବ ତାକୁ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡିବ। ଯଦି ମୁଗ ବିରି କଥା କହିବା ତାହେଲେ ସେଇ ଯୋଉ ଜାଗାରେ ମୁଗ ବିରି କରୁଛନ୍ତି ଆମେ କିମ୍ବା ଧାନ ଫସଲ କରୁଛନ୍ତି ସେଥିରେ ଆମେ ଖାଲି ଜମିର ହୁଡ଼ାରେ ଆମେ ବୃକ୍ଷରୋପଣ କରିପାରିବା।
1: ସାର୍ ବିରି ମୁଗ ଫସଲ ଆଉ କୃଷି ବନୀକରଣ ପାଇଁ ଆମେ କଣ ଏକା ପ୍ରକାର ଖାଦ୍ୟ ସାର ପରିଚାଳନା କରିବା?
0: ସାଧାରଣତଃ ଆମେ ଆମ ଅଞ୍ଚଳରେ ବୃକ୍ଷ ଯଦି ଲଗାଉଛନ୍ତି ଆମେ କେହି ସାର ପ୍ରୟୋଗ କରୁ ନାହାନ୍ତି କିନ୍ତୁ ଆମେ ସଦା ସର୍ବଦା କହିଥାଉ ଯେ ମାଟିର ପରୀକ୍ଷା କରନ୍ତୁ ଏବଂ ସାର ପରିଚାଳନା କରନ୍ତୁ। ଏହା ଅନେକ କ୍ଷେତ୍ରରେ ହେଇପାରି ନଥାଏ ଯେ ଅନେକ ଚାଷୀ କେବେ କେବେ ତାକୁ ଠିକ ଭାବରେ ପରିଚାଳନା କରିପାରି ନଥାନ୍ତି କିନ୍ତୁ କୃଷି ବନୀକରଣ ହେବା ଦ୍ୱାରା କଣ ହୁଏ ଯେ ଅନ୍ତ ଫସଲ ପାଇଁ ଯୋଉ ସାର ପରିଚାଳନା କରୁ ସେ ସାର କିଛି କଣ ହୁଏ ସେ ଲିଚ୍ ହେଇକି ମାଟି ତଳକୁ ପଳେଇ ଯାଇଥାଏ ତ ସେ ଯୋଉ ଲିଚ୍ ହେଇକି ମାଟି ତଳକୁ ପଡିଲା ତାକୁ କଣ କରିବ ଗଛ ନେଇଯାଇଥାଏ ତେଣୁ ଏହାଦ୍ୱାରା ଅନ୍ତ ଫସଲ ବି ଲାଭ ହଉଛି ଆଉ ଗଛ ମଧ୍ୟ ଲାଭ ହୋଇଥାଏ ଆଉ ଦୁଇ ଜଣ ଯାକର ବୃଦ୍ଧି ମଧ୍ୟ ସଠିକ ଭାବରେ ହେଇଥାଏ
1: ଫଳରେ ଆଉ ଚାଷୀ ଭାଇ ବି କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥାଏ ଆଉ ସେ ଲାଭବାନ ବି
0: ଲାଭବାନ ମଧ୍ୟ ହୋଇଥାଏ।
1: ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ ଏଇ ଯୋଉ କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ ଯାହାକି ଶୁଣିଲେ ସେମାନେ ଆହୁରି ଉତ୍ସାହିତ ହେବେ ଏଇ କୃଷି ବନୀକରଣ କରିବା ପାଇଁ ତାଙ୍କୁ ଆପଣ କଣ ଉପଦେଶ ଦେବେ ବା କଣ କହିବେ?
0: ଦେଖନ୍ତୁ ମୁଁ ଚାଷୀ ଭାଇମାନଙ୍କୁ ଆହ୍ୱାନ ଦଉଛି କୃଷି ବନୀକରଣ କହିଲେ ଖାଲି ଯେ ଆମେ ଚାଷ ସହିତ ବନୀକରଣ କରିବା ଯୋଉଟେ ଫସଲ ଅଛି ସେଇଟା ବୃକ୍ଷ ଲଗେଇବା ସେମିତି ନୁହଁ ପରିବେଶକୁ ମଧ୍ୟ ଆଖି ଆଗରେ ଦେଖିବାକୁ ପଡିବ ଆମର ଆଗାମୀ ପିଢ଼ିକୁ ମଧ୍ୟ ଦେଖିବାକୁ ପଡିବ ପରିବେଶକୁ ମଧ୍ୟ ସନ୍ତୁଳନ କରି ରଖିବା ପାଇଁ ବୃକ୍ଷ ହିଁ ଏକମାତ୍ର ମାଧ୍ୟମ ବୃକ୍ଷର ଆଉ କୌଣସି ବିକଳ୍ପ ନାହିଁ ତେଣୁ ଚାଷୀ ଭାଇମାନଙ୍କୁ ଆହ୍ୱାନ କରୁଛି ଯେ ସମସ୍ତେ ନିଜ ଜମି ହୁଡ଼ାରେ ହେଉ ନିଜ ଘର ବାରିରେ ହେଉ କିମ୍ବା ଖୋଲା ଜାଗାରେ ହେଉ ଯେକୌଣସି ଅକେଜନରେ କିମ୍ବା କୌଣସି ପର୍ବପର୍ବାଣୀରେ ଆମେ ସମସ୍ତେ ବୃକ୍ଷ ଲଗେଇବା ପରିବେଶକୁ ସନ୍ତୁଳିତ କରିବା ମାଟିର ଉର୍ବରତା ବଢେଇବା ଏବଂ ଆମର ଆଗାମୀ ପିଢ଼ିକୁ ଆମେ ସୁରକ୍ଷିତ ରଖିବା।
1: ଯାଉ ଡକ୍ଟର ମାନସ ରଞ୍ଜନ ନାୟକ ଆପଣ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ ଆସିଲେ ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ ସେ ସମ୍ପର୍କରେ ଆମର ଚାଷୀ ଭାଇମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆମ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ପାରପା ମହାଶୟ କେତେ ଭଲ ଭଲ କଥା କହିଲେ ମୁଁ ତ ହେଇ ଟିପା ଖାତାରେ ଟିପିକି ରଖିଛି ଆଉ। ଯଦି ଆମେ ଟିପା ଖାତା ରଖିଥିବା ପାଖରେ ଚାଷ କାର୍ଯ୍ୟରେ ଲଗେଇବା ବନୀକରଣ କାର୍ଯ୍ୟରେ ଲଗେଇବା ଆମେ ଆଗେଇ ଚାଲିବା ହେଲେ ପାରପା ମୋର ଯୋଉ ଚାଷବାସ କରୁଛି ଅମଳ ହଉଛି ତାକୁ ପୁଣି ବିକ୍ରିବଟା କରିବେ ନା ନାହିଁ? ମ
1: ବଜାର ଦର ଆମେ ଯଦି ନ ଜାଣିବା ବିକ୍ରିବଟା କେମିତି କରିବା? ତାହେଲେ ବଜାର ଦର ଶୁଣିବା।
2: ହଁ ହଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 32-40 ଟଙ୍କା, ଭେଣ୍ଡି 33-39 ଟଙ୍କା, ଫୁଲକୋବି 36-45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25-35 ଟଙ୍କା, ବିନ୍ସ କିଲୋ ପ୍ରତି 63-80 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା ଏବଂ ପିଆଜ 62-73 ଟଙ୍କା ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
1: ହଉ ଜେମା ପାଇ ଥରେ ଉଠିବା
2: ଉଠିବା, ଦେଖୁଛ କେମିତି ବେଳେ ବେଳେ ଖରା ହଉଛି, ବେଳେ ବେଳେ ଦୂର ଦୂର କରି ଗାଳି ଦଉଛି।
1: ଓହୋ, ତା ମାନେ ତମେ ପାଣିପାଗ କଥା କହୁଛ ତ? ସେଇଟା ନିହାତି ଜରୁରୀ ଶୁଣିବା ନା ଆଉ।
2: ହଉ ହଉ,
1: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ସୂଚନା ଅନୁଯାୟୀ ଆଜି ଓଡ଼ିଶାର କୌଣସି ଜିଲ୍ଲାରେ ସକ୍ରିୟ ପାଣିପାଗ ସତର୍କତା ଜାରି ହୋଇନାହିଁ। ଅଧିକାଂଶ ଜିଲ୍ଲାରେ ବର୍ଷା ଋତୁ ପରବର୍ତ୍ତୀ ପାଣିପାଗ ସ୍ଥିର ରହିବାର ସମ୍ଭାବନା ରହିଛି। ପାଣିପାଗ ଶୁଣିଲେ
2: ଏବେ ଉଠିକି ଯିବା।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
4: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।

0: ଶୁଣିଲେ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ପ୍ରଯୋଜନା ରାଜୀବ କୁମାର ମାହୁନ୍ତ, ଉପସ୍ଥାପନା ନିହାରବାଳା ପଟ୍ଟନାୟକ ଏବଂ ଅମ୍ବିକା ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଦ୍ରୁତ ପରିବର୍ତ୍ତନଶୀଳ
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରେଡି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶ ବନ୍ଦନା। ପ୍ରଥମ ଗୀତଟି ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଶାରଦା ପ୍ରସନ୍ନ ନାୟକ।

କାର୍ଯ୍ୟକ୍ରମ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟି ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ନଟବର ଚିନ୍ତକ।

କାର୍ଯ୍ୟକ୍ରମ ଦେଶବନ୍ଧନ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ବଲବୀର ନିର୍ଦ୍ଦୋଷ, ସଙ୍ଗୀତରେ ସଜିଛନ୍ତି ବିଦ୍ୟୁତ ଗୋସ୍ୱାମୀ। ପ୍ରଥମ ଗୀତଟି କବିତା ପଡ଼ୱାଲଙ୍କ କଣ୍ଠରେ।

ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ସୋନୁ ନିଗମଙ୍କ କଣ୍ଠରେ।

ആകാശവാണി ഭവാനിപട്ടണ ସୋମବାର 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:30 ଚେତନା ଚିନ୍ତନ। 6:35 ଶୁଣିବେ ଶ୍ରୀମଦ୍ ଭାଗବତ। 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ ସରବ ଫୁଲ।